ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶକାବ୍ଦ, ଆଷାଢ଼ 30 ଦିନ, 2026 ମସିହା ଜୁଲାଇ ମାସର 12 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତର ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ଈଶ୍ୱରଙ୍କ ନାମକୁ ଭଜିଲେ ଜନ୍ମ ସାର୍ଥକ ହୁଏ। ହେ ମୂଡ଼ ମାନବ, ଏ କଥାକୁ କାହିଁକି ଆମେ ଆପଣଉ ନାହୁଁ? ଆସନ୍ତୁ ନା ଈଶ୍ୱରଙ୍କ ନାମକୁ ମନରେ, ପ୍ରାଣରେ, ହୃଦୟରେ ଜପ କରିବା। ପରବର୍ତ୍ତୀ ଭକ୍ତିଗୀତଟି ଶିଳ୍ପୀ ନିହାରିକା ପଟ୍ଟନାୟକଙ୍କ କଣ୍ଠରେ, ରଘୁନାଥ ପଟ୍ଟନାୟକଙ୍କ ରଚନାରୁ।

ତୁମେ ତ ଜଗତର ଜୀବନ, ତୁମକୁ ପାଇବାକୁ କାହିଁ କେତେ ଅପେକ୍ଷା? କିଏ କେଉଁ ରୂପରେ କେଉଁଠି ତୁମକୁ ପାଇବ ତାହା ଅଜଣା, ତଥାପି ତୁମକୁ ପ୍ରାର୍ଥନା କରୁଛି ପ୍ରଭୁ, କେବେ ତୁମେ ଆସିବ ଏବଂ ମୋ ମନ ମନ୍ଦିରରେ ତୁମେ ନିବାସ କରିବ। ଏଥର ଶିଳ୍ପୀ ହେଲେ ସୁବାସ ଦାସ। ଶିଳ୍ପୀ ଗାଇଛନ୍ତି ନଗେନ୍ଦ୍ର ମହାପାତ୍ରଙ୍କ ରଚନାରୁ।

ହଁ ଶ୍ରୋତା ବନ୍ଧୁ, ଏହି ଜୀବନ ତ ଗୋଟିଏ ଫୁଲ ପରି, ଯେମିତି ଫୁଲଟିଏ ଗଛ ଦେହରେ କ୍ଷଣିକ ମୁହୂର୍ତ୍ତ ପାଇଁ ଆସିଥାଏ, ଠିକ୍ ସେହିପରି ଏହି ଜୀବନ ଆମର କ୍ଷଣିକ ମୁହୂର୍ତ୍ତ ପାଇଁ ଆମ ପାଖରେ ଅଛି। ତେବେ ଏହି ଜୀବନର ଉଦ୍ଦେଶ୍ୟକୁ ବୁଝିବାକୁ ହେଲେ ଆପଣଙ୍କୁ ସେହି ପରମେଶ୍ୱରଙ୍କ ଚରଣରେ ସମର୍ପଣ କରିବାକୁ ହେବ। ଏହି କଥା ସହିତ ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ 75ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 75ତମ ଭାଗ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଆଜିର ଅନୁଚିନ୍ତା। ଏଥିରେ ଆଜି ରହିଛି ବିଷୟ ଜ୍ଞାନର ପରିସୀମା। ପ୍ରସ୍ତୁତି ଏବଂ ଉପସ୍ଥାପନା କରୁଛନ୍ତି ଅଶୋକ ମିଶ୍ର।
1: ଆଚାର୍ୟାତ୍ ପାଦମାଦତି ଶିଷ୍ୟଃ ସ୍ୱମେଧୟା ପାଦମ୍ ବ୍ରହ୍ମଚାରୀଭ୍ୟଃ ପାଦମ୍ କାଳକ୍ରମେଶ ଚ। ଅର୍ଥାତ୍ ଜଣେ ଛାତ୍ର ଗୁରୁଙ୍କଠାରୁ ଏକ ଚତୁର୍ଥାଂଶ, ନିଜ ବୁଦ୍ଧି ମେଧାବଳରେ ଏକ ଚତୁର୍ଥାଂଶ, ସହପାଠୀଙ୍କଠାରୁ ଏକ ଚତୁର୍ଥାଂଶ ଜ୍ଞାନ ଲାଭ କରିଥାଏ ଏବଂ ବାକି ଏକ ଚତୁର୍ଥାଂଶ ଜ୍ଞାନ ଜୀବନବ୍ୟାପୀ ସମୟକ୍ରମେ ଲାଭ କରିଥାଏ। ଜ୍ଞାନର ଅନ୍ତ ନାହିଁ। ସଂସାରରେ ଏତେ କଥା ଜାଣିବାର ବୁଝିବାର ଅଛି ଯେ କୋଟିଏ ଜନ୍ମ ନେଲେ ମଧ୍ୟ ସବୁ ଜ୍ଞାନ କେହି ବି ଲାଭ କରିବା ସମ୍ଭବ ନୁହେଁ। ସବୁ ଜ୍ଞାନ କ'ଣ କେହି ଜଣେ ଲାଭ କରିବା ସମ୍ଭବ? ଜୀବନଟା ଶିଖିବା, ଜାଣିବା, ବୁଝିବାର ଏକ ପ୍ରକ୍ରିୟା। ଯେତେ ଶିଖିଲେ, ଯେତେ ଜାଣିଲେ, ଯେତେ ବୁଝିଲେ ବି ଆହୁରି ବୁଝିବାକୁ ଶିଖିବାକୁ ବାକି ଥାଏ। ସେଇଥିରେ ଆମେ ଅତି ଅଳ୍ପ କିଛି ଜାଣି ବୁଝି ଛାତି ଫୁଲେଇବୁଲୁ, କହିବୁଲୁ ମୁଁ ହିଁ ବଡ଼ ଜ୍ଞାନୀ ବୋଲି, ମୋଠୁ ବଡ଼ ଜ୍ଞାନୀ ବଡ଼ ବୁଦ୍ଧି ଆଉ କେହି ନାହିଁ ବୋଲି। ଥରେ ପରଖି ଦେଖିବା ଆସନ୍ତୁ ଯେ ସତରେ ଆମେ କ'ଣ ଜାଣୁ। ଗୋଟିଏ ଟିଭି ଶୋରେ ଦିନେ ଦେଖୁଥିଲି କେତେଜଣ ଅତି ମାନବଙ୍କର କାହାଣୀ, ତାଙ୍କର ଅଦ୍ଭୁତ ଶକ୍ତି ସେମାନେ ପ୍ରଦର୍ଶନ କରୁଥିଲେ। ସେହି ଶୋରେ ଜାପାନର ଜଣେ ଲୋକ ନିଜ ମାନସିକ ଶକ୍ତି ଦ୍ୱାରା ଅତି ହିଂସ୍ର ଜନ୍ତୁମାନଙ୍କୁ ତାଙ୍କଠାରୁ ବେଶ ଦୂରତାରେ ରହି ଅଙ୍ଗୁଳି ଚାଳନା କରି ଶୋଇ ଦେଇପାରନ୍ତି। ସେହି ଶୋରେ ତାଙ୍କୁ ବିଭିନ୍ନ ଜନ୍ତୁଙ୍କ ପାଖକୁ ନେଇ ପରୀକ୍ଷା କରାଗଲା ଏବଂ ସେ ସବୁଠି ପରୀକ୍ଷାରେ ସଫଳ ହେଲେ। ବାଇସନ୍ ପରି 1100 କିଲୋଗ୍ରାମ ଓଜନ ବିଶିଷ୍ଟ ଜୀବ, ଯିଏକି କେବେ ବସେ ନା କି ଶୁଏ ନା, ସେଭଳି ଜୀବ ବି ଗୋଟିଏ ନୁହେଁ, 20 କି 30 ଜୀବଙ୍କୁ ସେ ତାଙ୍କଠାରୁ ବେଶ ଦୂରତାରେ ଠିଆ ହୋଇ ନିଜ ମାନସିକ ଶକ୍ତି ବଳରେ ଶୁଏଇଦେଲେ। ଆଉ ଜଣେ ଭଦ୍ରଲୋକ ବୟସ୍କ, ତାଙ୍କ ନାଁ ଫିସ୍ମ୍ୟାନ୍, ମାନେ ମାଛ ମଣିଷ, ସେ ଆମାଜନ ନଦୀକୁ ଏମୁଣ୍ଡରୁ ସେମୁଣ୍ଡ ଯାଏ ମାନେ 5-6 ହଜାର କିଲୋମିଟର ପହଁରି ପହଁରି ଯାଇଛନ୍ତି। ଏସବୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁନି ଆପଣଙ୍କୁ? ରୁଷିଆର

0: ଲୋକ ଏକାଗ୍ର ଭାବରେ ଅନେଇ ଲୁହାକୁ ବି ବଙ୍କା କରିଦେଉଥିଲେ। ଏହିସବୁ ସମ୍ଭବ କି ନୁହେଁ ତାର ଉତ୍ତର ଆମର ତଥାକଥିତ ବିଜ୍ଞାନ ପାଖରେ ନାହିଁ। 200 ବର୍ଷ ତଳେ ପୃଥିବୀରେ ଟ୍ରେନ୍, ଉଡ଼ାଜାହାଜ କି ବିଜୁଳି ବତୀ ପରି ଅନେକ ଜିନିଷ ଥିଲା କି? ତେବେ ସେସବୁ ପୁଣି ସମ୍ଭବ ହେଲା କିପରି? ସେସବୁ କଥା ତ ଆମ ଦ୍ୱାରା ସମ୍ଭବ ହୋଇନାହିଁ, ଆମେ ତ ସେସବୁ କରିନାହୁଁ। ଅନେକ ରୋଗର ଉତ୍ପାତ ଥିଲା ଏ ପୃଥିବୀରେ, ଯେଉଁସବୁ ରୋଗ ବ୍ୟାପି ଲକ୍ଷ ଲକ୍ଷ ଲୋକ ଆଖି ବୁଜୁଥିଲେ ପ୍ରତିବର୍ଷ। ହେଲେ ଆଜି ସେଭଳି ଅନେକ ରୋଗ ପାଇଁ ଔଷଧ ଉପଲବ୍ଧ, ଅତି କମ୍ ମୂଲ୍ୟରେ ବଜାରରେ ବଟିକା ଗିଳିଲେ ରୋଗ ଶେଷ। ଏସବୁ ହେଲା କେମିତି? ଜ୍ଞାନର ବିକାଶ ଫଳରେ। ମଣିଷର ଜ୍ଞାନ ସମୟକ୍ରମେ ବିକଶିତ ହେବାରେ ଲାଗିଛି, ସବୁ ହେଉଛି। ହେଲେ ପ୍ରତିଟି କଥା ଯାହା ସଂସାରରେ ଅଛି ସେସବୁ କ'ଣ ପ୍ରତ୍ୟେକଙ୍କୁ ଜଣା? ତଥାପି ଅନେକ ଲୋକ ବାହା ତେନ୍ତାରି ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରି ବୁଲନ୍ତି। ଯିଏ ଯେତେ ବଡ଼ ଜ୍ଞାନୀ ହେଲେ ବି ସେ କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କିଛି ଜ୍ଞାନ ଅର୍ଜନ କରିଥାଏ। ଦେଖିଥିବେ ଅନେକ ସମୟରେ ଛୋଟ ପିଲାମାନେ ବଡ଼ ଲୋକଙ୍କୁ ବୁଦ୍ଧି ଶିଖାଇ ଦିଅନ୍ତି। ଅତଏବ ଏଇ କଥାଟିରୁ ବୁଝାପଡ଼ୁଛି ଯେ ସବୁ ଜ୍ଞାନ ସମସ୍ତଙ୍କ ପାଖରେ ନଥାଏ, କେହି ଜଣେ ସର୍ବବିଦ୍ୟା ବିଶାରଦ ହେବା ସମ୍ଭବ ନୁହେଁ। ତେଣୁ ମୁଁ ସବୁକିଛି ଜାଣେ ବୋଲି କହିବାର ମଧ୍ୟ କିଛି ଅର୍ଥ ନାହିଁ। ଗୁରୁଙ୍କ ପାଖରୁ ହିଁ ସବୁ ବିଦ୍ୟା ଶିଖିବା ମଧ୍ୟ ସମ୍ଭବ ନୁହେଁ। କାହାକୁ ଅଜ୍ଞାନୀ ମୂର୍ଖ କହିବା ମଧ୍ୟ ଉଚିତ ନୁହେଁ। କେବଳ ବହି ପଢ଼ି ସବୁ ଜ୍ଞାନ ଅର୍ଜନ କରିବା ମଧ୍ୟ ସମ୍ଭବ ନୁହେଁ। ପୋଥିରେ ବହୁତ କଥା ସମସ୍ତେ ପଢ଼ିଥାନ୍ତି, ଅଥଚ ବାସ୍ତବ ଜୀବନରେ ତାକୁ କିଭଳି ଉପଯୋଗ କରାଯାଇପାରିବ ସେ କଥା ଅନେକ ଜାଣିନଥାନ୍ତି। ଜୀବନଟିଏ ବଞ୍ଚୁ ବଞ୍ଚୁ ସେଇ ବଞ୍ଚିବା ପ୍ରକ୍ରିୟାରେ ଏମିତି ଅନେକ କଥା ଜାଣିହୁଏ ଯାହାକି କୌଣସି ବହିରେ ଲେଖାଯାଇନଥାଏ। ପାଣି ଭିତରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଅନେକ ଲୋକ ଅନେକ ସମୟ ରହିପାରନ୍ତି। କଥାଟି ବିଜ୍ଞାନସମ୍ମତ ନହେଲେ ମଧ୍ୟ ସମ୍ଭବ ହୁଏ। ବିଜ୍ଞାନ କହି ଆମେ ଯାହା ଏବେ ପଢ଼ୁଛେ ସେତିକି କେବଳ କିଛି ଲୋକେ ପ୍ରମାଣିତ କରିଛନ୍ତି। ହେଲେ ଏବେ ଆମେ ଯେତିକି ଜାଣିଛେ ପଢ଼ିଛେ ସେତିକି ହିଁ କ'ଣ ଶେଷ? ଲୋକେ ନିଜ ଶରୀର ଛାଡ଼ି ପୂର୍ବେ ବିଭିନ୍ନ କାୟାରେ ପ୍ରବେଶ କରୁଥିଲେ ବୋଲି ଶାସ୍ତ୍ରରେ ଲେଖାଯାଇଛି, ମିଛ ହୋଇନଥିବ। ଯଦି ଜଣେ ଲୋକ ଅଙ୍ଗୁଳି ଇସାରାରେ ଭୟଙ୍କର ହିଂସ୍ର ଅମାନିଆ ଜନ୍ତୁଙ୍କୁ ଶୁଏଇ ଦେଇପାରେ ତେବେ ଏଇ କଥାଟି ମିଛ ବୋଲି ଆମେ କାହିଁକି କହିବା? ମାନେ ଯେଉଁ କଥାଟି କିଛି ସମୟ ଆଗରୁ ମୁଁ ଆପଣଙ୍କୁ କହୁଥିଲେ, ବରଂ ସେ ବିଷୟରେ ଆମେ ଜାଣୁନା ବୋଲି କହିବା ଉଚିତ ହେବ। ପିଲାକାଳୁ ବିଜ୍ଞାନ ବହିରୁ ଘୋଷୁଥିଲେ ଯେ 9ଟା ଗ୍ରହ ଅଛି, କିନ୍ତୁ ଜ୍ଞାନ ବିକଶିତ ହେଲା, କଥା ବଦଳିଗଲା। ଆଜି ଆମେ କହୁଛେ 9ମ ଗ୍ରହ ବୋଲି କିଛି ନାହିଁ। ବନ୍ଧୁ, ଶିଖିବାର ଜାଣିବାର ପ୍ରକ୍ରିୟା ଜାରି ରହିଲେ ଜ୍ଞାନ ବିକଶିତ ହୁଏ ଏବଂ ଜୀବନ ମଧ୍ୟ ବିକଶିତ ହୁଏ। ଶିଖିବାର, ଜାଣିବାର, ବୁଝିବାର ପ୍ରକ୍ରିୟାକୁ ଜାରି ରଖନ୍ତୁ ବନ୍ଧୁ। ହୁଏତ ଆପଣ ବି ଅନେକ ନୂଆ ତଥ୍ୟ ଏ ସଂସାରକୁ ଦେଇପାରନ୍ତେ। ହୁଏତ ଆପଣ ବି ଅତି ମାନବୀୟ ଗୁଣର ଅଧିକାରୀ ହୋଇଥାଇପାରନ୍ତି। କିଛି ଭୁଲ କହିଛି? ଯଦି କିଛି ଭୁଲ କହିଛି ତେବେ ଦୟାକରି ମୋତେ ଉଦାର ଚିତ୍ତରେ କ୍ଷମା ଦେବେ ବନ୍ଧୁ।
1: ଜ୍ଞାନର ପରିସୀମା ସମ୍ପର୍କରେ ଶୁଣିଲେ ଆଜିର ଅନୁଚିନ୍ତାରେ ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ଅଶୋକ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଅନିବାର୍ଯ୍ୟ କାରଣବଶତଃ ଆଜି ଆପଣମାନେ ଏ ସପ୍ତାହର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ଶୁଣିପାରିବେ ନାହିଁ। ତା ପ୍ରତିବଦଳରେ ଆପଣମାନେ ଆଜି ସକାଳ 9 ଘଟିକା ସମୟରେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ଶୁଣିଲେ ଏକ ସୂଚନା, ଆକାଶବାଣୀ ଜୟପୁର ବର୍ତ୍ତମାନ ଭେଟି ଦେଉଛୁ ଆଜି ସକାଳର ଚାଷବାସ କଥା। ଏଥିରେ ରହିଛି ବିଷୟ ପାନ ଚାଷ।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ପାନପତ୍ର ଚାଷ ସମ୍ପର୍କରେ। ପାନପତ୍ର ଚାଷ ଏକ ବହୁତ ଲାଭଦାୟକ ଏବଂ ପାରମ୍ପରିକ ଚାଷ। ଓଡ଼ିଶାରେ ଏହାର ଚାହିଦା ବେଶ ଅଧିକ ରହିଛି। ଯଦି ଆପଣ ପାନ ଚାଷ କରିବାକୁ ଚାହାନ୍ତି ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ଦୋରସା, ବାଲିଆ ଦୋରସା କିମ୍ବା ନିଗିଡ଼ା ମାଟି ପାନ ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ମାଟିରେ ଯେପରି ପାଣି ଜମି ନ ରହେ

0: ସେଥିପାଇଁ ଜଳ ନିଷ୍କାସନର ଉତ୍ତମ ବ୍ୟବସ୍ଥା ମଧ୍ୟ ଜମିରେ ରହିଥିବା ଦରକାର। ସାଧାରଣତଃ ଗରମ ଏବଂ ଆର୍ଦ୍ର ଜଳବାୟୁ ପାନ ଗଛ ପାଇଁ ଅନୁକୂଳ ହୋଇଥାଏ। ଅତ୍ୟଧିକ ଖରା କିମ୍ବା ପ୍ରବଳ ଶୀତ ଏହାକୁ ନଷ୍ଟ କରିଦିଏ। ପାନ ଗଛକୁ ସୂର୍ଯ୍ୟଙ୍କ ସିଧାସଳଖ କିରଣ ଏବଂ ପ୍ରବଳ ପବନରୁ ରକ୍ଷା କରିବା ପାଇଁ ବରଜ ପ୍ରସ୍ତୁତ କରାଯାଇଥାଏ। ବାଉଁଶ ନଡ଼ା, ଝାଟିମାଟି ଏବଂ ନଡ଼ିଆ ପତ୍ର ସାହାଯ୍ୟରେ ଏକ ଆବଦ୍ଧ ଘର ବା ବରଜ ତିଆରି କରାଯାଏ। ଏହା ଭିତରେ ଛାଇ ଓ ଆର୍ଦ୍ରତା ସୃଷ୍ଟି ହୋଇଥାଏ, ଯାହା ପାନପତ୍ରର ଚମକ ଓ ଆକାର ବଢ଼ାଇବାରେ ସାହାଯ୍ୟ କରିଥାଏ। ପାନ ଗଛର ଅଗ୍ରଭାଗ କିମ୍ବା ଗଣ୍ଠି ଥିବା କାଣ୍ଡକୁ କାଟି ଅଲଗା କରାଯାଏ। ସାଧାରଣତଃ ମେ ଜୁନ୍ କିମ୍ବା ସେପ୍ଟେମ୍ବର ଅକ୍ଟୋବର ମାସରେ ଏହାକୁ ଲଗାଇବା ଠିକ୍ ହୋଇଥାଏ। ଗଛଗୁଡ଼ିକ ଉପରକୁ ମାଡ଼ିବା ପାଇଁ ବାଉଁଶ କାଠି କିମ୍ବା ଝାଟିର ସାହାଯ୍ୟ ଆବଶ୍ୟକ ପଡ଼ିଥାଏ। ପାନ ଚାଷରେ ଜୈବିକ ଖତର ବ୍ୟବହାର ଅଧିକ ହୁଏ। ସରିଷା ପିଡ଼ିଆ, ପାଣି ଏବଂ ଗୋବର ଖତ ଏଥିପାଇଁ ଉତ୍କୃଷ୍ଟ ହୋଇଥାଏ। ମାଟିରେ ଯେମିତି ସାମାନ୍ୟ ଆର୍ଦ୍ରତା ରହେ, ସେଥିପାଇଁ ନିୟମିତ ହାଲୁକା ଜଳସେଚନ ମଧ୍ୟ କରିବାକୁ ହୋଇଥାଏ। ପାଣି ଯେମିତି ଜମି ରହିବ ନାହିଁ, ସେଥିପ୍ରତି ସତର୍କ ରହିବାକୁ ହେବ। ପାନ ଚାଷରେ ରୋଗ ଏବଂ ପୋକର ସଠିକ୍ ସମୟରେ ନିୟନ୍ତ୍ରଣ ନକଲେ ସମ୍ପୂର୍ଣ୍ଣ ବରଜ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ପାନ ଗଛରେ ଦେଖାଯାଉଥିବା କିଛି ମୁଖ୍ୟ ରୋଗ ଓ ପୋକ ମଧ୍ୟରେ ରହିଛି ଚେରସଢ଼ା ଏବଂ କାଣ୍ଡସଢ଼ା ରୋଗ। ଏହା ଏକ କବକଜନିତ ରୋଗ। ମାଟି ଅଧିକ ଓଦା ରହିଲେ ଗଛର ଚେର ଓ କାଣ୍ଡ ସଢ଼ିଯାଏ, ପତ୍ର ହଳଦିଆ ପଡ଼ି ଶୁଖିଯାଏ ଏବଂ ଗଛ ମରିଯାଇଥାଏ। ଏହାର ପ୍ରତିକାର ପାଇଁ ବରଜ ଭିତରୁ ଜଳ ନିଷ୍କାସନର ଉତ୍ତମ ବ୍ୟବସ୍ଥା କରିବା ଉଚିତ। ଗଛ ଲଗାଇବା ପୂର୍ବରୁ କାଣ୍ଡକୁ ଟ୍ରାଇକୋଡର୍ମା ଭିରିଡ୍ ଜୈବିକ କବକନାଶକ ଦ୍ୱାରା ଶୋଧନ କରିବା ଉଚିତ। ଆକ୍ରାନ୍ତ ଗଛ ମୂଳରେ 1% ବୋଡ଼ ମିଶ୍ରଣ କିମ୍ବା କପର ଅକ୍ସି କ୍ଲୋରାଇଡ୍ ପାଣିରେ ମିଶାଇ ସେଚନ କରିବା ଉଚିତ। ଅନ୍ୟ ଏକ ରୋଗ ହେଉଛି ପାଉଡରୀ ମିଲ୍ଡ୍ୟୁ। ଏହା ହେଲେ ପତ୍ରର ତଳ ପାଖରେ ଧଳା ରଙ୍ଗର ଗୁଣ୍ଡ ଭଳି ଆସ୍ତରଣ ଦେଖାଯାଏ। ଏହାର ପ୍ରତିକାର ପାଇଁ ଗଛରେ ସଲଫର ଜାତୀୟ କବକନାଶକ ସ୍ପ୍ରେକୁ ସ୍ପ୍ରେ କରିବା ଉଚିତ। ପାନ ଗଛରେ ଉଇ ଏବଂ ନେମାଟୋଡ୍ ପୋକ ଦେଖିବାକୁ ମିଳନ୍ତି। ଉଇ ଗଛର ମୂଳକୁ ଖାଇଦିଅନ୍ତି ଏବଂ ନେମାଟୋଡ୍ ଚେରରେ ଗଣ୍ଠି ସୃଷ୍ଟି କରି ଗଛକୁ ଦୁର୍ବଳ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ମାଟି ପ୍ରସ୍ତୁତ କରିବା ସମୟରେ ନିମ ପିଡ଼ିଆ ବ୍ୟବହାର କରିବା ଉଚିତ। ଏହା ମାଟି ଭିତରେ ଥିବା କ୍ଷତିକାରକ କୀଟ ଓ ସୂତ୍ରଜୀବଙ୍କୁ ନଷ୍ଟ କରିଥାଏ। ସାଧାରଣତଃ ଗଛ ଲଗାଇବାର ପ୍ରାୟ 5-6 ମାସ ପରେ ପତ୍ର ତୋଳିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଗୋଟିଏ ବରଜରୁ ଅନେକ ବର୍ଷ ପର୍ଯ୍ୟନ୍ତ ନିୟମିତ ପାନପତ୍ର ଅମଳ କରାଯାଇପାରେ। ସ୍ଥାନୀୟ ବଜାର ସହ ବାହାର ରାଜ୍ୟକୁ ମଧ୍ୟ ପାନ ରପ୍ତାନୀ କରି ଚାଷୀ ଭାଇମାନେ ଅଧିକ ଲାଭ ମଧ୍ୟ ପାଇପାରନ୍ତି।
1: ପାନ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମୋସୁରାମ ଗଣ୍ଡ ଏବଂ ସାଥୀମାନେ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ବର୍ଷା ଆସିଲେ ଚାଷୀର ମନ ହସେ, କାରଣ ବର୍ଷା ତାର ଅତି ଆପଣାର। ବର୍ଷା ହିଁ ତା ମୁହଁରେ ଆହାର ଦିଏ। ଗଣ୍ଡ ଭାଇ ଭଉଣୀମାନେ ମଧ୍ୟ ବର୍ଷାକୁ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ବର୍ଷାରେ ଯେତେବେଳେ ବିଲରୁ ବିଲକୁ ପାଣିର ସୁଅ ଚାଲେ, ସେତେବେଳେ ମାଛ ଧରିବା ପାଇଁ ସେମାନେ ଦାନ୍ଦର ବା ମୁଗୁର ପାଣି ସୁଅ ପାଖରେ ବସାଇ ଦିଅନ୍ତି। ସେଥିରେ ମାଛ କଙ୍କଡ଼ା ପଡ଼ନ୍ତି। ସମୟ ଆସେ ଭାଗ ବଣ୍ଟାର, ଆଉ ଏହି ଭାଗବଣ୍ଟା ସମୟରେ ଉଭୟ ଗଣ୍ଡ ଯୁବକ ଏବଂ ଯୁବତୀ ତାକୁ କେନ୍ଦ୍ର କରି ନାଚି ନାଚି ଗୀତ ଗାଆନ୍ତି। ସେହି ଗୀତ ଆଜି ପ୍ରଥମେ ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ସୋନପୁର ଗ୍ରାମର ମସୁରାମ ଗଣ୍ଡ ଏବଂ ସାଥୀ।

0: ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିରେ ଆଜି ଭେଟିଦେଲୁ। ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ମୋସୁରାମ ଗଣ୍ଡ ଏବଂ ସାଥୀମାନେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी। सम्प्रति वार्ताः श्रूयन्ताम् प्रवाचिका ऋचा झा।

ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅନିର୍ବାର୍ଯ୍ୟ କାରଣବଶତଃ ଆଜି ଆପଣମାନେ ଏ ସପ୍ତାହର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ଶୁଣିପାରିବେ ନାହିଁ। ଆପଣମାନେ ସକାଳ 9ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ଶିଶୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକିରାଇଜ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 7:25। ଆଜି ଏଥିରେ ରହିଛି ତୁମ ପରି ପିଲାଟିଏ କ୍ରମରେ ଅକ୍ସିତା ଆର୍ୟାଙ୍କ ସହ ସାକ୍ଷାତକାର। ସକାଳ 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବିଷୟ ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏହି କାର୍ଯ୍ୟକ୍ରମଟି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଦିନ 11:00 ରହିଛି ଆକାଶବାଣୀ ଲାଇଭ। ଦିନ 12:30 ଶୁଣିବେ ଭକ୍ତି ଗୀତ। ଦିନ 1:05 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଭକ୍ତି ଗୀତ। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ଆମ ରୋଷେଇ ସମ୍ପର୍କରେ। ପରେ ରହିଛି ନବଜାତ ଶିଶୁର ଯତ୍ନ ସମ୍ପର୍କରେ ସାକ୍ଷାତକାର। ଅପରାହ୍ନ 5:00 ଶୁଣିବେ ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଯୁବବାଣୀ। ଏଥିରେ ରହିଛି ବାଟେଘାଟେ ଏବଂ ଶ୍ରୋତାଙ୍କ ମେସେଜ୍ର ଉତ୍ତର ଏବଂ ପରେ ଜାଣିବା କଥା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର 7:05 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। 7:10 ଆମର ସ୍ୱାସ୍ଥ୍ୟ ଏବଂ 7:15 ଓଡ଼ିଆରେ ସମ୍ବାଦ। ଅଳ୍ପ ସମୟ ମଧ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିଭିଭୂମିର ବିକାଶ, ଶିକ୍ଷା

ଅଣ୍ଡାର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ। ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା।

0: ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ। ସକ୍ ବା ଅବିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷତ ସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଂଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅବିପାତ ଅବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୁସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସ ଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ଭିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ଦଶନ୍ଧି ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୁକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ଜଣ ପୁରୁଷ ଏବଂ 2 ଜଣ ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ଜଣ ତାମିଲନାଡୁରୁ ହୋଇଥିବା ବେଳେ 3 ଜଣ ଆନ୍ଧ୍ରପ୍ରଦେଶ ଏବଂ 2 ଜଣ କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ଦୁଇଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ଜଣ ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଜଣ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି

0: 21 ବର୍ଷୀୟ ଲିଣ୍ଡା ନୁସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବାବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସକାଳେ ମିଆମି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ଗୋଲ୍ରେ ନରୱେକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲ୍ରେ ପହଞ୍ଚିସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲ୍ରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୁସ୍କୋଭା। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ 7:25। ଭେଟି ଦେଉଛୁ କୁନି ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ତୁମ ପରି ପିଲାଟିଏ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଟିକି ରାଇଜ।

0: ନମସ୍କାର ପିଲାମାନେ।
1: ପିଲାମାନଙ୍କର ମନ ଆଜି ଭାରି ଖୁସି, କାହିଁକି ନା ଆଜି ହେଉଛି ରବିବାର, ଛୁଟି ଦିନ। କିନ୍ତୁ ଛୁଟି ଦିନ ମିଳିଛି ବୋଲି ପିଲାମାନେ ତମେ ଯଦି ଡେରିରେ ଉଠିବ, ନିଜର କାମ କରିବନି, ବିଶେଷ କରି ତମର ଯେଉଁ ହୋମୱାର୍କ ରହିଛି ତାକୁ ଯଦି ଠିକ୍ ସମୟରେ ସାରିବନି, ତାହେଲେ ତମର କାମ ପଛେଇ ଯିବ। ଅଳସୁଆ ଜମା ହେବା ଉଚିତ ନୁହଁ ପିଲାମାନେ। ଛୁଟି ଦିନ ମିଳିଛି ବୋଲି ଆମେ ସମୟକୁ ନଷ୍ଟ ନ କରି ସମୟ ଅନୁସାରେ ସବୁ କାମ ଠିକ୍ଠାକ୍ କଲେ ସମସ୍ତେ ତମକୁ ପ୍ରଶଂସା କରିବେ।
0: ସତରେ ପିଲାମାନେ, ବଡ଼ ଭାଇ କହିଲା ଭଳି ଆମେ ଅଳସୁଆ ଜମା ହେବାନି। ଦେଖ, ସମସ୍ତେ ତ ପାଠ ପଢୁଛ, ପାଠ ପଢା ପାଇଁ ଆମେ ସବୁବେଳେ କହୁଛୁ, କିନ୍ତୁ ପିଲାମାନେ ପାଠକୁ ଛାଡ଼ିକି ମଧ୍ୟ ବହୁତ କିଛି ଜିନିଷ ରହିଛି, ଯେମିତି ଭଲ ବହି ପଢ଼ିବା, ଡ୍ରଇଂ କରିବା, ଗୀତ ଗାଇବା, ନାଚିବା, କେତେ ଜଣଙ୍କୁ ଖେଳରେ ରୁଚି ଥାଏ, ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିକି ଆମେ ଟିକେ ଦୌଡ଼ିବା, ଦୌଡ଼ି ଡିଆଁ କରିବା, ପିଲାମାନେ ଯାହାଦ୍ୱାରା କି ଆମ ମନ ଭଲ ରହିବ ଆଉ ଆମ ସ୍ୱାସ୍ଥ୍ୟ ବି ଭଲ ରହିବ।
1: ନିଶ୍ଚୟ ପିଲାମାନେ, ତମମାନେ ଖବରକାଗଜରେ ଦେଖୁଥିବ, ବିଭିନ୍ନ ଟିଭି ଚ୍ୟାନେଲ ମାନଙ୍କରେ ଦେଖୁଥିବ, ତମ ଭଳି କୁନି ପିଲାମାନେ ଖେଳରେ ହଉ, ଗୀତରେ ହଉ, ଅଭିନୟରେ ହଉ, ଏମିତି ନାନା କ୍ଷେତ୍ରରେ ସବୁ ସୁନାମ ଅର୍ଜନ କରୁଛନ୍ତି। ସେଗୁଡ଼ାକ କେମିତି ସମ୍ଭବ କହିଲ ପିଲାମାନେ? ନିଜର ଇଚ୍ଛା ଶକ୍ତି ବଳରେ, ନିଜର କଠିନ ପରିଶ୍ରମ ବଳରେ। ଏସବୁର ପଛରେ ଯଦିଓ ବାପା ମାଙ୍କର ହାତ ଥାଏ ପିଲାମାନେ, କିନ୍ତୁ ତମମାନଙ୍କର ଗୋଟେ ଇଚ୍ଛା ଶକ୍ତି ରହିବା ଦରକାର।

0: ଯେ ମୁଁ ଭଲ ଗୀତ ଗାଇବି, ଭଲ ନାଚ କରିବି, ଭଲ ପାଠ ପଢ଼ିବି। ତା ଛଡ଼ା ଏଇ ଯେଉଁ ତୁମର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ସ୍କୁଲମାନଙ୍କରେ, ବକ୍ତୃତା ପ୍ରତିଯୋଗିତା ହେଲା, ଚିତ୍ରାଙ୍କନ ପ୍ରତିଯୋଗିତା ହେଲା, ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ହେଲା, ସେଇଥିରେ ତୁମମାନେ ସବୁ ଟିକେ ଲାଜ କର, ସଙ୍କୋଚ ପ୍ରକାଶ କର ଯେ ମୁଁ ଏଥିରେ ଭାଗ ନେବିନି କି ମୁଁ ଏଥିରେ ଜିତି ପାରିବିନି। ଏସବୁ ମନୋଭାବ ପିଲାମାନେ ଜମା ରଖିବା ଉଚିତ ନୁହଁ, କାରଣ ପ୍ରତ୍ୟେକ ପିଲାଙ୍କ ପାଖରେ କିଛି ନା କିଛି ଭଲ ଗୁଣ ନିଶ୍ଚୟ ଲୁଚିକି ରହିଥାଏ, କିନ୍ତୁ ତାହାକୁ ତୁମେ ଜମା ପ୍ରକାଶ କର ନାହିଁ, ତମ ଭିତରେ ହିଁ ଲୁଚେଇକି ରଖିଦିଅ। ଯଦି ଏଇଭଳି ଗୁଣ ଅଛି ପିଲାମାନେ, ତମର ଆଗ୍ରହ ଅଛି, ବାପା ମାଙ୍କୁ କୁହ, ସେମାନେ ତମ ପଛରେ ଅଛନ୍ତି, ସେମାନେ ନିଶ୍ଚୟ ତମମାନଙ୍କୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ।
1: ହଁ ପିଲାମାନେ, ଆଜି ତମମାନଙ୍କ ପାଇଁ ଆମେ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ରଖିଛୁ, ଯୋଉଟାକି ତମ ମନ ପସନ୍ଦର। ସାଙ୍ଗ ବିନା ତମମାନଙ୍କୁ ଜମା ଭଲ ଲାଗେନି ନା, ସାଙ୍ଗମାନଙ୍କୁ ଆମେ ନେଇକି ଆସିଥାଉ। କାର୍ଯ୍ୟକ୍ରମର ନାଁ ହେଲା ତୁମ ପରି ପିଲାଟିଏ। ହଁ ପିଲାମାନେ, ଆଜି ତୁମ ପରି ପିଲାଟିଏ କାର୍ଯ୍ୟକ୍ରମରେ ଜଣେ ଭଉଣୀଙ୍କୁ ଆମେ ଡାକିଛୁ।
0: ସେ ଭଉଣୀ ଜଣକ ତମ ଭାବୁଥିବ ଗୀତରେ ନାଁ କରିଥିବେ କି ନାଚରେ ନାଁ କରିଥିବେ, ପାଠରେ ନାଁ କରିଥିବେ, ଜମା ନୁହଁ ପିଲାମାନେ। ଜିମ୍ନାଷ୍ଟିକ ବୋଲି ଗୋଟେ ଖେଳ ଅଛି, ଯୋଉଟାକି ତମମାନେ ଶୁଣିଲେ ନିଶ୍ଚୟ ଜାଣିବ ସେଇ ଭଉଣୀ ଜଣକ କେମିତି ପରିଶ୍ରମ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭଲକି ମନ ଦେଇକି ଶୁଣ, ଅପା ସେଇ ଭଉଣୀଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଆଉ ତମେ ବି ଚେଷ୍ଟା କରିବ ଦିନେ ନା ଦିନେ ଏଇଭଳି ହେଇପାରିବ। ହଁ ପିଲାମାନେ, ଆଜି କାର୍ଯ୍ୟକ୍ରମରେ ତ ଭଉଣୀଙ୍କ ସହିତ କଥାବାର୍ତ୍ତା ହେବା, କିନ୍ତୁ ଆମେ ଭୁଲି ଯାଉଛେ ସକାଳୁ ଭଗବାନଙ୍କ ନାମ ସ୍ମରଣ କରିବା ପାଇଁ। କାରଣ ପିଲାମାନେ, ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ଭଗବାନଙ୍କ ନାମ ଉଚ୍ଚାରଣ କରିବା, ତାହେଲେ ସେଇ କାମଟି ସୁରୁଖୁରୁରେ ହେଇଯିବ ଆଉ ଦିନଟି ଖୁବ୍ ମଙ୍ଗଳମୟ ହେବ। ତାହେଲେ ଚାଲ ପିଲାମାନେ, ଆଜି କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟେ ସୁନ୍ଦର ଭଜନରୁ।

ଭଜନ ଶୁଣିଲ ପିଲାମାନେ, ଏଇ କିଛି ସମୟ ପୂର୍ବରୁ ଆମେ କହୁଥିଲୁ ନା ଭଉଣୀ ଜଣକ କେମିତି ନାଁ କରିଛନ୍ତି, ତାହେଲେ ଚାଲ ପିଲାମାନେ ଜମା ଦୁଷ୍ଟ ନାହିଁ, ଚୁପଚାପ ମନ ଦେଇ ଶୁଣ।

0: ଆଚ୍ଛା ଭଉଣୀ, ତମ ନାଁଟା ଟିକେ କହିଦେଲ।
1: ସୀତା ଆରିଆ।
0: ଅକ୍ଷିତା ଆରିଆ। ଆଚ୍ଛା କୋଉ କ୍ଲାସରେ ତମେ ପାଠ ପଢୁଛ?
1: ନାରାୟଣ ଇଂଲିଶ ମିଡିୟମ ସ୍କୁଲ, ୟୁକେଜି।
0: ୟୁକେଜି ରେ? ଆରେ ବା, ୟୁକେଜି ରେ ତାହେଲେ ତ କେତେ ରାଇମ୍ସ ଥିବ ନା।
1: ହଁ,
0: ଗୋଟେ ରାଇମ୍ସ ଟିକେ ବୋଲି ଦିଅ ତ।
1: ଦରି ଦରି ଆଇ ପକଡି ଛୁନ ଛୁନ ଛୁନ ଛୁନ ତେମେ ନାଚି ତେମେ ଆଇ ଶର୍ମାଇ ପକଡି ହାତ ମେ ଆକେ ମୁଁ ମେ ପଚି ମୁଁ ବି ଯାକେ ଖବରାଇ ପକଡି ପେଟ ମେ ଯାକେ।
0: ଆରେ ବା, ତାହେଲେ ସମ୍ପୂର୍ଣ୍ଣ ଗୀତଟା ପକୋଡ଼ି ଉପରେ ଥିଲା। ବା ଭଉଣୀ, ବହୁତ ବଢିଆ। ଆଚ୍ଛା ତମେ କଣ କଣ ସବୁ ପାଠ ପଢୁଛ ଟିକେ କହିଦେଲ।
1: ଇଂଲିଶ ଯାକ ପଢୁଛି, ଆଉ ମ୍ୟାଥ, ଆଉ ଇଭିଏସ।
0: ୱାନ୍ ପ୍ଲସ୍ ୱାନ୍ କେତେ ହବ?
1: ଟୁ
0: ହବ। ଆଚ୍ଛା ଟୁଟା ଆଙ୍ଗୁଠି ଅଛି ନା?
1: ହଁ,
0: ଗୋଟେ ଆଙ୍ଗୁଠି ପଳେଇଗଲା ତା ମମ୍ମି ପାଖକୁ, ଆଉ କେତେ ଆଙ୍ଗୁଠି ରହିଲା?
1: ଗୋଟେ।
0: ବହୁତ ବଢିଆ। ଗଣିତ କରିବାକୁ ତମକୁ କେମିତି ଲାଗେ?
1: ବଢିଆ ଲାଗେ,
0: ବଢିଆ ଲାଗେ। ଆଉ ଇଭିଏସ ରେ ତମେ କଣ ପଢୁଛ?
1: ଫାର୍ଷ୍ଟ ଇଂଲିଶ ଯାକ ABCD ରେ ପଢୁଛି।
0: ଆଚ୍ଛା, ABCDEFG ସେ ଗୀତ ବୁଝୁଛି କି ତମକୁ? ଟିକେ ଗାଇଦେଲ।
1: ABCDEFG HIJK LMNOP Q R S T U V W X Y Z।
0: ତାହେଲେ ତ ଭଉଣୀ ଆମର ବଢିଆ ପାଠ ପଢୁଛନ୍ତି। ତମ ସ୍କୁଲରେ ପାଠ ପଢା ଛଡା ଆଉ କଣ କଣ ହୁଏ?
1: ଆଉ କେତେ ରାଇମ୍ସ ମାନେ ପଢଉଛନ୍ତି।
0: ଖେଳୁଛ କି ନାହିଁ?
1: ଖେଳୁଛନ୍ତି।
0: ଆଚ୍ଛା ତମର କେତେଟା ସାଙ୍ଗ ଅଛନ୍ତି?
1: ମ୍ୟାମ ବି ଆଉ ମୋ ସାଙ୍ଗମାନେ।
0: ଆଚ୍ଛା ସାଙ୍ଗମାନଙ୍କ ନାଁ ଟିକେ କହିଦେଲ।
1: ଶିଭାଂଶୀ ମ୍ୟାମ।
0: ମ୍ୟାମ ତମକୁ ବେଳେ ବେଳେ ପାଠ ନ କଲେ ଗାଳି ଦଉଛନ୍ତି କି?
1: ନାଇଁ।
0: କଣ କହୁଛନ୍ତି ପାଠ ନ କରିକି ଆସିଲେ?
1: କାଲିକୁ କର।
0: ଆଚ୍ଛା ତମ ଜନ୍ମଦିନରେ ତମେ କେମିତି ସାଙ୍ଗମାନଙ୍କୁ ଡାକିକି କଣ କରୁଛ? ତମ ଜନ୍ମଦିନରେ
1: ଖେଳୁଥିବ, ପଢୁଥିବ, କେକ୍ ବି କାଟୁଛ।
0: ତମ ସାଙ୍ଗମାନଙ୍କୁ ଡାକୁଛ?
1: ହଁ।
0: କେକ୍ କାଟିଲା ବେଳକୁ କୋଉ ଗୀତ ଗାଆନ୍ତି?
1: ହାପି ବର୍ଥଡେ,
0: ହାପି ବର୍ଥଡେ ଟୁ ୟୁ, ଏଇ ଗୀତ ବାଜିକି।
1: ହଁ।
0: ଆଚ୍ଛା ତମକୁ କଣ ଖାଇବାକୁ ଭଲ ଲାଗେ?
1: ଷ୍ଟ୍ରବେରୀ ଫ୍ରୁଟ, ଆଉ ଡ୍ରାଗନ୍ ଫ୍ରୁଟ, ଆଉ ପାଇନାପଲ,
0: ଏଗ୍, ଫିସ୍, ଏଗୁଡା ଭଲ ଲାଗେନି ଖାଇବା ପାଇଁ? ଭଲ ଲାଗେ। କଲରା ଖାଇଛ କି ନାହିଁ? କଲରା
1: ଖାଇନି।
0: ଖାଇନ କଲରା? ଓ କଲରା ବହୁତ ମିଠା। ମମିଙ୍କୁ କହିବ, ମମି ମମି ଆଉ କଲରା ଆଣିକି ଟିକେ ମତେ ଭାଜିକି ଦବ, କହିବ ନା? କଲରା ଭାରି ମିଠା।
1: କଲରା ଏଠି ମିଳୁନି,
0: ଜୟପୁରରେ ମିଳୁଛି, ମମିଙ୍କୁ କହିବ। ଆଚ୍ଛା ତମକୁ କେବେ ଜ୍ଵର ହେଇଛି କି ମାମା? ଜ୍ଵର ହେଲେ ମମି ତମକୁ କଣ କରନ୍ତି?
1: ତେଲ ଲଗେଇ ଦଉଛନ୍ତି।
0: ହଁ, ଆଉ ମୁଣ୍ଡରେ ପାଣି ପଟି ଦଉଥିବେ ତ?
1: ଗରମ ପାଣି,
0: ଗରମ ପାଣି ଦଉଛନ୍ତି ପିଇବା ପାଇଁ। ଏବେ ଯୋଉ ବର୍ଷା ହଉଛି, ତମକୁ ଭିଜିବାକୁ କେମିତି ଲାଗୁଛି?
1: ମଜା ଲାଗୁଛି।
0: କେତେବେଳେ ଭିଜିଛ କି ବର୍ଷାରେ? ବର୍ଷାରେ ଭିଜିଲେ ତ ଜ୍ଵର ହବ, ସ୍କୁଲ ଯାଇପାରିବନି।
1: ଯାଉଛି।
0: ଯାଉଛ କିନ୍ତୁ ଭିଜିବନି। ଆଚ୍ଛା ତମେ ବର୍ଷାରେ କଣ ପିନ୍ଧିକି ଯାଉଛ?
1: ରେନକୋଟ ଅଛି ତ, ସେ ଧୁଆ ହେଇନି।
0: ଓହୋ, ମମିଙ୍କୁ କହିବ, ମମି ଧୋଇଦେବେ। ତାହେଲେ ତମକୁ ସଫା ସୁତରା ବେଶୀ ଭଲ ଲାଗେ ନାଇଁ କି? ଏବେ ତମେ ଯୋଉ ଷ୍ଟେଜରେ ପ୍ରାଇଜ ପାଇଲନି, ସେଇଟାରେ କଣ କରିଥିଲ ଷ୍ଟେଜ ଉପରେ ତମେ?
1: କଣ କଣ କରିଥିଲେ?
0: କଣ କଣ କରିଥିଲ ତମେ ପ୍ରାଇଜ ପାଇଛ ଟିକେ କହିଦିଅ ତ।
1: ଏକ୍ସରସାଇଜ କରିଥିଲି।
0: ତମକୁ କିଏ ଶିଖେଇ ଦେଇଥିଲେ ଏକ୍ସରସାଇଜ?
1: ମୁଁ ନିଜେ ଶିଖିଲି ଟିଭି ଦେଖିକି।
0: ସତରେ? ଟିଭିରୁ ଦେଖିକି ତମେ ଶିଖିକି ନିଜେ ନିଜେ କଲ? ବାବା କାହା ପାଖକୁ ନଉଛନ୍ତି କି ତମକୁ ଶିଖେଇବା ପାଇଁ?
1: ନାଇଁ,
0: ଘରେ ଶିଖୁଛ। ବାବା ଶିଖେଇ ଦଉଛନ୍ତି ନା ମାମା ଶିଖେଇ ଦଉଛନ୍ତି?
1: ମୁଁ ନିଜେ ଶିଖୁଛି, ବାବୁ ବି ଶିଖେଇ ଦଉଛନ୍ତି, ଦିଦି ବି।
0: ଆଚ୍ଛା ଦିଦିଙ୍କ ନାଁ ଟିକେ କହିଦିଅ।
1: ସୌମ୍ୟ ଶୈଳଜା।
0: ଆଚ୍ଛା ତମେ ଯେତେବେଳେ ଏକ୍ସରସାଇଜ କରୁଛ, ସେ ସମୟରେ ତମକୁ କିଛି ଡର ଲାଗୁନି କି?
1: ନାଇଁ।
0: କେତେ ପ୍ରକାରର ଏକ୍ସରସାଇଜ ତମେ କରୁଛ ନାଇଁ କି? ଷ୍ଟେଜ ଉପରେ ଯେତେବେଳେ କଲ, ବାହାରେ ଏତେ ଲୋକ ଥିଲେ, ମାମା ତମକୁ ଡର ଲାଗିଲାନି?
1: ନାଇଁ।

0: ତମେ ଏକ୍ସରସାଇଜ କଲାବେଳକୁ କେମିତି ଡ୍ରେସ୍ ପିନ୍ଧୁଛ?
1: ନାଇଟ୍ ସୁଟ ନହେଲେ କୋଉଟା ଦେବେ?
0: ନାଇଟ୍ ସୁଟ ଭଳି ତମେ ଡ୍ରେସ୍ ପିନ୍ଧୁଛ ନାଇଁ କି? ଆଚ୍ଛା, କେତେବେଳେ କେମିତି ଏକ୍ସରସାଇଜ କଲାବେଳକୁ ପଡ଼ି ଯାଇଛ କି? କିଛି ଗୋଡ ହାତ କେବେ ଖଣ୍ଡିଆ ହେଇନି? ତମେ ଏକ୍ସରସାଇଜ କଲାବେଳକୁ ତମ ପାଖରେ କିଏ ରୁହନ୍ତି?
1: ଦିଦି ବାବୁ ଦୁଇଟା ବେଳେ ଯାଉଛନ୍ତି, ରାତିରେ ଆସୁଛନ୍ତି, ଦିଦି ରହୁଛନ୍ତି।
0: ତମେ ବଡ ହେଲେ କଣ ହବ ଅକ୍ଷିତ? ପାଇଲଟ ହବ? ଏମିତି ଗଗଲ୍ସ ପିନ୍ଧିବ, କଳା କଳା ଗଗଲ୍ସ ପିନ୍ଧିବ, ଆଉ ବହୁତ ସୁନ୍ଦର ନିଜକୁ ସଜେଇବ। ଆଉ ତମକୁ ଏରୋପ୍ଲେନ ଚଲେଇବା ପାଇଁ ଡର ଲାଗିବନି? ଆକାଶରେ ଏମିତି ଉଡୁଥିବ ଏରୋପ୍ଲେନ?
1: ନାଇଁ, ବଡ ହେଲେ ଚଲେଇବି।
0: ଆଚ୍ଛା, ବଡ ହେଲେ ତାହେଲେ ଆମ କୁନି ଭଉଣୀ କଣ ହେବେ? ନା ପାଇଲଟ ହେବେ।

0: ତା ମାନେ ଜୟପୁର ପାଇଁ ଆମେ ଆହୁରି ଗର୍ବ କରିବୁ।
1: ମୈଁ ବି ହାର୍ଡ ୱାର୍କ କରୁଙ୍ଗି ଔର ମେଡାଲ ପ୍ରାଇଜ କୋରାପୁଟ ଔର ଜୟପୁର କେ ଲିଏ ଔର ମେର ସ୍କୁଲ ମେର ମମ୍ମି ପାପା ମେରେ ଲିଏ ସବକେ ଲେ ଲାଉଙ୍ଗି।
0: ଠିକ ହେ
1: ବଚ୍ଚା, ଫୋନ ଛୋଡ଼ ଔର ଅପନେ କାମ ମେ ଲଗ ଜାଓ।
0: ଆରେ ବାହ, କ୍ଲାପ କ୍ଲାପ କ୍ଲାପ। ପିଲା ମାନେ ଦେଖୁଛ ଆମ କୁନି ଝିଅ କଣ କହୁଛନ୍ତି, ମୋବାଇଲ ଛାଡ଼, ନିଜ ନିଜ କାମରେ ଲାଗିଯାଅ। ୱାଓ, ବହୁତ ବଢିଆ ଅକ୍ଷିତା। ଆଉ ତମ ସାଙ୍ଗମାନେ ଯଦି ଦୁଷ୍ଟାମି ହେବେ, ଅକ୍ଷିତା କଣ କହିବ ତାଙ୍କୁ?
1: ଫୋନ ଛାଡ଼,
0: ଫୋନ ଛାଡ଼। ତମେ ନିଜେ ଧରୁନ ତ ଫୋନ?
1: ନାଇଁ।
0: ବହୁତ ବହୁତ ଆମ ତରଫରୁ ଶୁଭେଚ୍ଛା, ତମେ ପାଇଲଟ ହବ, ତମେ ଏଇ ଯୋଉ ଜିନ୍ମାଜିମ୍ରେ ମଧ୍ୟ ନାଁ କରିବ, ଆମକୁ ବହୁତ ପ୍ରାଉଡ୍ ଫିଲ୍ କରୁଥିବ।
1: ହଁ,
0: ଥ୍ୟାଙ୍କ ୟୁ।
1: ନମସ୍ତେ ଆଉ ଥ୍ୟାଙ୍କ ୟୁ।

0: ପିଲାମାନେ ଏକ୍ସରସାଇଜ୍ କରୁଛନ୍ତି ବର୍ତ୍ତମାନ ନ୍ୟାସନାଲ୍ ଲେଭେଲ୍ରେ ସେ ତାଙ୍କର ସୁନ୍ଦର ସୁନ୍ଦର ଯୋଗ ପ୍ରକ୍ରିୟା ଦେଖେଇକି ଲୋକଙ୍କର ଏତେ ଯୋଉ ଆପଣାର ହେଇଛନ୍ତି, ସେ ତ ଏତେ କୁନି ଝିଅ, ସେ ଠିକ୍ ଭାବରେ କଥା ବି କହିପାରୁନାହାନ୍ତି। ପିଲାମାନେ ତମମାନେ ଦେଖୁଥିବ, ତାଙ୍କ ବାପା ମା ଆମ ପାଖରେ ଅଛନ୍ତି। ପିଲାମାନେ ଯଦି ଛୁଆମାନେ କିଛି ବି ଭଲ କାମ କରନ୍ତି ବା ନା କରନ୍ତି, ସବୁ ଚେଷ୍ଟା ଥାଏ ବାପା ମାଆଙ୍କର। କାରଣ ଛୋଟବେଳୁ ତମମାନେ ଯାହା ବି କର, ଗୁଣୁଗୁଣୁ ହେଇକି ଯଦି ତମେ ଗୀତ ଗାଅ, ବାପା ମା ବୁଝିପାରନ୍ତି ଆଉ କୁହନ୍ତି ନିଶ୍ଚୟ ଇଏ ଭଲ ଗୀତ ଗାଇବ, ଦେଖ ଦେଖ କେତେ ସୁନ୍ଦର ଗୀତ ଗାଉଛି, କହିକି ତୁମକୁ ଗୋଟେ ଗୁରୁଙ୍କ ପାଖକୁ ନିଅନ୍ତି, ଯାହା ପାଖରୁ ତମେ ଗୀତ ଶିଖିକି ଭଲ ଗୀତ ଗାଇପାର। ଠିକ୍ ସେମିତି ପିଲାମାନେ ଏଇ ଯେଉଁ କୁନି ଝିଅ ଆମର ଟିଭିରୁ ଦେଖିକି ଯେଉଁ ଏକ୍ସରସାଇଜ୍ କରୁଥିଲେ, ତାକୁ ଦେଖିକି ବାପା ମା ନିଶ୍ଚିତ ଭାବେ ତାକୁ ଉତ୍ସାହ ଦେଇଛନ୍ତି ଏବଂ କେମିତି ଆଗକୁ ନେବା ସେ ଚେଷ୍ଟା କରିଛନ୍ତି। ପିଲାମାନେ ଆମ ଗହଣରେ କୁନି ଝିଅଙ୍କ ବାପା ମା ବସିଛନ୍ତି। ବର୍ତ୍ତମାନ ଆମେ ବାପା ମା ଦୁଇଜଣ ଯାକକୁ ଆମ ଟିକିରାଇଜା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ମ୍ୟାଡମ୍, ଆପଣଙ୍କ ନାଁ ଟିକେ କହିବେ।
1: ମ୍ୟାଡମ୍, ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍ ଆମକୁ ଏହି ପ୍ରୋଗ୍ରାମରେ ସ୍ୱାଗତ କରୁଥିବାରୁ। ମୋ ନାଁ ହେଉଛି ସୌମ୍ୟା ଶୈଳଜା, ମୁଁ ଅକ୍ଷିତା ଆର୍ଯ୍ୟର ମାମା କହୁଛି।
0: ଚାରିଆଡ଼େ ଖାଲି ଆପଣଙ୍କ ଝିଅଙ୍କର ଖାଲି ନାଁ ଚାଲିଛି, ଆଉ ବହୁତ ଗର୍ବ ଲାଗୁଛି ଯେ ଆମ ଜୟପୁରର ଝିଅ, ଜୟପୁର ମାଟିର ଝିଅ, କିନ୍ତୁ ଏତେ ଛୋଟ ସେ କଥା ବି କହିପାରୁନାହାନ୍ତି। ଆମେ ଦେଖୁଛୁ ବାବାଙ୍କ କୋଳରୁ ବି ସେ ଓହ୍ଲେଇ ନାହାନ୍ତି। କେମିତି ଆପଣ ତାକୁ ଜାଣିଲେ, କେମିତି ତାକୁ ଶିଖେଇଲେ, ତା ବିଷୟରେ ଟିକେ ପ୍ଲିଜ୍ କହିବେ। କାହିଁକି ନା ଆମର ଯେଉଁ ପିଲାମାନେ ବସିଛନ୍ତି, ଯେତେବେଳେ ବି ସମୟ ପାଉଛନ୍ତି ସମସ୍ତଙ୍କ ହାତରେ ମୋବାଇଲ, ତ ଆମେ ପିଲାମାନଙ୍କୁ କହିବା ଯେ ମୋବାଇଲ ଛାଡ଼ିକି ଆମ କୁନି ଝିଅ ଯେମିତି ଏକ୍ସରସାଇଜ୍ କରିକି ନାଁ କରିଛନ୍ତି, ସେମାନେ ବି କିଛିଟା ନାଁ କରିବେ। ଆପଣ କୋଉ ବୟସରୁ ତାକୁ ଦେଖିଲେ ଯେ ସେ ଏଇ ଭଳିଆ କରୁଛି ବୋଲି?
1: ପୁରା ପିଲାବେଳରୁ ବହୁତ ଆକ୍ଟିଭ ମ୍ୟାଡମ୍, ମାନେ 2 ବର୍ଷ ଏମିତି ହେଲାବେଳେ ତା ବଡିଟା ପୁରା ଫ୍ଲେକ୍ସିବିଲିଟି, ବଡ ଲୋକ ବି ଏବେ ତା ଭଳିଆ କରିବି ବୋଲି ଟ୍ରାଏ କରୁଛନ୍ତି, ସେଇଟା ବି କରିପାରୁନାହାନ୍ତି। ମାନେ ପୁରା ଫ୍ଲେକ୍ସିବିଲିଟି, ମାନେ ସିଏ ପୁରା ତା ଅଟୋମେଟିକ, ଆମେ ଶିଖେଇବୁନୁ, ସେଇଟା ସିଏ ନିଜେ ନିଜେ ଟିଭିରୁ ଦେଖି ଦେଖିକି ସିଏ ସେଇଟା ଶିଖିକି ନିଜେ ନିଜେ ଆମକୁ ଦେଖେଇଲା। ଆମେ ଭାବିଲୁ ଏତେ ବଢିଆ କରୁଛି। ଆମେ ଆକ୍ଚୁଆଲି 2 ଜଣ ହେଲୁ ସର୍ଭିସ ହୋଲ୍ଡର ମ୍ୟାଡମ୍, ବାହାରେ ରହିଲୁ, ତାଙ୍କେ ବି ବାହାରେ ମୁଁ ବି ବାହାରେ ରହିଲୁ। ମୁଁ ଯେବେ ବି ଆସେ, ଯେବେ ବି ତାକୁ ଦେଖେ, ସେ କିଛିଟା କିଛିଟା ନୂଆଟା ଗୋଟେ ଜିନିଷଟା କରୁଥାଏ, ତ ମୋତେ ସେଇଟା ଦେଖିକି ଆଶ୍ଚର୍ଯ୍ୟ ଲାଗେ କି କେଉଁଠୁ ଶିଖୁଛି, କେମିତି କରୁଛି, ତ ଖୁସି ବି ଲାଗୁଥିଲା ଯା ହଉ ଏତେ ବଢିଆ ସିଏ କରିପାରୁଛି ବୋଲିକି। ତାପରେ ଦେଖିଲି ସିଏ ଯେବେ ବି ଆସେ କିଛିଟା ନୂଆଟା ସିଏ, ମାନେ ମନେ କରନ୍ତୁ ଆଜି ଦେଖିଥିବି ଗୋଟେ ଜିନିଷଟା ସିଏ କ'ଣ କରୁଛି, ଆଉ କାଲିକୁ ଆସିଲା ବେଳକୁ ଆଉ ଗୋଟେ ସିଏ କରୁଥିବ, ତ କେଉଁଠୁ ଶିଖିଲୁ ମୁଁ ପଚାରିଲେ ସେ କହିବ ମୁଁ ଟିଭିରୁ ନିଜେ ଶିଖିଲି। ମାନେ ନିଜେ ବି ସିଏ ମାନେ ସେତିକି ଶିଖିପାରୁଛି, ଆମେ ଯେତିକି ତାକୁ ଶିଖେଇ ପାରୁନୁ ସେ ନିଜେ ସେଇଟାକୁ କ୍ୟାପଚର କରିକି ଶିଖୁଛି, ସେଇଟା ବହୁତ ବଡ଼ କଥା ମ୍ୟାଡମ୍। ମାନେ ଏତେ ଛୋଟ ବୟସରେ
0: ଭଗବାନଙ୍କ ଆଶୀର୍ବାଦ କହିବା ନିଶ୍ଚିତ ଭାବରେ। ସବୁଠୁ ଆଶ୍ଚର୍ଯ୍ୟ ଲାଗିବ ସେ ଯେମିତି 2ଟା ଗୋଡ଼କୁ ସିଧା କରିକି ବସି ପଡ଼ିବ, ପୁଣି ମୁଣ୍ଡ ଗୋଡ଼କୁ ଲଗେଇବା, ପୁଣି ଗୋଡ଼କୁ ପଛକୁ ନେଇଯିବା, ଯୋଉଟାକି ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ ଯେ ୟା ଦେହରେ ହାଡ଼ ଅଛି କି ନାହିଁ। ଆମେ ତ ଦୂରଦର୍ଶନ ମାଧ୍ୟମରେ ଯେତେବେଳେ ଦେଖୁ ପିଲାମାନଙ୍କର, ଦେଖିକି ଆଖିରେ ଲୁହ ଆସିଯାଏ ଯେ ପିଲାମାନଙ୍କୁ କାଳେ କଷ୍ଟ ହଉଥିବ କି, ଆଉ ଇଏ ତ ଏତେ କୁନି ଝିଅ। ଆଚ୍ଛା, ଆପଣ ଯେଉଁ ପ୍ରତିଯୋଗିତା ହେଲା ସେଇଟା କାହା ମାଧ୍ୟମରେ ଆପଣ ଜାଣିଲେ ନ୍ୟାସନାଲ ଲେବଲକୁ ନେଇକି ଗଲେ?
1: ମୁଁ ଫାର୍ଷ୍ଟ ଆମ ନାରାୟଣୀ ଇଂଲିଶ ମିଡିୟମ ସ୍କୁଲକୁ ପ୍ରିନ୍ସିପାଲ ମ୍ୟାମ୍ ଆଉ MD ସାର୍ ଅନିକେତ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ମାନେ ତାଙ୍କ ଯୋଗୁଁ ହିଁ ଆଜି ସିଏ ଏଇ ଏତିକି ମାନେ ନାଁ କରିପାରିଛି, ଆଉ ମାନେ ଆପଣଙ୍କ ଏଇ ପ୍ରୋଗ୍ରାମରେ ବି ସିଏ ଆସିପାରିଛି। ଆମେ ବି ଯେତିକି ତାକୁ ଚେଷ୍ଟା କରିଛୁ ସ୍କୁଲର ବି ସପୋର୍ଟ ସେତିକି ରହିଛି ମ୍ୟାଡମ୍, ସେଥିପାଇଁ ବୋଲି ଯାଇକି ଆଜି ସିଏ ଏତିକି ପର୍ଯ୍ୟନ୍ତ ସେ ପହଞ୍ଚି ପାରିଛି।
0: ତାହେଲେ ସେ କୋଉଠିକି ଯାଇଥିଲା, କୋଉ ପ୍ରତିଯୋଗିତାକୁ ଯାଇଥିଲା, ସେ ବିଷୟରେ ଟିକେ ଆମେ ଜାଣିବା।
1: ସେତେବେଳେ ଜାଣିଲୁ ମ୍ୟାଡମ୍ ଆମେ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡର ଗୋଟେ ପ୍ଲାଟଫର୍ମ ଅଛି ବୋଲିକି, ତାପରେ ଦେଖିଲୁ ସିଏ ମାନେ ଭଲ ତାର ବଡିଟା ଭଲ, ମାନେ ମୁଭମେଣ୍ଟଟା ଅଛି, ଫ୍ଲେକ୍ସିବିଲିଟି ଅଛି, ତ ଆମେ ଭାବିଲୁ କି କାଳେ ମାନେ ଆପ୍ଲାଏ କରିବା, ରେଜିଷ୍ଟ୍ରେସନ କରିବା, କ'ଣ ହେଉଛି ଦେଖାଯାଉ। ଆମକୁ ସେ ଆଶା ବି ନଥିଲା କି ସିଏ ଖାଲି ମାନେ ପାର୍ଟିସିପେଟ୍ କରୁ ବୋଲିକି, ଆମେ ଚାହିଁଥିଲୁ ମାନେ ତାର ସେ ଟ୍ୟାଲେଣ୍ଟଟା ଅଛି ଟିକେ ବାହାରେ ଆସୁ ବୋଲିକି, ତ ଅନଲାଇନ୍ରେ ଆମେ ରେଜିଷ୍ଟ୍ରେସନ କରିଥିଲୁ ମ୍ୟାଡମ୍। କରିଥିଲା ବେଳୁ ସିଆଡ଼ୁ ଯୋଉଟା ଆମକୁ ଆନ୍ସର୍ ମିଳିଥିଲା, ତାପରେ ତାର ପ୍ରୋଗ୍ରାମଟା ଥିଲା ଅନଲାଇନ୍ ହିଁ ଥିଲା, ଆଉ ମାନେ ଲାଇଭ୍ ଥିଲା ମ୍ୟାଡମ୍। ସେ ଲାଇଭ୍ରେ ବି ରାଇମ୍ସ ବି ଗାଇଲା, ଡ୍ୟାନ୍ସ ବି କରିଲା, ଆଉ ତାର ଯେତିକି ମାନେ ଅଛି ଯେତିକି ପାରିଲା ସିଏ ଦେଖେଇଲା, ତାଙ୍କେ ଯୋଉ ଟାସ୍କ ଦେଲେ ସେଇଟା ସିଏ ସେଟା କମ୍ପ୍ଲିଟ୍ କରିଲା। ତାପରେ ଆଉ ଗୋଟେ ଆମ ମାନେ ଗୋଟେ ଘରେ ଗୋଟେ ଅଛି ଡୋର୍ରେ ଲାଗିଥାଏ, ତାହିଁରେ ସିଏ ମାନେ ଷ୍ଟଣ୍ଟ ଯାକ କଲା ମ୍ୟାଡମ୍,
0: ହେଲା
1: ଷ୍ଟଣ୍ଟ ଯାକ କରିକି ଦେଖେଇଲା ସିଏ, ତ ସେଇଟା ଜଜେସ୍ ମାନେ ବହୁତ ଖୁସି ହେଲେ। ତାପରେ ସେତିକି କମ୍ ବୟସରେ ଏତିକି ମାନେ ବଡି ତାର

0: ପୁରା ଫ୍ଲେକ୍ସିବିଲିଟି ହେଇକି ଏତେ ମୁଭମେଣ୍ଟ କରିପାରୁଛି, ଦେଖିକି ଖୁସି ହେଇକି ତାକୁ ସିଏ ମାନେ ନ୍ୟାସନାଲ ରେକର୍ଡ ପାଇ ବୋଲିକି ସିଏ ସିଲେକ୍ଟ ହେଲା, ବହୁତ ଖୁସି ଲାଗିଲା ଆଉ।
1: ବାଃ ବହୁତ ବଢିଆ, ବହୁତ ବଢିଆ। ଆପଣମାନେ କାର୍ଯ୍ୟ ବ୍ୟସ୍ତତା ଭିତରେ ରହିକି ବି ଆପଣ ଗୋଟେ ପ୍ଲାଟଫର୍ମ ଖୋଜିଲେ, ତା ପାଇଁ ଆପଣ କେତେ ସମୟ ଦେଇଥିବେ, ଆଉ ସେଦିନ ସେ ନ ଡରିକି ଯୋ ଅନଲାଇନରେ ଯାହା ବି କଲା, ଆଉ ଏତେ ବଡ଼ ପୁରସ୍କାରର ଅଧିକାରିଣୀ ସେ ହେଇପାରିଲା, ସେଇଟା ସବୁଠୁ ବଡ଼ କଥା। ଆଉ ଯୋଉ କହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ।

0: କିନ୍ତୁ ସବୁ ପଛରେ ରହିଲା ମ୍ୟାଡାମ ବାପା ମାଙ୍କର ତ୍ୟାଗ। ବାପା ମା ଯଦି ନିଜ ଜୀବନର କିଛିଟା ସମୟ ପିଲାମାନଙ୍କୁ ଦେବେ, ଆଉ କିଛିଟା ପିଲାମାନଙ୍କ ସହିତ ଯଦି ସାଙ୍ଗ ହେବେ, ସାଙ୍ଗ ହେଇଗଲା ମାନେ ପିଲା କେବେ ମଧ୍ୟ ମୋବାଇଲ ଦେଖିବ ନାହିଁ କି ଖରାପ ରାସ୍ତାକୁ ଯିବ ନାହିଁ। ଆଉ ଏଇଠି ବି ଆମେ ଅଭିଭାବକମାନଙ୍କୁ ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିଶ୍ଚିତ ଭାବେ ଶୁଣୁଥିବେ, ଏମିତି ଗୋଟିଏ ମା କାର୍ଯ୍ୟବ୍ୟସ୍ତତା ଭିତରେ ରହିକି ମଧ୍ୟ ପିଲାଟିର ଭିତରେ ଥିବା ସୁନ୍ଦର ଗୁଣକୁ ସେ ବାହାରକୁ ଆଣିପାରିଛନ୍ତି। ବହୁତ ଖୁସି ଲାଗିଲା। ଆପଣ ତାକୁ ଆହୁରି ଆଗକୁ ନିଅନ୍ତୁ, ସେ ବହୁତ ଆଗକୁ ଯାଉ, ବହୁତ ନାଁ କରୁ। ଆଉ ଟିକିରାଇଜ କାର୍ଯ୍ୟକ୍ରମ ତରଫରୁ ଆମେ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ। ପାଖରେ କୁନି ଭଉଣୀଙ୍କ ବାପା ବି ଅଛନ୍ତି, ବାପାଙ୍କଠୁ ବି ଆମେ ନବା। ସାର୍, ଟିକିରାଇଜ କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ, ଆଉ ବହୁତ ଧନ୍ୟବାଦ ଦେବୁ ଯେ ଆପଣଙ୍କର କୁନି ଝିଅକୁ ଆପଣ ତାର ଭିତରେ ଥିବା ବ୍ୟକ୍ତିତ୍ୱକୁ ବାହାରକୁ ଆଣିକି ବର୍ତ୍ତମାନ ନ୍ୟାସନାଲ ଲେଭେଲରେ ସେ ନାଁ କଲାଣି। ଆପଣଙ୍କୁ କେମିତି ଲାଗୁଛି?
1: ଧନ୍ୟବାଦ ମ୍ୟାଡମ, ଯେତେବେଳେ ମୁଁ ଶୁଣିଲି ଆଉ ମତେ ବହୁତ ଭଲ ଲାଗିଲା।
0: ଆଉ ଆପଣ କଣ ଚିନ୍ତା କରିଛନ୍ତି ଆଗକୁ, ଝିଅକୁ କେମିତି ନେବେ, କଣ କରିବେ?
1: ସେ କମ୍ପିଟିସନ କରିବା ପୂର୍ବରୁ ତାର ଫିଜିକାଲ ଉପରେ ତାର ଯାହା ଦେଖିଥିଲି ଭଲ ଥିଲା, ସେଥିପାଇଁ ମୁଁ ତାକୁ କିଛି କିଛି ଟାସ୍କ ଦିଏ, ସେ କରିନିଏ, ଆଉ ୟୁଟ୍ୟୁବରୁ ଦେଖିକି ସେ ଶିକ୍ଷା ନିଏ। ତ ଭବିଷ୍ୟତରେ ମୁଁ ତାକୁ ଜିମ୍ନାଷ୍ଟିକରେ ମାନେ ଏଣ୍ଟ୍ରି କରିବାକୁ ମୋତେ ପ୍ଲାନ୍ ଅଛି।
0: ପିଲାମାନେ, ତମ ଭିତରେ ଥିବା ଅନ୍ତର୍ନିହିତ ଶକ୍ତି ହିଁ ବାପା ମାଙ୍କର ସମ୍ମାନର ଉତ୍ସ, ତେଣୁକରି ପିଲାମାନେ ବାପା ମା ବି ତୁମକୁ ସାହାଯ୍ୟ କରିବେ। ତୁମେମାନେ ବି ଯେଉଁଥିରେ ଇଚ୍ଛା ପ୍ରକାଶ କରୁଛ କୌଣସି କାମ କରିବା ପାଇଁ, ବାପା ମାଙ୍କ ଆଗରେ ଖୋଲିକିରି କୁହ। ଭାଇ, ବହୁତ ଭଲ ଲାଗିଲା, ଆପଣଙ୍କ ପରିଚୟ ଟିକେ ଆମେ ଜାଣିବା।
1: ମୋ ନାଁ କାଳିଚରଣ ବେହେରା, ମୁଁ ଓଡ଼ିଶା ପୋଲିସରେ ଚାକିରି।
0: ମାନେ ଏଇ ଜୀବନ ଦେଶ ପାଇଁ।

0: ବହୁତ ଭଲ ଲାଗିଲା। ଆଉ ଆପଣମାନେ ବହୁତ ଭାଗ୍ୟଶାଳୀ ଯେ ଏତେ ସୁନ୍ଦର ଝିଅଟେ ଆପଣ ପାଇଛନ୍ତି। ଆଉ ଝିଅମାନଙ୍କୁ ନେଇକି ଯେଉଁ ଗର୍ବ କରିବା କଥା ପ୍ରତି ମୁହୂର୍ତ୍ତରେ ଆସୁଛି, ଆମ ଝିଅ ହିଁ ଆମ ପାଇଁ ବହୁତ ବଡ଼ ଦୃଷ୍ଟାନ୍ତ। ଟିକେ ରାଜା କାର୍ଯ୍ୟକ୍ରମରୁ ଅନେକ ଅନେକ ଶୁଭେଚ୍ଛା, ଧନ୍ୟବାଦ।
1: ତମମାନଙ୍କ ପାଖରେ ମଧ୍ୟ ସବୁ ଭଲ ଗୁଣ ଅଛି, କିନ୍ତୁ ତମେ ଟିକେ ପଛରେ ରହିବା ପାଇଁ ଚେଷ୍ଟା କର। ଜମା ନୁହଁ ପିଲାମାନେ, ଆଜିଠୁ ପ୍ରତିଜ୍ଞା କର ସମସ୍ତେ ଯେ ମୁଁ ଭଲ ଗୀତ ଗାଇବି, ଭଲ ନାଚ କରିବି, ଭଲ ଚିତ୍ର ଆଙ୍କିବି, ଭଲ ବକ୍ତୃତା ଦେବି, ଆଉ ବିଭିନ୍ନ ଖେଳକୁଦରେ ଆଗ୍ରହ ରଖିବି। ପୁଣି ଭଳିଆ ତମମାନେ ବି ଦିନେ ଘରର ନାଁ ରଖିବ, ପରିବାରର ନାଁ ରଖିବ, ସ୍କୁଲର ନାଁ ରଖିବ, ଦେଶର ନାଁ ରଖିବ।

ଭେଟିଦେଲୁ କୁନି ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଟିକି ରାଇଜ। ଆଜି ଏଥିରେ ଶୁଣିଲେ କୁନି ପ୍ରତିଭା ଅକ୍ସିତା ଆର୍ୟାଙ୍କ ସହିତ ସାକ୍ଷାତକାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁ ଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେହି ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ, ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠାଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଳବାଡ଼ରେ ତିନିଟା ପନ୍ତି ଲାଗିକିରି ଭୋଗ ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ ରାମ ଏବଂ କୃଷ୍ଣ ଏଭଳି ତିନିଟା ପନ୍ତି ହୋଇଥାଏ, ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇ ମେଢ଼ ପନ୍ତି ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପନ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଏଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ। ହୁମୋଇ ପାଞ୍ଚ ଜଣ ବଡ଼ୁସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡ଼ୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଛଳେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ, ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳି ଭାବରେ ପୂର୍ବ ସ୍ଥାନମାନଙ୍କରେ

ଉଠିଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ସୂତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହେଇ ବଡ଼ସୂତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆର ମାନେ ହିଁ କରିଥାନ୍ତି। ସେମାନେ ହେଲେ ପିଠାସୁଆର। ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା, କି ଚଢ଼େଇ ନେନ୍ଦା ହେଲା, କି କାନ୍ତି ହେଲା, କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା, ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର କରିଥାନ୍ତି, ସରୁ ଚକୁଳି କରିଥାନ୍ତି, ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର, ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା, ଏବଂ ପୁର କରିଥାନ୍ତି, ଯେଉଁ ପିଠାମାନଙ୍କର ପୁର ଦିଆ ହୁଏ ସିଏ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି, ସାଧାରଣ, ଓରିଆ, ଏଇଗୁଡ଼ାକ ସବୁ। ତୁଣ ସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, ଖିରିସା ଆଉ କାନିକା ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତୀ, ଚନ୍ଦନ ଲାଗି, ବଡ଼ ସିଂହାର ହୁଏ, ତାପରେ ପହୁଡ଼ ଆଳତୀ ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁ ଦଶ ଜଣ ସେବକ ଆବଶ୍ୟକ ହୋଇଥାନ୍ତି। ଆଠ ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ଭୁଆ, ଯେ ବିରୁ ବୋହିକିରି ଆଣିବ, ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବରେ ଦଶ ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାର ମାନେ ପ୍ରସ୍ତୁତ କରିଥାନ୍ତି, ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକି ନା ଯୋଉ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ, ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ ସିଂହାର ଭୋଗ ପରେ ତିନି

ତୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ। ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଦିନେ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଅନୁସୟା ନାଥ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ।

0: ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅନିବାର୍ଯ୍ୟ କାରଣବଶତଃ ଏ ସପ୍ତାହର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଆଜି ଆପଣମାନଙ୍କୁ ଶୁଣାଉ ପାରିବୁ ନାହିଁ। ଏହା ବ୍ୟତୀତ ଆମେ ଆପଣଙ୍କୁ ଏଇଠି କହି ରଖୁଛୁ, ଆଜି ସକାଳ 9 ଘଟିକା ସମୟରେ ଆପଣମାନେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଅନିବାର୍ଯ୍ୟ କାରଣବଶତଃ ଏ ସପ୍ତାହର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଆପଣଙ୍କ ପାଖରେ ଆଜି ପହଞ୍ଚାଇ ପାରୁନାହୁଁ। ଆପଣମାନେ ଆଜି ସକାଳ 9 ଘଟିକା ସମୟରେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ପରବର୍ତ୍ତୀ ସୁଗମ ସଙ୍ଗୀତଟି ଶୁଣନ୍ତୁ, ଶିଳ୍ପୀ ଶିବାଙ୍କ କଣ୍ଠରେ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ଭେଟିଦେଲୁ ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅନିର୍ବାର୍ଯ୍ୟ କାରଣବଶତଃ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ମୋ ପସନ୍ଦ ଆପଣଙ୍କ ପାଖରେ ଆଜି ପହଞ୍ଚାଇ ପାରୁନାହୁଁ। ଏହା ବଦଳରେ ଆପଣମାନଙ୍କୁ ଭେଟି ଦେଉଛୁ ହିନ୍ଦୀ କଥାଚିତ୍ରର ଗୀତ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆଜ୍ଞା ହଁ ଦିଲ୍ ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ କମନ୍ ଆଉ ରୋମାଣ୍ଟିକ ଶବ୍ଦ ଏକଦମ ଫେମସ। ଫେମସ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ି ଦେଇ ଗୀତ ଲେଖିଛନ୍ତି। ଆଜ୍ଞା ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ, କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ୍।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇପାରେ କି? ଆପଣ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି, ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ, ଖାଲି ଦିଲ୍ ଦିଲ୍ ଆଉ

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏ ଦିଲ ସବୁବେଳେ ଚୁପଚାପ ଥାଏ, କେତେବେଳେ କେମିତି ଆମେ ଚମକିଗଲେ ଭୟ ପାଇଲେ ଆହୁରି ଜୋରରେ ଥାକ ଥାକ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ ଥାକ ଥାକ।

ସମସ୍ତେ କହନ୍ତି ଆଜ୍ଞା ମନକୁ ବଶ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବଶ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

ମନ ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼େମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ। ସେ ପୁଣି ଧରା ଦେବ କେମିତି, କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ର ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଏହି ଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶେର, ସାଇରୀ ସାଇରୀ ସାଇରୀ କଥା କହିଲା ବେଳକୁ ସାଇରୀଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା, ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ଆଗରୁ କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

ଗୀତର ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
2: ସମ୍ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
1: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣିଛୁ ଧନ ସମ୍ପତ୍ତି, ଟଙ୍କା ପଇସା, ଗୋରୁ ଗାଈ, ଧାନ ଚାଉଳ, ସୁନା ଗହଣା, ଏସବୁକୁ ସମ୍ପତ୍ତି କୁହାଯାଏ ନା କ'ଣ କହୁଛନ୍ତି? ଏଗୁଡ଼ାକ ଯାହା ପାଖରେ ଯେତେ ଅଧିକ ସମାଜରେ ତାର ଧନୀପଣ ସେତେ। କିନ୍ତୁ ଥରେ ଭାବିଲେ ଏଇ ସବୁ ସମ୍ପତ୍ତିଠୁ ଅଧିକା ବଡ଼ ସମ୍ପତ୍ତି କେଉଁଟା? ଆମେ ସବୁବେଳେ କହି ଆସୁଛୁ ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ଼ ସମ୍ପଦ, ମାନସିକ ହେଉ ବା ଶାରୀରିକ। ଯଦି ଆମେ ଶାନ୍ତି ଅନୁଭବ କରୁଛୁ ତାଠୁ ବଡ଼ ସମ୍ପଦ ଦୁନିଆରେ ନାହିଁ। କିନ୍ତୁ ଆଜିକାଲି ଆମେ ଲକ୍ଷ୍ୟ ରଖୁଛୁ ପ୍ରତି ଘରେ ଘରେ କୌଣସି ନା କୌଣସି ରୋଗରେ ଲୋକେ ପୀଡ଼ିତ ଅଛନ୍ତି। ସେ ବିଷୟରେ ଯଦି ଆମେ ଚିନ୍ତା କରିବା, ଦେଖିବା ହାଇ ବ୍ଲଡ଼ ପ୍ରେସର, ଉଚ୍ଚ ରକ୍ତଚାପ ନିହାତି ଭାବରେ ବହୁତ ଲୋକଙ୍କ ପାଖରେ ଦେଖାଯାଏ। ଯଦି ସେଇ ଉଚ୍ଚ ରକ୍ତଚାପ ଜଣେ ଗର୍ଭବତୀ ମହିଳା ବା ଗର୍ଭାବସ୍ଥାରେ ଥିବା ସମୟରେ ଦେଖାଯାଏ, ତାହେଲେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବା ତା ଫଳରେ ଶିଶୁ ଉପରେ କେଉଁ ପ୍ରଭାବ ପଡ଼ିବ, ଯେଉଁ ସବୁ ସମସ୍ୟା ଦେଖାଦେବ ମାଆର ବା ଶିଶୁର, ଆମେ ସେଇଥିରୁ ନିଜକୁ କିପରି ରକ୍ଷା କରିପାରିବା, ଏହିସବୁକୁ ଦୃଷ୍ଟିରେ ରଖି ଆମେ ଏଥର ବିଷୟବସ୍ତୁ ରଖିଛୁ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ। ଗତ 8 ତାରିଖ ଦିନ ଏ ସମ୍ପର୍କିତ ସମସ୍ୟାକୁ ନେଇ ଫୋନ୍ ଯୋଗେ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁବାଶିଷ ପାଣିଗ୍ରାହୀ। ସାର୍ଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ। ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍।
0: ଆମେ ଜାଣିଛୁ ମାଆଟା ହେଉଛି ନାରୀର ଦ୍ୱିତୀୟ ଜନ୍ମ, ନାଇଁ କି? କିନ୍ତୁ ଶରୀର ଅଛି ମାନେ ରୋଗ ତ ନିଶ୍ଚୟ ଅଛି। ଆଜିକାଲି ଯେଉଁ ପ୍ରକାର ଖାଦ୍ୟପେୟ ଚଳନି, ଆମର ଲାଇଫ୍ଷ୍ଟାଇଲ୍ ଅଛି, ବିଭିନ୍ନ ପ୍ରକାର ରୋଗ ମାଡ଼ି ବସୁଛି। ଆଉ ମା ହେବା ପାଇଁ ପ୍ରଥମେ ଆମେ ଯେଉଁ ଗର୍ଭାବସ୍ଥାରେ ନାରୀ ପହଞ୍ଚୁଛି ସେ ସମୟଟା ଆମ ପାଇଁ ବହୁତ ମାନେ ମୂଲ୍ୟବାନ କହିଲେ ଚଳେ, ବା ଯେଉଁଥିପାଇଁ ଆମେ ବହୁତ ଜାଗ୍ରତ ରହିବାକୁ ପଡ଼ିବ। ଆଜି ଆମେ ତ ଜାଣିଛେ ଯେ ସେ ବିଷୟରେ କଥାବାର୍ତ୍ତା ହେବା, ଯେ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ଏ ଯେଉଁ ଉଚ୍ଚ ରକ୍ତଚାପ ଆମେ ଜାଣିଛୁ ହାଇ ବ୍ଲଡ଼ ପ୍ରେସର, କିନ୍ତୁ ଗର୍ଭାବସ୍ଥାରେ ୟାର ପ୍ରଭାବ କ'ଣ ବା ଏଇଟା କ'ଣ, ପ୍ରଥମେ ସେ ବିଷୟଟି ବୁଝି ଦିଅନ୍ତୁ।
3: ପ୍ରେଗନେନ୍ସିରେ ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଛି ପ୍ରେଗନେନ୍ସିର ଟୋଟାଲ ଡ୍ୟୁରେସନଟାକୁ। ସେଇଟା ପ୍ରଥମ 3 ମାସଟା ଗୋଟେ ଆମ 3ଟା ଟ୍ରାଇମିଷ୍ଟର ବୋଲି କହୁଛେ, ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଟ୍ରାଇମିଷ୍ଟର ବୋଲି କହୁଛେ, ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ। ପ୍ରଥମ ଯେଉଁ ଟ୍ରାଇମିଷ୍ଟର ପ୍ରଥମ 3 ମାସ, ଏଇ ସମୟରେ ନର୍ମାଲି ବ୍ଲଡ଼ ପ୍ରେସର ନର୍ମାଲି କମିକି ରହେ। କ'ଣ ପାଇଁ ନା ଯେଉଁ ଶରୀରର ବିଭିନ୍ନ ଚେଞ୍ଜେସ୍ ଆସିବ, ଯେଉଁ ଆମର ପ୍ରେଗନେନ୍ସିରେ ଯେଉଁ ହରମୋନ୍ ବାହାରେ, ପ୍ରୋଜେଷ୍ଟ୍ରନ୍ ହରମୋନ୍ ଆଉ ରିଲାକ୍ସିନ୍ ହରମୋନ୍ ସବୁ ନିର୍ଗତ ହୁଏ, ଯେଉଁ ଗୋଟେ ଫୁଲ ଯେଉଁ ତିଆରି ହୁଏ ପ୍ଲାସେଣ୍ଟା, ଯେଉଁଟା କୁହନ୍ତି ଆମେ ଇଂଲିଶରେ ପ୍ଲାସେଣ୍ଟା ବୋଲି କହୁଛେ, ତା ମାଧ୍ୟମରେ ଆମର ଯେଉଁ ଧମନୀ ଅଛି ତାର ରେଜିଷ୍ଟାନ୍ସଟା ମାନେ ତାର ଏଇଟାକୁ କମିଯାଏ, ସେଥିପାଇଁ ବ୍ଲଡ଼ ପ୍ରେସର ନର୍ମାଲି କମେ। କିନ୍ତୁ କେତେ ଜଣଙ୍କର ମଦରର ରିସ୍କ ଫ୍ୟାକ୍ଟର ଥାଏ, ଯେମିତିକି ବୟସ ଯେଉଁମାନଙ୍କର

0: ଲେଟ୍ ଏଜ୍ରେ ଯେଉଁମାନେ ପ୍ରେଗନେନ୍ସି ପ୍ରଥମ ପ୍ରେଗନେନ୍ସି ରହେ, ମାନେ 35-40 ବର୍ଷ ବେଳକୁ ପ୍ରଥମ ପ୍ରେଗନେନ୍ସି ରହିବ, କିମ୍ବା ଯେଉଁମାନଙ୍କର ଯାଆଁଳା ଛୁଆ ରହିଥିବ, ମାନେ ମଲ୍ଟିପୁଲ୍ ପ୍ରେଗନେନ୍ସି ଥିବ, ଟ୍ୱିନ୍ସ ଟ୍ରିପ୍ଲେଟ୍ସ ଥିବ, କିମ୍ବା ଯେଉଁମାନଙ୍କର ପୂର୍ବରୁ ଡାଇବେଟିସ୍ ଥିବ, ଡାଇବେଟିସ୍ ମେଲେଟସ୍ ଥିବ, କିମ୍ବା କେତେଗୁଡ଼ିଏ ଅଟୋଇମ୍ୟୁନ୍ ଡିଜିଜ୍ ଅଛି, ଯେମିତି ଆମର ସିଷ୍ଟେମିକ୍ ଲିପୋସ୍ ଏରିଥେମାଟୋସିସ୍, ଆଉ ଅଟୋଇମ୍ୟୁନ୍ ଡିଜିଜ୍ ଗୁଡ଼ା ସବୁ ଅଛି, ସେହିସବୁ କଣ୍ଡିସନ୍ ଥିଲେ, କି ଓବେସିଟି ଥିବ, ଅଧିକା ମେଦବହୁଳତା ଥିବ, ସେମାନଙ୍କ କ୍ଷେତ୍ରରେ ନର୍ମାଲି ରିଭର୍ସ ହୁଏ, ଓଲଟା ହୁଏ, ସେମାନଙ୍କର ବ୍ଲଡ୍ ପ୍ରେସର ବଢ଼ିବାରେ ଲାଗେ। ଆମର ଯେଉଁ ଗାଇଡ୍ଲାଇନ୍ ମାନେ ପ୍ରସ୍ତୁତ କରାଯାଇଛି, ସେହି ଅନୁସାରେ ଯେତେବେଳେ ଆମର ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସରଟା ଯଦି 140 mmHg ଅଧିକା କିମ୍ବା ସମାନ, ଏବଂ ଡାଏଷ୍ଟୋଲିକ୍ ବ୍ଲଡ୍ ପ୍ରେସରଟା ଯେତେବେଳେ 90 mmHg।
1: ଏଠି ଆମର ଗୋଟେ ଫୋନ୍ ଆସିଛି, ଆମେ ଆ ବିଷୟରେ ବିସ୍ତୃତ କଥା ହେବା। ପ୍ରଥମେ ଜାଣିଦେବା, ନମସ୍କାର, କିଏ କହୁଥିଲେ?
2: ନମସ୍କାର, ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
1: ଆଜ୍ଞା, ଆପଣ ଆମ କାର୍ଯ୍ୟକ୍ରମ ତାହେଲେ ଆପ୍ ମାଧ୍ୟମରେ ଶୁଣୁଛନ୍ତି? ଆପଣ ଜାଣିଛନ୍ତି ଯେ ଆଜି ଆମ ପାଖରେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସୁଭାଶିଷ ପାଣିଗ୍ରାହୀ ସାର୍ ଅଛନ୍ତି, ଜାଣିବାକୁ ଚାହୁଁଛନ୍ତି, ପରାମର୍ଶ ନେବାକୁ ଚାହୁଁଛନ୍ତି। ଆପଣ ପଚାରନ୍ତୁ, ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
2: ଆଜ୍ଞା, ମୁଁ ସାର୍ଙ୍କୁ ଏଠୁ ନମସ୍କାର ଜଣାଉଛି।
0: ଆଜ୍ଞା, ନମସ୍କାର।
2: ଜିନିଷ ଜାଣିବାର ଥିଲା ଯେ ସାଧାରଣ ଆମେ ଯେମିତି ଜାଣୁଛୁ ଆଜିକାଲି ଲୋକମାନଙ୍କର ବିପି ଯୋଉ ଥାଏ, ବ୍ଲଡ୍ ପ୍ରେସର, ସେଟା ସମସ୍ତଙ୍କ ମଧ୍ୟରେ ଥାଏ। ଯଦି ସେଇ ବିପି ଜଣେ ଗୋଟେ ପ୍ରେଗନେଣ୍ଟ ଲେଡିଙ୍କ ଯଦି ସେଇ ଟାଇମରେ ଯଦି ବିପି ହେଇଯାଏ, ତ ସେଟା ତାଙ୍କ ଦେହ ଉପରେ କେତେ ଦୂର ଯାଇ କ୍ଷତି ହବ, ଆଉ ପିଲା ଉପରେ କେତେ ଦୂର ଯାଏ ସେଟା କ୍ଷତି କରିପାରିବ? ଯଦି କ୍ଷତି କରୁଛି ତ ତାର କିଛି କ୍ୟୁରେବଲ୍ ପ୍ରୋସେସ୍ ଅଛି?
0: ଆଜ୍ଞା ଆଜ୍ଞା, ହଁ, ଦିଟା ଜିନିଷ ଆପଣ ପଚାରିଲେ, ସେଇ ମା ଉପରେ କଣ ପ୍ରଭାବ ପଡିବ ଏବଂ ଗର୍ଭସ୍ଥ ଶିଶୁ ଉପରେ କଣ ପ୍ରଭାବ ପଡିବ। ଗର୍ଭସ୍ଥ ଶିଶୁର ପ୍ରଭାବ ହଉଛି, ପ୍ରଥମେ କହିଦିଏ, ଗର୍ଭସ୍ଥ ଶିଶୁର ଯେତିକି ଗ୍ରୋଥ ହେବା କଥା ଗ୍ରୋଥ ହେଇପାରିବନି ଠିକ୍ରେ, କାହିଁକି ନା ବ୍ଲଡ୍ ପ୍ରେସରଟା ଯେତେବେଳେ ଅଧିକା ରହୁଛି ମାଆର, ସେଟା ଆମର ଯେଉଁ ଫୁଲକୁ ଯେଉଁ ଆମର ଧମନୀରେ ଯେଉଁ ଯାଉଛି, ଯେଉଁ ବ୍ଲଡ୍ଟା ଯାଉଛି, ସେଟାକୁ ଅଧିକା ରେଜିଷ୍ଟାନ୍ସ ତିଆରି ହେବ, ତ ବ୍ଲଡ୍ ଆଉ ଯାଇପାରିବନି ଠିକ୍ରେ। ସେଥିପାଇଁ ସେଟାକୁ ଆମର ଫିଟାଲ ଗ୍ରୋଥ ରେଷ୍ଟ୍ରିକ୍ସନ୍ ବୋଲି କୁହନ୍ତି, ମାନେ ଠିକ୍ରେ ଗ୍ରୋଥ ହେଇପାରୁନି। ବେଳେବେଳେ ଅତି ଅଧିକା ଇଏରେ ହେଲେ, ଏକ୍ସଟ୍ରିମଲି ଇଏ ହେଲେ, ସେଟାକୁ ଇଭିନ୍ ଛୁଆକୁ ପେଟ ଭିତରେ ବି ନଷ୍ଟ କରିଦିଏ, ମାନେ ଆମକୁ ତାକୁ ଇଣ୍ଟ୍ରାୟୁଟ୍ରାଇନ୍ ଫିଟାଲ ଡେଥ୍ ବୋଲି କହୁଛେ। ନହେଲେ ଠିକ୍ରେ ଗ୍ରୋଥ ମାନେ ଗୋଟେ ପିରିୟଡ୍ ପର୍ଯ୍ୟନ୍ତ ହେବ, କିନ୍ତୁ ବାର୍ଥ ୱେଟ୍ଟା ନର୍ମାଲ ଆମର ଯେଉଁ ରହିଛି ଷ୍ଟାଣ୍ଡାର୍ଡ ଅନୁସାରେ 2.5 kg ଅଧିକା ରହିବା କଥା, ସେ କମ୍ ଓଜନର ଛୁଆ ଜନ୍ମ ହେବ, ମାନେ 2.5 kg କମ୍ ଓଜନର ଛୁଆ ଜନ୍ମ ହେବ, ଯେଉଁଟାକୁ ଲୋ ବାର୍ଥ ୱେଟ୍ ବି ବୋଲି କୁହାହୁଏ। ଯେଉଁ ଛୁଆ ବି ବାହାର ପେଟ ଭିତରେ ଥିଲାବେଳେ ଆଉ କ'ଣ ହେବ, ସେ ନର୍ମାଲି ଆମର ଛୁଆଟା ପେଟ ଭିତରେ ଯେଉଁ ରହୁଥାଏ ସେଇଟା ଗୋଟେ ପାଣି ଭିତରେ ରହୁଥାଏ, ସେ ପାଣିଟା ବିଭିନ୍ନ ସମୟରେ ଗୋଟେ ଗୋଟେ ପରିମାଣ ଅଛି, ତା ଅନୁସାରେ ସେଟା କଣ୍ଟ୍ରୋଲ ହେଉଥାଏ। ଇଏ କ'ଣ କରିବ, ବ୍ଲଡ୍ ପ୍ରେସର ଅଧିକା ରହିଲା ମାନେ ସେଟାକୁ ପାଣିର ଲେଭେଲଟାକୁ କମେଇଦେବ, ଯେଉଁଟାକୁ ଅଲିଗୋହାଇଡ୍ରେମେନ୍ସ କୁହା, ଯେଉଁଟା ସେଇଭଳିଆ କଣ୍ଡିସନରେ ଛୁଆଟା ବଢି ମାନେ ଯେତେବେଳେ ବଢ଼ି ଚାଲିବ, ଜନ୍ମ ହେଲା ବେଳକୁ ତାର ଛୁଆର ନିଶ୍ୱାସ ପ୍ରଶ୍ୱାସ ଠିକ୍ ନେଇପାରିବନି, ଛୁଆ କାନ୍ଦିବନି, ତ ସେଥିପାଇଁ ସେ ଯେଉଁ ତାର ଗୋଟେ ରେସ୍ପିରେଟରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ବୋଲି ହୁଏ, ନହେଲେ ଇଣ୍ଟ୍ରାଭେଣ୍ଟ୍ରିକୁଲାର ହିମୋରେଜ୍ ହୁଏ, ଏଇସବୁ ଜିନିଷ ଗୁଡ଼ାକ ଛୁଆର ହେବ। ବାକି ଦେଖିବା ମାଆର କଥା, ମାଆର ଇଏ ହେଲା ଯେତେବେଳେ ବ୍ଲଡ୍ ପ୍ରେସରଟା ଠିକ୍ରେ କଣ୍ଟ୍ରୋଲ ନ ହେବ, ତାହେଲେ ତା ସାଙ୍ଗରେ ବ୍ଲଡ୍ ପ୍ରେସରର ଇଏ ସାଙ୍ଗରେ ଆମର ବିଭିନ୍ନ 4 ଭାବରେ ବିଭକ୍ତ କରାହେଇଛି ବ୍ଲଡ୍ ପ୍ରେସରର ଯେଉଁ ମାତ୍ରାକୁ ଦେଖିକି, ସେଥିରେ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ନହେଲେ ଆମେ ପ୍ରୋଟିନ୍ ନିର୍ଗତ ହେବ ସେ ଆମର ପରିସ୍ରାରେ, ତାପରେ ତାକୁ ଯଦି କଣ୍ଟ୍ରୋଲ ନ ହେବ ତାହେଲେ ବାତ ମାରିବା ଆରମ୍ଭ ହେବ, ତ ବାତ ମାରିଲେ ତାକୁ ଯଦି କଣ୍ଟ୍ରୋଲ ନ କରିବେ ତ ଇଭିନ୍ ମ୍ୟାଟର୍ନାଲ୍ ଡେଥ୍ ବି ହେଇଯାଇପାରେ।
1: ବୁଝିପାରିଲେ? ମାନେ ହାଇ ବ୍ଲଡ୍ ପ୍ରେସରଟା ମା ପାଇଁ ଯେତିକି କ୍ଷତିକାରକ, ଶିଶୁ ପାଇଁ ସେତିକି କ୍ଷତିକାରକ, ବିଷୟରେ ସତର୍କ ରହିକି ବା ଡକ୍ଟରଙ୍କ ସହିତ ପରାମର୍ଶ କରିଦେବାଟା ହେଉଛି ଭଲ। ବହୁତ ବହୁତ ଧନ୍ୟବାଦ। ଆପଣ କହୁଥିଲେ ଯେ କେଉଁ ସମୟରେ ବି ଏଇଟା ଦେଖାଯାଏ, କାହା ପାଇଁ ଓଲଟି ଯାଏ, କାହା ପାଇଁ ନର୍ମାଲ?
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଆମେ ଯେଉଁ ଡିସ୍କସ୍ କରୁଥିଲେ ଯେଉଁ ରିସ୍କ ଫ୍ୟାକ୍ଟର ଯେଉଁମାନଙ୍କର, ଯେଉଁମାନେ ଲେଟ୍ ଏଜ୍ରେ ମ୍ୟାରି କରୁଛନ୍ତି ମାନେ, କିମ୍ବା ପ୍ରଥମ ପ୍ରେଗନେନ୍ସି ଯେଉଁମାନଙ୍କର 35 ଉପରକୁ ରହୁଛି, ଯେଉଁମାନଙ୍କର ବେସାଲ ମେଟାବଲିକ ମାନେ ଯେଉଁ ଆମର ଇଏଟା ରହୁଛି, ଯେଉଁ ଆମର ମେଦବହୁଳତା ଯେଉଁମାନଙ୍କର ରହୁଛି, କିମ୍ବା ଯେଉଁମାନଙ୍କର ଡାଇବେଟିସ୍ ରହୁଛି ବା କେତେଟା ଅଟୋଇମ୍ୟୁନ୍ ଡିଜିଜ୍ ରହୁଛି, ସେ କଣ୍ଡିସନ ଗୁଡ଼ାକରେ ଅଧିକା ରିସ୍କ ରହୁଛି, କିମ୍ବା ଯେଉଁମାନଙ୍କର ମଲ୍ଟିପୁଲ ପ୍ରେଗନେନ୍ସି ରହୁଛି ସେମାନଙ୍କର।
1: କିଏ କହୁଥିଲେ?
2: ପ୍ରଣବ କୁମାର ସାହୁର ମାମା କହୁଥିଲି।
1: ଆଜ୍ଞା, ନମସ୍କାର। ନମସ୍କାର।
2: ମୋର ଗୋଟେ ବୋହୁ ଅଛନ୍ତି,
1: ଆଜ୍ଞା,
2: ତାର ଏବେ 6 କିନ୍ତୁ ତାର କାହିଁକି ବାରମ୍ବାର ବିପିଟା ବଢିଯାଉଛି, ଆଉ ସେ ଟେନସନରେ ରହୁଛି ନା କଣ ମୁଁ ଜାଣିପାରୁନି, ତ ତା ପାଇଁ ମତେ କଣ କରିବାକୁ ପଡିବ ଏଜ୍ ଏ ଶାଶୁ?
0: ଆଜ୍ଞା ନମସ୍କାର। କେତେ ତାଙ୍କ ପୂର୍ବରୁ ଏକ ବ୍ଲଡ୍ ପ୍ରେସର ଦେଖା ହେଇଥିଲା କି?
2: ହଁ,
0: ନର୍ମାଲ ରହୁଥିଲା।
2: ନର୍ମାଲ ରହୁଥିଲା।
0: ଏବେ ବ୍ଲଡ୍ ପ୍ରେସର କେତେ?

0: ମାସରୁ ବଢିବା ଆରମ୍ଭ ହେଲା?
1: ଏବେ ତାର 4 ମନ୍ଥରୁ ଟିକେ ଆରମ୍ଭ ହେଲା ବଢିବାଟା ଟିକେ।
0: ଆଚ୍ଛା, କେତେ ରହୁଛି?
1: ତାର 142-144 ଏମିତି ରହୁଛି, ବେଳେ ବେଳେ 50 ବି ହେଇଯାଉଛି, 140 ଉପରଟା।
0: ଆଚ୍ଛା, ଆପଣ ଏଟା ଘରେ ଘରେ ମେଜର କରୁଛନ୍ତି ନା ନାଇଁ ହସ୍ପିଟାଲରେ ଯାଇକି ମେଜର କରୁଛନ୍ତି?
1: ନାଇଁ, ଘରେ ତ କରୁଥିଲୁ ଆଗ, କିନ୍ତୁ ଡକ୍ଟର ଯେତେବେଳେ କହିଲେ ନାଇଁ ବାରମ୍ବାର ବାହାରକୁ ଯାଇକି କର ବୋଲିକି ଡକ୍ଟରଙ୍କ ପାଖରେ, ତ ଡକ୍ଟର ହିଁ କରୁଛନ୍ତି।
0: ଆଚ୍ଛା, ତାହେଲେ ହଁ, ବ୍ଲଡ୍ ପ୍ରେସର ଅଧିକା ଯେଉଁ ଡେଫିନେସନ ଅନୁସାରେ ଯାଉଛି, ସେଥିପାଇଁ ଆପଣ ନିକଟସ୍ଥ ଡାକ୍ତରଙ୍କୁ ଦେଖାଉଛନ୍ତି, କଣ୍ଟିନ୍ୟୁଅସ୍ ଦେଖାନ୍ତି ତାଙ୍କୁ, ଏବଂ ସେ ଯେଉଁ ବ୍ଲଡ୍ ପ୍ରେସର ପାଇଁ ଯେଉଁ ମେଡିସିନ କଣ୍ଟ୍ରୋଲ ପାଇଁ ଯେଉଁ ମେଡିସିନ ଖାଇବା ପାଇଁ ଦେଉଛନ୍ତି ତାଙ୍କୁ ଖାଆନ୍ତୁ, ଆଉ ରେଗୁଲାରରେ ଚେକଅପ୍ କରାନ୍ତୁ, ଆଉ ଡେଲିଭରିଟା ବେଶୀ ଇମ୍ପୋର୍ଟାଣ୍ଟ। କୋଷ
1: କାହିଁକି ସେଇଟା ବଢୁଛି ମୁଁ ଜାଣିପାରୁନି, ମୁଁ ଶାସ୍ତ ହିସାବରେ ମୋର କିଛି ଭୁଲ ରହିଯାଉଛି।
0: ନା ନା ନା ନା ନା ନାଇଁ, ସେମିତି କିଛି ନାହିଁ ଯେ ମାନେ ଶାଶୁ ଆକାରରେ ଭୁଲ ରହିଯାଉଛି। କେତେ ଜଣ ଆମେ ଯୋଉ ମାନେ ତାଙ୍କର କଣ ପ୍ରେଗନେନ୍ସିଟା ଯୋଉ ରହିଲା ମାନେ ସେ ଲେଟ୍ରେ ବାହା ହେଇଛନ୍ତି କି ନା କଣ?
1: ନାଇଁ, ସମାନ ନାଇଁ, 26 ରେ ବାହା ହେଇଛି।
0: ମୋଟା ଟିକେ ଅଛନ୍ତି କି?
1: ନା ନା, ନର୍ମାଲ ଅଛି ତାର ଏଜ୍, ଏଜ୍ ଅନୁସାରେ ବି 66 ଅଛି ତାର ଓଜନଟା।
0: ହଁ, କେତେ କେତେଟା ଇଏରେ ମେଡିକାଲ ସାଇନ୍ସରେ କାରଣ ବି ଜଣା ନାହିଁ, ମାନେ ଇଡିଓପାଥିକ ବୋଲି କୁହାଯାଏ, କେତେଟା ଇଏ ଜଣା ନାହିଁ କାରଣ।
1: ଖୁଚିରେ ଯାଉଛି, ଭଲରେ ବି ଅଛି, କିନ୍ତୁ ବ୍ଲଡ୍ ପ୍ରେସର ଚେକ୍ କଲାବେଳକୁ ତାର ଅଧିକ ଥାଉଛି, ତ ମୋତେ ସେଥିପାଇଁ ଟେନସନ ଲାଗିଯାଉଛି।
0: ନାଇଁ, କିଛି ବ୍ୟସ୍ତ ହୁଅନ୍ତିନି, ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ହେଇକି ରହିଲେ କିଛି ଡେଞ୍ଜରସ୍ ନୁହେଁ। ବ୍ଲଡ୍ ପ୍ରେସର କଣ୍ଟ୍ରୋଲ କରି ରଖାନ୍ତୁ, ନିକଟସ୍ଥ ଯୋଉ ଡାକ୍ତରଙ୍କୁ ଆପଣ ପରାମର୍ଶ କରୁଛନ୍ତି ଯାଇକି ରେଗୁଲାରଲି ତାଙ୍କୁ କନସଲ୍ଟ କରାନ୍ତୁ,
2: ଠିକ୍ ଅଛି?
1: କିଛି ଅସୁବିଧା ନାହିଁ ତ? କିଛି ଅସୁବିଧା
0: ନାହିଁ, ନାଇଁ ନାଇଁ, କିନ୍ତୁ କଣ୍ଟ୍ରୋଲରେ ରଖନ୍ତୁ, ବ୍ଲଡ୍ ପ୍ରେସରଟା କଣ୍ଟ୍ରୋଲରେ ରଖନ୍ତୁ, ଡାକ୍ତରଙ୍କର ରେଗୁଲାରଲି ପରାମର୍ଶ ନିଅନ୍ତୁ।
1: ଖାଇବା ପିଇବାରେ କିଛି କଣ୍ଟ୍ରୋଲ କରିବା?
0: ଖାଇବା ନାହିଁ, ସେ ତ ଆଡଭାଇସ୍ କରୁଥିବେ, ସବୁ କ୍ୟାଲସିୟମ ଟାବଲେଟ୍ ସବୁ ଆଡଭାଇସ୍ କରୁଥିବେ, ଆଉ ଟିକେ ମାନେ ଏଇ ସମୟରେ ତ ବେଶୀ ଆଉ ଏକ୍ସରସାଇଜ୍ କରିହେବନି, କିନ୍ତୁ ନର୍ମାଲ ଟିକେ ଚାଲାଚାଲି କରନ୍ତୁ, ଖାଲି ଶୋଇ ରହନ୍ତୁନି, ଚାଲାଚାଲି କରନ୍ତୁ। ଏବେ ହଁ, ଆମିଷ ଖାଆନ୍ତୁ, ଆମିଷ ଖାଆନ୍ତୁ, ସେ ଯେଉଁ କ୍ୟାଲସିୟମ ଟାବଲେଟ୍ ସେ ଯେଉଁ ଡାକ୍ତର ଆଡଭାଇସ୍ କରିଥିବେ ସେ କ୍ୟାଲସିୟମ ଟାବଲେଟ୍ଟା ଖାଆନ୍ତୁ, ଆଉ ଯେଉଁ ବ୍ଲଡ୍ ପ୍ରେସର ଆଡଭାଇସ୍ ମେଡିସିନ ଆଡଭାଇସ୍ କରିଥିବେ ସେଟା ଖାଆନ୍ତୁ, ଏବଂ ଟିକେ ଚଲାଚଲି ଟିକେ କରନ୍ତୁ, ଏକ୍ସରସାଇଜ୍ ଟିକେ କରନ୍ତୁ। ହଁ, ଖାଇପାରିବେ ଖାଇପାରିବେ,
2: ବୁଝିପାରିଲେ?
0: ଖାଇପାରିବେ,
2: କହିଲେ ଖାଇବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଡକ୍ଟରଙ୍କ ସହିତ ପରାମର୍ଶ କରିକି ସେ ଯେଉଁ ବିପି ପାଇଁ ବା ଔଷଧ ଲେଖୁଛନ୍ତି କ୍ୟାଲସିୟମ ଔଷଧ ତାକୁ ଖାଆନ୍ତୁ, ଯଦ୍ୱାରା କି ଆଉ ସେ ଅସୁବିଧାଟା ହବନି, ବିପିଟା କଣ୍ଟ୍ରୋଲ ରହିଲେ ପଛରେ କୌଣସି ଅସୁବିଧା ନାହିଁ।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନୀ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ତାହେଲେ ଏଇ ଯୋଉ ଆପଣ କହିଲେ ଉଚ୍ଚ ରକ୍ତଚାପ, ସେଟା ମାନେ ତାର କଣ ପ୍ରକାର ଭେଦ ଅଛି କି?
0: ଆଜ୍ଞା, ସେଟା 4 ପ୍ରକାର ନର୍ମାଲ ଥାଏ। ଗୋଟେ ହେଉଛି ମାନେ ଜେଷ୍ଟେସନାଲ ହାଇପରଟେନସନ ବୋଲି ଖାଲି କୁହାଯାଏ, ଯେଉଁଟା ଆମେ କଥା ହେଉଥିଲେ ଆଗରୁ ଯେ ପ୍ରଥମ ଟ୍ରାଇମିଷ୍ଟରରେ, ପ୍ରଥମ 3 ମାସ 4 ମାସରେ ପ୍ରେଗନେନ୍ସି ନର୍ମାଲ ସମୟରେ ନର୍ମାଲି ବ୍ଲଡ୍ ପ୍ରେସର କମ୍ ରହେ, ଏବଂ ଯେଉଁଟା 20 ସପ୍ତାହ ପରେ ମାନେ 4-5 ମାସ ବେଳକୁ ବ୍ଲଡ୍ ପ୍ରେସରଟା 140/90 ଅଧିକା ଦେଖେଇବା ଆରମ୍ଭ ହେବ, ଆଉ ତା ସାଙ୍ଗରେ ଆଉ କିଛି ଅଲଗା କିଛି ନଥିବ, ଖାଲି ବ୍ଲଡ୍ ପ୍ରେସରଟା ହିଁ ଅଧିକା
2: ଦେଖାଉଥିବ।
0: ଆଜ୍ଞା, ଖାଲି ବ୍ଲଡ୍ ପ୍ରେସରଟା ହିଁ ଅଧିକା ଦେଖାଉଥିବ, 140/90 କିମ୍ବା ତାଠୁ ଅଧିକା, ଆଉ ଯୋଉଟା ମେଜରମେଣ୍ଟ ଆପଣ ଏକା ସାଙ୍ଗେ ଗୋଟେ ଥର ନେଇଯିବେନି, 2 ଥର ନେବେ, ଯେତିକି ଯେବେ ବି ଆପଣ ବ୍ଲଡ୍ ପ୍ରେସର ଦେଖୁଛନ୍ତି 4 ଘଣ୍ଟା ଡିଫରେନ୍ସରେ, ମାନେ ଏବେ ନେଲେ ତାର 4 ଘଣ୍ଟା ପରେ ଆଉ ଥରେ ମେଜର କରିବେ, ଯଦି 140/90 ଅଧିକା ବା ସମାନ ରହୁଥିବ ତାହେଲେ ସେଟାକୁ ଆଉ 20 ସପ୍ତାହ ପରେ ରହୁଥିବ, ସେଟାକୁ ଆମେ କହିବା ଜେଷ୍ଟେସନାଲ ହାଇପରଟେନସନ। ଯଦି ୟା ସାଙ୍ଗରେ ଆମର ପ୍ରୋଟିନ ଯଦି ନିର୍ଗତ ହେଉଥିବ ତାହେଲେ ଏଇଟାକୁ କୁହାହେବ ପ୍ରି ଏକ୍ଲାମ୍ପସିଆ ବୋଲି କୁହାହେବ। ଏବଂ ଯଦି ଆଉ ଗୋଟେ ବ୍ଲଡ୍ ପ୍ରେସର ଅଛି ଯେଉଁଟାକି ପ୍ରେଗନାନ୍ସି ପୂର୍ବରୁ, ମାନେ ଯେବେ ଯେମିତି ପଚାରିଲି ମୁଁ ତାଙ୍କୁ, ସେ ଯେଉଁ ଶ୍ରୋତା ଫୋନ୍ କରିଥିଲେ ତାଙ୍କୁ ପଚାରିଲି ଯେ ଆଉ ପୂର୍ବରୁ ବ୍ଲଡ୍ ପ୍ରେସର ଅଧିକା ଥିଲା କି, ଯଦି ପ୍ରେଗନାନ୍ସି ହେବା ଆଗରୁ ବା ଇଭିନ୍ ପ୍ରଥମ 3 ମାସ ଭିତରେ ବି ଯଦି ବ୍ଲଡ୍ ପ୍ରେସର ଅଧିକା ରହିଲା ଏବଂ ସେଟା କଣ୍ଟିନ୍ୟୁ ଏମିତି ଅଧିକା ରହିଚାଲିଲା, କିମ୍ବା 20 ସପ୍ତାହ ପରେ ପ୍ରେଗନାନ୍ସିରେ ପ୍ରଥମ ଥର ପାଇଁ ବ୍ଲଡ୍ ପ୍ରେସର ଅଧିକା ରହିଲା ଏବଂ ସେଟା ପ୍ରଥମ 3 ମାସ ମାନେ 12 ସପ୍ତାହ ଭିତରେ ଯଦି ନର୍ମାଲ ରେଞ୍ଜକୁ ନ ଆସିଲା ତାହେଲେ ସେଟାକୁ କହିବା ଆମେ କ୍ରୋନିକ ହାଇପରଟେନସନ ବୋଲି। ଆଉ ଯଦି ବ୍ଲଡ୍ ପ୍ରେସର ଅଧିକା ସାଙ୍ଗରେ ଯଦି ବାତ ମାରିଦେଲା, ଫିଡ୍ସ ମାରିଲା, ତାହେଲେ ସେଟାକୁ ଆମେ କହିବା ଏକ୍ଲାମ୍ପସିଆ ବୋଲି କହିବା।
2: ସେଟାକୁ ବିସ୍ତୃତ ଭାବରେ କହିଲେ
0: ପ୍ରି ଏକ୍ଲାମ୍ପସିଆଟା ଗୋଟେ ସିଭିୟର ଭେରାଇଟିର ହାଇପରଟେନସନ,

0: ଯେଉଁଥିରେ କି ମାନେ ଆମର ଯେଉଁ ପ୍ରୋଟିନ୍ ଯେଉଁ ଆମର ବାହାରିବା କଥା ନୁହେଁ, ଶରୀରରୁ ପ୍ରୋଟିନ୍ ବାହାରିବା କଥା ନୁହେଁ, ଯଦି ପ୍ରୋଟିନ୍ ଆମର ନିର୍ଗତ ହେଉଛି ପରିସ୍ରାରେ ଯାଉଛି, ପ୍ରୋଟିନ୍ ଯାଉଛି, ତାର ମାପ ଅଛି, ଯଦି 24 ଘଣ୍ଟା ଭିତରେ 300 ମିଲିଗ୍ରାମରୁ ଅଧିକା କିମ୍ବା ସମାନ ଯଦି ପରିସ୍ରାରେ ପ୍ରୋଟିନ୍ ଯିବ ଏବଂ ବ୍ଲଡ୍ ପ୍ରେସରଟା ରହୁଥିବ 140/90ରୁ ଅଧିକା ରହୁଥିବ, ତାହେଲେ ଆମେ ତାକୁ ପ୍ରିଏକ୍ଲାମ୍ପସିଆ କହିବା।
1: ୟାର ଲକ୍ଷଣ କ'ଣ?
0: ଲକ୍ଷଣରେ ପାଦ ଫୁଲିଯିବା, ଦେହ ହାତ ଫୁଲିଯିବ ଏବଂ ବ୍ଲଡ୍ ପ୍ରେସର ଅଧିକା ରହିବ, କିମ୍ବା କେତେଟା ମାନେ ଆର୍ଟିପିକାଲ ଭେରାଇଟି ଅଛି ଯେଉଁଥିରେ କି

0: ପ୍ଲେଟଲେଟ୍ କାଉଣ୍ଟଟା ରହୁଥିବ ଲକ୍ଷେ ଉପରେ ପ୍ଲେଟଲେଟ୍ କାଉଣ୍ଟ ରହୁଥିବ, ଲିଭର ଏନ୍ଜାଇମ୍ ଗୁଡ଼ା ସବୁ ଆମର ଯେଉଁ ଲିଭର ଅଛି ସେଥିରେ ଯେଉଁ ଏନ୍ଜାଇମ୍ ବାହାରେ ସେ ଏନ୍ଜାଇମ୍ର ଲେଭେଲ୍ ଗୁଡ଼ାକ ଦି ଗୁଣାରୁ, ଯଦି ନର୍ମାଲ୍ ଲେଭେଲ୍ ଯେତିକି ଅଛି ତାର ଦି ଗୁଣାରୁ ଅଧିକା ରହୁଥିବ। ଆଉ ଯଦି ଯଦି ଏନ୍ ଅର୍ଗାନ୍ ଡ୍ୟାମେଜ୍ ମାନେ କିଡ଼ନୀର ଡ୍ୟାମେଜ୍ ହେଉଥିବ, ପୁରା ଫିଚର୍ ଦେଖାହେଉଥିବ, ଯେଉଁ ଏଗୁଡ଼ା ସବୁ କଣ୍ଡିସନ ହେଲେ ତାହେଲେ ଆମେ ଯଦି ପ୍ରୋଟିନ୍ ନିର୍ଗତ ନହେଲେ ବି ଖାଲି ବ୍ଲଡ୍ ପ୍ରେସର ଅଧିକା ଏବଂ ଏଗୁଡ଼ା ଭିତରୁ କ'ଣ ଗୋଟେ ଯଦି ରହିଲା ତାହେଲେ ବି ଆମେ ପ୍ରିଏକ୍ଲାମ୍ପସିଆ କହିପାରିବା।
1: ତାହେଲେ ଗର୍ଭବତୀ ମହିଳାଙ୍କ ପାଇଁ ଆମେ ବିପଦର ସଂକେତ ହେଲେ କ'ଣ କହିବା?
0: ବିପଦର ସଂକେତ ମାନେ ବିଭିନ୍ନ ପ୍ରକାର, ଯେହେତୁ ବ୍ଲଡ୍ ପ୍ରେସର ପ୍ରକାର ଭେଦ ଅଛି,
1: ଆପଣ ଚାରି ପ୍ରକାର ଖଣ୍ଡେ କହିଲେ ଆମକୁ।
0: ଆଜ୍ଞା, ଅତି ଅତି ଅଧିକା ଯଦି କଣ୍ଟ୍ରୋଲ ନହେଲା, ଯେଉଁ ସମୟରେ ସେ ମାକୁ ଲାଗିବ ତାର ଛାତି କାଟିବା ଆରମ୍ଭ ହେବ, ତାକୁ ଅନ୍ଧାରେ ଅନ୍ଧାରେ ଲାଗିବ, ପାଦ ଫୁଲୁଥିବ, ତାହେଲେ ଏଗୁଡ଼ା ହେଉଛି ତାର ୱାର୍ଣ୍ଣିଂ ସିମ୍ପଟମ୍, ମାନେ ବାତ ମାରିବାକୁ ଯାଉଛି। ଆଉ ତାର ଯେତିକି ପରିସ୍ରା ହେବା କଥା ପରିସ୍ରାଟା, ମାନେ ଯେତିକି ଆମର ନର୍ମାଲି ଯିବା କଥା ପରିସ୍ରା କମିଯିବ, ମୁଣ୍ଡ ବିନ୍ଧା ଅଧିକା ହେବ, ଅନ୍ଧାର ଦେଖାଯିବ, ଏଗୁଡ଼ା
1: ସବୁ ବିପଦର ସଂକେତ।
0: ବିପଦ ସଂକେତ
1: ତ ମୁଖ୍ୟତଃ କୋଉ ପ୍ରକାର ମହିଳାମାନଙ୍କ ପାଇଁ ଏଇ ଯୋଉ ରିସ୍କ ଫ୍ୟାକ୍ଟରଟା ଦେଖାଯିବ,
0: ଯୋଉମାନଙ୍କର ସବୁ ଯେମିତି ଲେଟ୍ ମ୍ୟାରେଜ୍, ମାନେ ମୋର ଦେନ୍ 35 ଇୟର୍ସରେ ବାହାଘର ହେଇଥିବ, କିମ୍ବା ଯୋଉମାନଙ୍କର ସବୁ ମଲ୍ଟିପୁଲ ପ୍ରେଗନେନ୍ସି, ମାନେ ଜାଁଳା ଛୁଆ କି ଟ୍ରିପ୍ଲେଟ୍ ଥିବେ ଯୋଉମାନଙ୍କର, ଯୋଉମାନଙ୍କର ଆଗରୁ ପୂର୍ବ ପ୍ରେଗନେନ୍ସିରେ ଏମିତି ବ୍ଲଡ୍ ପ୍ରେସର ଅଧିକା ଥିବା ରୋଗ ଥିବ, ମାନେ ହାଇପରଟେନସନ୍ ହଉ, ପ୍ରିଏକ୍ଲାମ୍ପସିଆ ଗୁଡ଼ା ଥିବ, ତାହେଲେ ଏ ପ୍ରେଗନେନ୍ସିରେ ବି ଅଧିକା ହେବାର ଚାନ୍ସ ଅଛି, କିମ୍ବା ଯୋଉମାନଙ୍କର ଯେମିତି SLE ବା ଇଏ ଅଟୋଇମ୍ୟୁନ୍ ଡିଜିଜ୍ ଗୁଡ଼ା ଥିବ, ସେମାନେ ମଧ୍ୟ ମାନେ ସବୁ
1: ଜେନେଟିକ୍ ହେଇପାରେ କି?
0: ଜେନେଟିକ୍ ହେଇପାରେ,
1: ମାନେ ଫ୍ୟାମିଲିର ବି
0: ରହିପାରେ, ଫ୍ୟାମିଲି ଅଛି
1: ନାଇଁ କି? ଆପଣ ତ ଏବେ କହିଲେ ଜଣଙ୍କୁ ଯେ ବୁଝାଉଥିଲେ ଯେ ଶିଶୁ ଉପରେ କ'ଣ ପ୍ରଭାବ ପଡୁଛି, ତଥାପି ଆଉ ଥରେ ଶ୍ରୋତାମାନଙ୍କୁ ବୁଝେଇ ଦିଅନ୍ତୁ ଯେଉଁ ଗର୍ଭବତୀ ମହିଳାଙ୍କର ଶିଶୁ ଉପରେ।
0: ହଁ, ଯଦି ବ୍ଲଡ୍ ପ୍ରେସରଟା ଠିକ୍ରେ କଣ୍ଟ୍ରୋଲ ନହେଲା ପ୍ରେଗନେନ୍ସି ସମୟରେ, ତାହେଲେ ତାହାର ଛୁଆର ଠିକ୍ ଭାବରେ ଗ୍ରୋଥ୍ ଠିକ୍ରେ ହେବ ନାହିଁ, ତ ଏଟାକୁ ଆମେ ଫିଟାଲ୍ ଗ୍ରୋଥ୍ ରେଷ୍ଟ୍ରିକ୍ସନ୍ ବୋଲି କହୁଛେ, ମାନେ ନର୍ମାଲି ଯେତିକି ଓଜନ ରହିବା କଥା ଓଜନ କମ୍ ରହିବ, ତାର ଯେଉଁ ଛୁଆଟା ଯେଉଁ ପେଟ ଭିତରେ ବଢ଼ୁଛି ଯେଉଁ ଯେତିକି ପାଣି ରହିବା କଥା ସେ ପାଣିର ଆମାଉଣ୍ଟଟା କମିଯିବ, କମିଲେ ସେଟାକୁ ଅଲିଗୋ ହାଇଡ୍ରେମ୍ନିୟମ୍ସ ବୋଲି କୁହାଯିବ, ମେକୋନିୟମ୍ ପାସ୍ କରିବ ଛୁଆ, ମାନେ ମେକୋନିୟମ୍ ଷ୍ଟେନ୍ ଲାଇକର ବୋଲି କୁହାହେବ, ଛୁଆ ଜନ୍ମ ହେଲା ପରେ ଛୁଆ ଠିକ୍ରେ କାନ୍ଦିବନି ଛୁଆ, ତ ସେଟାକୁ ରେସ୍ପିରେଟରୀ ଡିଷ୍ଟ୍ରେସ୍ ସିଣ୍ଡ୍ରୋମ୍ ବୋଲି କୁହାହୁଏ,
1: ମାର
0: ତାର ଆଖି ରେଟିନୋପାଥି ହବ, କିଡନୀ ଇମ୍ପାୟାରମେଣ୍ଟ ହବ, କିଡନୀର ଯୋଉ ତାର ସବୁ କିଡନୀ ଫେଲିୟର କରିବ, ଲିଭର ଡ୍ୟାମେଜ କରିବ, ବ୍ରେନ୍ କୁ ଇଏ କରେଇକି କନଭର୍ସନ କରିବ, ଫିଡ୍ସ ମରେଇବ।
1: ତାହେଲେ ଆମେ ଏଇଟା କେମିତି ଜାଣିବା ଯେ ଆମେ ନର୍ମାଲି, ହଁ କେତେଜଣ ଭାବନ୍ତି ଯେ ପ୍ରେଗନେନ୍ସି ହେଇଛି, ଟେନସନ୍ ବି ରହେ, ଘରର ଟେନସନ୍ ରହେ, ଟିକେ ହେଇଯାଇଛି, କିନ୍ତୁ ଆମେ ପାର୍ଟିକୁଲାରଲି କେମିତି ଜାଣିବା ଯେ ଏଇଟା ଗୋଟେ ଉଚ୍ଚ ରକ୍ତଚାପର ଯୋଗୁଁ ହେଉଛି ବା ଆର ହାଇ ବିପି ରହୁଛି
0: ଗର୍ଭାବସ୍ଥା? ସେଥିପାଇଁ ଆମକୁ ଯୋଉ ଶ୍ରୋତା ଥରେ ଫୋନ୍ କରିଥିଲେ, ତାଙ୍କୁ ପଚାରୁଥିଲେ ଯେ ଆପଣ ନିଜେ ଘରେ ଚେକଅପ୍ କରୁଛନ୍ତି ନା ଯାଇକି ଡାକ୍ତରଙ୍କ ପାଖରେ ଚେକଅପ୍ କରୁଛନ୍ତି? ଡାକ୍ତରଙ୍କ ପାଖରେ ଥରେ ବେଳେବେଳେ ଆସିଲେ ଲୋକ ତାର ଯେତେବେଳେ ଆସେ ତାର ଆଙ୍ଗଜାଇଟି ଯୋଗୁଁ ଗୋଟେ ଇନ୍ଷ୍ଟାନ୍ସରେ ବ୍ଲଡ୍ ପ୍ରେସରଟା ଅଧିକା ଦେଖାଯିବ, କିନ୍ତୁ ଘରେ ଦେଖିବେ ଯଦି 135/85 ମିଲିମିଟରରୁ କମ୍ ରହୁଥିବ ତାକୁ ଆମେ ହ୍ୱାଇଟ୍ କୋଟ୍ ହାଇପରଟେନସନ୍ ବୋଲି କହୁଛେ, ମାନେ ଡାକ୍ତରଙ୍କ ପାଖରେ ଏଇଟା ବ୍ଲଡ୍ ପ୍ରେସର ଅଧିକା ଦେଖେଇଲା, କିନ୍ତୁ ଘରେ ବା ଆମ୍ବୁଲେଟରୀ ସେଟିଂ ଦେଖିଲେ ଆପଣ ଦେଖିବେ ଯେ ନର୍ମାଲ୍ ବ୍ଲଡ୍ ପ୍ରେସରଟା ଅଛି, ତ ସେଟାକୁ ହ୍ୱାଇଟ୍ କୋଟ୍ ହାଇପରଟେନସନ୍ ନର୍ମାଲ୍ ଏଇଟା। କିନ୍ତୁ ଯଦି ବ୍ଲଡ୍ ପ୍ରେସରଟା ଦୁଇଥର ଆପଣ ମେଜରମେଣ୍ଟ କରିବେ 4 ଘଣ୍ଟା ଡିଫରେନ୍ସରେ, ଯଦି ବ୍ଲଡ୍ ପ୍ରେସରଟା ମୋର ଦେନ୍ 140/90 ଅଧିକା ରହିବ ତାହେଲେ ଏଇଟାକୁ ଆମେ ବ୍ଲଡ୍ ପ୍ରେସର ବୋଲି ହାଇପରଟେନସନ୍ ବୋଲି କହିବା।
1: ଏଇ ଯୋଉ ଆପଣ କହିଲେ ଏକ୍ଲାମ୍ପସିଆ, ସେଇଟା ପାଇଁ ମାନେ କିଛି ଔଷଧ ବାହାରିଛି ତା ପାଇଁ? କୋଉ ପ୍ରକାର ଔଷଧ ଖାଇଲେ ସେଟା ବାତଟା ଯୋଉ କମିଯିବ କି?
0: ହଁ, ବାତ ମାରିଦେବା ପରେ କିମ୍ବା ଯେତେବେଳେ ଆମେ ଜାଣୁଛେ ଯେମିତି ମନର ମାନେ ଅସମ୍ଭାଳ ମୁଣ୍ଡ ବିନ୍ଧା ହେବା, ଛାତି କାଟିବା କି ଅନ୍ଧାରିଆ ଦେଖାଯିବା, ଆମେ ଜାଣୁଛେ ଯେ ବାତ ମାରିବାକୁ ଯାଉଛି, ସେଇ ସମୟରେ ଗୋଟେ ଇଞ୍ଜେକ୍ସନ୍ ଅଛି, ମ୍ୟାଗ୍ନେସିୟମ୍ ସଲଫେଟ୍ ବୋଲି ଇଞ୍ଜେକ୍ସନ୍ ଅଛି, ଯୋଉଟାକି ଆମେ ତାକୁ ଯଦି ମାକୁ ଦବା ମାନେ ସେ ଇଏରେ ଆଗରୁ ମାନେ ମାରିବା ଆଗରୁ ବାତ ମାରିବା ଆଗରୁ, ଆଉ ତା ସାଙ୍ଗରେ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ପାଇଁ ମେଡିସିନ୍ ଦିଆ ଦବା, ତାହେଲେ ଏଇଟା କେବେ ବି ଆଉ ମାନେ ମାରିବ ନାହିଁ, ଏଇଟା ବାତ ମାରିବନି।
1: ଏମିତି ବି କିଛି ଅଛି ଯେ ପର୍ଟିକୁଲାରଲି ଆମେ କିଛି ଖାଇବା କିଛି ଖାଇବାନି ସେହି ସମୟରେ ଗର୍ଭାବସ୍ଥା ମହିଳା ପାଇଁ?
0: ଖାଇବା ଏତେ କିଛି ରେଷ୍ଟ୍ରିକ୍ସନ୍ ନାହିଁ, ସବୁ ଖାଇପାରିବେ, କିନ୍ତୁ ସୁଷମ ଖାଦ୍ୟ ଖାଇବେ, କ୍ୟାଲସିୟମ୍ ଠିକ୍ ନେବେ, ଏବଂ ଏବେକାର ଷ୍ଟଡି ଅନୁସାରେ ଗୋଟେ ଆସ୍ପ୍ରିନ୍ ବୋଲି ଗୋଟେ ଟାବ୍ଲେଟ୍ ଅଛି, ସେଇଟା 12-16 ସପ୍ତାହ ଭିତରେ ଯଦି ଷ୍ଟାର୍ଟ କରିବା, 150 ମିଲିଗ୍ରାମର ବଟିକା।

0: ଗୋଟେ, ଏବଂ ସେଟାକୁ ଯଦି ଆମେ 34 ସପ୍ତାହ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବା, ତାହେଲେ କେତେ କାଂଶରେ ଷ୍ଟଡି କହୁଛି ସେଟା ପ୍ରିଭେନ୍ସନ୍ ହେଇପାରିବ। କ୍ୟାଲସିୟମ 1 ଗ୍ରାମର କ୍ୟାଲସିୟମର ଟାବ୍ଲେଟ୍ ଆଉ ଆସ୍ପିରିନ୍ ଟାବ୍ଲେଟ୍ 150 ମିଲିଗ୍ରାମର ଆସ୍ପିରିନ୍ ଟାବ୍ଲେଟ୍ ଆମେ ଯଦି ଷ୍ଟାର୍ଟ କରିବା ସେଟା 12ରୁ 16 ସପ୍ତାହ ଭିତରେ, ଆଉ ସେଟା କଣ୍ଟିନ୍ୟୁ କରିବା 34 ୱିକ୍ 36 ୱିକ୍ ପର୍ଯ୍ୟନ୍ତ, ତାହେଲେ ଏଟାକୁ ଆମେ ପ୍ରିଭେଣ୍ଟ କରିପାରିବୁ।
1: ଏଇ ଯେଉଁ ସମସ୍ୟା ସବୁ ଦେଖାଦଉଛି ୟାକୁ ସ୍ଥାୟୀ ଭାବରେ ସମାଧାନ ପାଇଁ କ'ଣ ଅଛି ପନ୍ଥା?
0: ଆଜିର ଯୁଗରେ ଏଟାକୁ ଆମେ ପ୍ରେଡିକ୍ଟ କରିପାରୁଛୁ, ମାନେ ପ୍ରେଡିକ୍ସନ୍ କରିପାରୁଛୁ କେମିତି, କେତେଟା ସବୁ ଆମର ଯେଉଁ ଟ୍ରାଇମିଷ୍ଟର ଆମେ କଥା ହଉଥିଲେ, ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଟ୍ରାଇମିଷ୍ଟରରେ, ଫାର୍ଷ୍ଟ ଟ୍ରାଇମିଷ୍ଟରରେ ଆମେ ଯଦି ପେସେଣ୍ଟର କେତେଟା ଅଲ୍ଟ୍ରାସାଉଣ୍ଡ ପାରାମିଟର ଅଛି ଆଉ କେତେଟା ବାୟୋକେମିକାଲ ମାନେ ସେରମ ଆନାଲାଇଟ୍ ମାନେ ବ୍ଲଡ୍ ଟେଷ୍ଟ ଅଛି, ଯେଉଁଟାକୁ ଆମେ ଯଦି କରିବା ଦେଖିବା, ଯେମିତି ଅଲ୍ଟ୍ରାସାଉଣ୍ଡରେ ଦେଖିବା ଯେ ଯେଉଁ ୟୁଟ୍ରାଇନ୍ ଆଟ୍ରି ଗୋଟେ ଅଛି ଆମର ଅଲ୍ଟ୍ରାସାଉଣ୍ଡରେ କଲାବେଳକୁ, ସେଥିରେ ଦେଖିବା ଯଦି ହାଇ ଫ୍ଲୋ ଆସୁଛି, କିମ୍ବା ବ୍ଲଡ୍ର ଟେଷ୍ଟ କରୁଛି ଆମେ ଦେଖୁଛୁ ଯଦି ମନେକର ଗୋଟେ ପ୍ରେଗନାନ୍ସି ଆସୁଛି, ପ୍ଲାଜମା ପ୍ରୋଟିନ୍ ଏ ଅଛି ଯେଉଁଟା 0.4 ମିଲିମିଟର ମାନେ ମିଡ଼ିଆନ ମାନେ ମଲ୍ଟିପୁଲ ଅଫ୍ ମିଡ଼ିଆନରୁ ଅଧିକା ରହୁଛି, ତାହେଲେ ଏଇଟା ହେଉଛି ପ୍ରେଡିକ୍ଟିଭ୍ ଫ୍ୟାକ୍ଟର, ଯେଉଁଟା ଆମେ ଜାଣିବାକୁ ପାଉଛେ ଯେ ମାନେ ଏ ପେସେଣ୍ଟ ମାନେ ଏଇ ମାଆର ବ୍ଲଡ୍ ପ୍ରେସରଟା ବଢ଼ିବାକୁ ଯାଉଛି।
1: ତାହେଲେ ଏମିତି ଅବସ୍ଥାରେ କୋଉ ସପ୍ତାହରେ ଏମାନଙ୍କର ପ୍ରସବ କରାଯାଏ?
0: ଏମାନଙ୍କୁ ମାନେ ଯଦି କେବଳ ବ୍ଲଡ୍ ପ୍ରେସରଟା ଅଧିକା ରହୁଛି, ଅଲଗା କିଛି ନାହିଁ, ନା ବାତ ଅଛି ନା ପ୍ରୋଟିନ୍ ଯାଉଛି କିଛି ନାହିଁ, ଖାଲି ବ୍ଲଡ୍ ପ୍ରେସରଟା 140/90ରୁ ଅଧିକା ରହୁଛି, ତାହେଲେ ୟାକୁ 37 ସପ୍ତାହ ମାନେ ଆମେ ଟର୍ମ ପ୍ରେଗନେନ୍ସି ଯେଉଁ କହୁଛେ, 37 ସପ୍ତାହ କ୍ରସ୍ କଲା ପରେ ଆମେ ତାକୁ ନର୍ମାଲ ଡେଲିଭରି ଯଦି ସବୁ ଠିକ୍ଠାକ୍ ନର୍ମାଲ ଡେଲିଭରି କରିପାରିବା, ନହେଲେ ତାକୁ ସିଜେରିଆନ୍ ମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାକୁ ଆମେ ଡେଲିଭରି କରିବା କଥା।
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
2: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, କିଏ କହୁଥିଲେ?
4: ନମସ୍କାର,
1: ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ସୁବାଶିଷ ପାଣିଗ୍ରାହୀ। ଆପଣଙ୍କର କ'ଣ ସମସ୍ୟା ରହିଛି, କ'ଣ ପଚାରିବାକୁ ଚାହୁଁଛନ୍ତି କୁହନ୍ତୁ।
0: ନମସ୍କାର।
4: ଏଇ ଯୋଉ ଗର୍ଭ ଅବସ୍ଥାରେ ହାଇ ବ୍ଲଡ୍ ପ୍ରେସର ରହୁଛି, ତାହେଲେ କ'ଣ ସମସ୍ୟା ସୃଷ୍ଟି ହବ?
0: କେତେ ରହୁଛି ବ୍ଲଡ୍ ପ୍ରେସର?
4: ହାଇ ବ୍ଲଡ୍ ପ୍ରେସର କହୁଛନ୍ତି।
0: ହଁ, ହାଇର ଡେଫିନେସନ ହେଉଛି ଗୋଟେ ମାନେ ସଂଜ୍ଞା ହେଉଛି, ଗୋଟେ ହେଉଛି 140/90ରୁ ଅଧିକା, ଆଉ ଗୋଟେ ହେଉଛି 160/110ରୁ ଅଧିକା। ଏବେ ବ୍ଲଡ୍ ପ୍ରେସର କେତେ ରହୁଛି ଏଟା କୋଉଠି ମାପିଛନ୍ତି?
4: 180।
0: ଆଜ୍ଞା,
1: 180।
0: ଏଟା ତାହେଲେ ତ ବହୁତ ଅଧିକା ଅଛି, ବହୁତ ଅଧିକା ଅଛି। ମାନେ କେତେ ମାସର ଗର୍ଭ ଚାଲିଛି ଏବେ?
4: 8 ମାସ।
0: ହଁ, ତାହେଲେ 8 ମାସ ମାନେ ଏଟା ବହୁତ ମାନେ ମାନେ ଡେଞ୍ଜରସ୍। ଇଏ 180-110 ଏମିତି ଟାଇପ୍ର ହେଲେ ବହୁତ ଅଧିକା ଅଛି। ଆପଣ ଯଦି କିଛି ମେଡିସିନ ନେଉଛନ୍ତି, ତାହେଲେ ମେଡିସିନର ତା ଡୋଜ୍ଟାକୁ ବଢ଼ାନ୍ତୁ, ନହେଲେ ସେ ମେଡିସିନକୁ ଚେଞ୍ଜ କରନ୍ତୁ। ଯେଉଁ ନିକଟସ୍ଥ ଯଦି କେଉଁ ଡାକ୍ତର ଅଛନ୍ତି, ତାଙ୍କୁ ପରାମର୍ଶ କରିକି ତାଙ୍କୁ ଇଏ କରାଇକି ମେଡିସିନ ଚେଞ୍ଜ କରନ୍ତୁ, ବା ମେଡିସିନର ଡୋଜ୍ଟାକୁ ବଢ଼ାନ୍ତୁ। କାରଣ ଏତେ ଅଧିକା ବ୍ଲଡ୍ ପ୍ରେସର ହେଲା ମାନେ ଆମେ ଯେଉଁ କଥା ହଉଥିଲେ, ମାନେ ଦୁଇଟାକ ପାଇଁ ବିପଦ, ମା ପାଇଁ ବିପଦ, ଶିଶୁ ପାଇଁ ବିପଦ। ଆଜ୍ଞା,
1: ତାହେଲେ ଆପଣ ନିକଟସ୍ଥ ଡକ୍ଟରଙ୍କ ସହିତ ପରାମର୍ଶ ନେଇଯାଆନ୍ତୁ, ନହେଲେ ମାଙ୍କର ବି ଦେହ ଖରାପ ହବ, ଛୁଆର ବି ଦେହ ଖରାପ ହବ, ବିଭିନ୍ନ ପ୍ରକାର ସମସ୍ୟା ରହିଛି। ଠିକ ଅଛି, ରହିଲୁ ଆଜ୍ଞା, ନମସ୍କାର। ହଁ, ଆମେ ପ୍ରସବ ବିଷୟରେ କଥାବାର୍ତ୍ତା ହଉଥିଲେ।
0: ଯଦି
1: ବ୍ଲଡ୍ ପ୍ରେସର ଉଚ୍ଚ, ରକ୍ତଚାପ ଥିବ, ଅନ୍ୟ କୌଣସି ପ୍ରକାର ବାତ ରୋଗ ନଥିବ,
0: ତାହେଲେ 37 ସପ୍ତାହ ଗଲା ପରେ, କ୍ରସ୍ କଲା ପରେ, ତାପରେ ଆମେ ଡେଲିଭରି କରିପାରିବା। କିନ୍ତୁ ଯଦି ଯେମିତି ଆମେ କଥାରେ ସେ ପ୍ରତାକୁ ଫୋନ କରିଥିଲେ 180/110 ହେଲାଣି, ଏତେ ଅଧିକା ବ୍ଲଡ୍ ପ୍ରେସର ରହୁଛି, ତାହେଲେ କୋଉ ସମୟରେ ତାଙ୍କୁ ବାତ ମାରିଦେଇପାରେ? କାରଣ ମେନ୍ ୟାର ପ୍ରେଗନେନ୍ସିରେ ବ୍ଲଡ୍ ପ୍ରେସର ଅଧିକାର ଇଏ ହେଉଛି, ମେନ୍ କାରଣ ହେଲା ଯେଉଁ ପ୍ଲାସେଣ୍ଟା ମାନେ ଯେଉଁ ଫୁଲ, ସେ ଫୁଲ ଯେଉଁ ପର୍ଯ୍ୟନ୍ତ ନ ବାହାରିଛି ସେ ପର୍ଯ୍ୟନ୍ତ ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ହେବ ନାହିଁ। ତ ଡେଲିଭରି ହେଉଛି ଆମର ଡେଫିନେଟ୍ ଟ୍ରିଟମେଣ୍ଟ ହେଉଛି ୟାର ବ୍ଲଡ୍ ପ୍ରେସର କମେଇବା ପାଇଁ। ତେଣୁ ଯେତେବେଳେ ବ୍ଲଡ୍ ପ୍ରେସର ବିଲକୁଲ କଣ୍ଟ୍ରୋଲ ହେବ ନାହିଁ, ଏବଂ ତା ସାଙ୍ଗରେ ଯେମିତି ୱାର୍ଣ୍ଣିଂ ସିମ୍ପଟମ୍ ଗୁଡ଼ା, ବାତ ମାରିବାର ୱାର୍ଣ୍ଣିଂ ସିମ୍ପଟମ୍ ଦେଖେଇବ ଯେ ମୁଣ୍ଡ ବିନ୍ଧା ହେଲା କି ଛାତି କାଟିଲା କି ଅନ୍ଧାରା ଦେଖାଗଲା, ତାହେଲେ ଆମର ଯେତିକି ବି ହେଇଥିବ ପ୍ରେଗନାନ୍ସି ଡ୍ୟୁରେସନ, ମାଆକୁର ଜୀବନ ବଞ୍ଚାଇବା ପାଇଁ ହେଲେ ତାର ଆଗରୁ ଆମେ ଡେଲିଭରି କରିଦେବାର ଅଛି।
1: ଏଇଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ୟାର ଅବଶିଷ୍ଟାଂଶ आगामी

0: ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆଜି ଆପଣମାନେ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ଆମ ଯୋଗାଯୋଗ ନମ୍ବରଟି ହେଲା 06854230690 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଆଜି ଆମ ସହିତ ବିଶେଷଜ୍ଞ ଭାବେ ଯୋଡ଼ି ହେବେ ଡକ୍ଟର ଲତିକା ମିଶ୍ର, ରିଜିଓନାଲ ଡାଇରେକ୍ଟର ଇଗ୍ନୋଉ କୋରାପୁଟ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ଆରମ୍ଭ କରୁଛୁ।

ଚିଲିକା ତୀରେ କଥାଚିତ୍ରରୁ ଶୁଣୁଛନ୍ତି ଏହି ଗୀତଟି। ଶିଳ୍ପୀ ହେଲେ ନିର୍ମଳା ମିଶ୍ର ଏବଂ ବସନ୍ତ ଦାସ। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ଶାନ୍ତନୁ।

ଏଥର କଥାଚିତ୍ର ଆହୁତି, ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ। ଦେବଦାସ ଛୋଟରାୟଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଓଡ଼ିଆ କଥାଚିତ୍ର ଝିଲିମିଲିରୁ। ଶିଳ୍ପୀ ହେଲେ ଏସ୍ ଜାନକୀ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କଥାଚିତ୍ର ଜଗା ହାତରେ ପଘାରୁ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଶୁଣିଲି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଇଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଜୟତିଯାନ କାର୍ଯ୍ୟକ୍ରମରେ ଜୁଲାଇ ମାସର 12 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 12 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁ ଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ନିରାଶାର ଅନ୍ଧକାର ମଧ୍ୟରେ ଆଶା ହେଉଛି ଏକ ଆଲୋକ। ଏହି ଆଲୋକ ମଣିଷକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ, ପୁଣି ପରିସ୍ଥିତିକୁ ସାମ୍ନା କରିବାକୁ ଶକ୍ତି ଆଉ ଭବିଷ୍ୟତ ପ୍ରତି ବିଶ୍ୱାସ ଦେଇଥାଏ। ଏହି ସୁନ୍ଦର ଭାବନା ସହ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆପଣଙ୍କର ରେଡିଓ ସାଥୀ ଗୀତା। ନମସ୍କାର ଶ୍ରୋତା ବନ୍ଧୁ।

0: ଜୀବନ ହେଉଛି ଗୋଟିଏ ଦୀର୍ଘ ଯାତ୍ରା। ଏହି ଯାତ୍ରାରେ କେବେ ସଫଳତା ଆସେ ତ କେବେ ବିଫଳତାର ଘନ ଅନ୍ଧକାର ମାଡ଼ି ଆସେ। କିନ୍ତୁ ଯେଉଁ ଶକ୍ତି ମଣିଷକୁ ପ୍ରତ୍ୟେକ ଥର ପଡ଼ିଯାଇ ଉଠିବାକୁ ସାହସ ଦିଏ ସେ ଶକ୍ତିର ନାଁ କ'ଣ ଜାଣିଛନ୍ତି ବନ୍ଧୁ? ସେ ଶକ୍ତି ହେଉଛି ଆଶା। ଆଶା କେବଳ ଗୋଟିଏ ଶବ୍ଦ ନୁହଁ, ଏହା ଏକ ବିଶ୍ୱାସ, ପ୍ରେରଣା ଆଉ ଏକ ଅଦମ୍ୟ ଇଚ୍ଛା ଶକ୍ତି। ସେଇଥିପାଇଁ ତ ଆଜିର ଦିନ ଅର୍ଥାତ୍ ଜୁଲାଇ ମାସର 12 ତାରିଖକୁ ଆନ୍ତର୍ଜାତୀୟ ଆଶା ଦିବସ ରୂପେ ପାଳନ କରାଯାଏ।
1: ସୁର ମେ ଗାନା ଶିଖିଏ ପାଧାନିସା ଆପ୍ କେ ସାଥ। AI powered personal music teacher from Saregama।

0: ଏହି ଦିବସ ଆମକୁ ଏତିକି ଶିକ୍ଷା ଦିଏ ଯେତେ ବି କଠିନତା ଆସୁ ଆସୁନା କାହିଁକି ଆଶାର ଦିବ କେବେ ବି ଲିଭିବା ଉଚିତ ନୁହେଁ। ଆହୁରି ମଧ୍ୟ ଆଶା ଆମକୁ ଏତିକି ଶିକ୍ଷା ଦିଏ, ଜୀବନରେ ସଫଳତା କେବେ ଲକ୍ଷ୍ୟରେ ପହଞ୍ଚିବାର ନୁହେଁ, ବରଂ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାର ସାହସ ଦିଏ। ଯେଉଁଠି ଆଶା ଅଛି ସେଇଠି ପରିଶ୍ରମ ଅଛି, ଆଉ ଯେଉଁଠି ପରିଶ୍ରମ ଅଛି ସେଇଠି ସଫଳତାର ସମ୍ଭାବନା ନିଶ୍ଚୟ ଅଛି।
1: Subscribe now and press the bell icon. Never miss an update.

ଜୀବନରେ ଯେତେବେଳେ ସବୁ ଦ୍ୱାର ବନ୍ଦ ହୋଇଯାଏ, ସେତେବେଳେ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ଆଉ ଆଶାର ଦ୍ୱାର ଖୋଲିଯାଏ। ଭଗବାନ କେବଳ ଆଲୌକିକ ଶକ୍ତିର ପ୍ରତୀକ ନୁହନ୍ତି ବନ୍ଧୁ, ସେ ଆମ ମନର ସାହସ, କରୁଣା, ଧୈର୍ଯ୍ୟ ଆଉ ସକାରାତ୍ମକ ଚିନ୍ତାଧାରାର ପ୍ରତୀକ ଅଟନ୍ତି। ତେଣୁ ତ କୁହାଯାଏ, ଆଶା ହେଉଛି ଭଗବାନଙ୍କ ଆଶୀର୍ବାଦର ଏକ ସୁନ୍ଦର ରୂପ। ଯେଉଁଠାରେ ଆଶା ଅଛି ସେଇଠି ବିଶ୍ୱାସ ଅଛି, ଆଉ ଯେଉଁଠି ବିଶ୍ୱାସ ଅଛି ସେଇଠି ଭଗବାନଙ୍କର ଉପସ୍ଥିତିର ଅନୁଭବ ବି କରାଯାଏ। ତେଣୁ ଜୀବନରେ ଆଶାର ଦୀପକୁ ସର୍ବଦା ଜଳେଇ ରଖିବା, ପରିଶ୍ରମ କରିବା, ସତ୍କର୍ମ କରିବା, ଆଉ ଭଗବାନଙ୍କ ଉପରେ ଆଶା ଓ ବିଶ୍ୱାସ ରଖିବା, ଏହି ବିଶ୍ୱାସ ହିଁ ଜୀବନକୁ ସଫଳତା, ଶାନ୍ତି ଆଉ ଆନନ୍ଦର ପଥରେ ଆଗେଇ ନେଇଥାଏ।

0: ପ୍ରକୃତି ଆମକୁ ସବୁବେଳେ ଆଶାର ବାର୍ତ୍ତା ଦେଇଥାଏ। ରାତିର ଅନ୍ଧକାର ପରେ ସୂର୍ଯ୍ୟ ଉଦୟ ହୁଅନ୍ତି। ଶୁଖିଲା ମାଟିର ବାସ୍ନାରେ ବର୍ଷା ଯେତେବେଳେ ପଡ଼େ ସବୁଜିମା ହୋଇଯାଏ ଆମ ପୃଥିବୀ ପୃଷ୍ଠ। ସେହିପରି ମଣିଷ ଜୀବନରେ ମଧ୍ୟ ଦୁଃଖ ପରେ ସୁଖର ସମୟ ନିଶ୍ଚୟ ଆସିଥାଏ, ଆଉ ସେହି ବିଶ୍ୱାସର ନାମ ହେଉଛି ଆଶା। ଆମର ଚାରିପାଖରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ବହୁତ ଦୁଃଖ କଷ୍ଟରେ ଜୀବନଯାପନ କରନ୍ତି। ସେମାନଙ୍କୁ ଟିକିଏ ଭଲ କଥା କହିବା, ସେମାନଙ୍କୁ ସାହାଯ୍ୟ କରିବା, ଅନେକ ସମୟରେ ଏକ ଛୋଟ ଛୋଟ ସାହାଯ୍ୟ ଅନ୍ୟଙ୍କ ଜୀବନରେ ବଡ଼ ଆଶାର ପରିବର୍ତ୍ତନ ଆଣିଥାଏ।
1: सारी उम्र हम मर मर के जी लिए, एक पल तो अब हमें जीने दो।

ଆଶା ହେଉଛି ସେହି ବିଶ୍ୱାସ ଯାହା ଆମକୁ କହେ ଆସନ୍ତାକାଲି ଆଜିଠାରୁ ଆହୁରି ଭଲ ହେବ। ଯେଉଁ ମନରେ ଆଶା ରହେ ସେହି ମନ କେବେ ହାର ମାନେନି। ମନ ଯେପରି ଭାବନାର ଘର, ଆଶା ହେଉଛି ସେହି ଘରର ଆଲୁଅ। ଏହା ମଣିଷକୁ ସ୍ୱପ୍ନ ଦେଖିବାକୁ, ପରିଶ୍ରମ କରିବାକୁ ଆଉ ସଫଳତା ପାଇଁ ଚେଷ୍ଟା ରଖିବାକୁ ଦେଇଥାଏ। ଦୁଃଖର ସମୟରେ ମନକୁ ଶାନ୍ତ ଆଉ ନୂଆ ଉତ୍ସାହ ଦେବାରେ କାମ କରିଥାଏ ଏହି ଆଶା।

ଆଶା ଓ ପ୍ରେମ ମଣିଷ ଜୀବନର ଦୁଇଟି ସୁନ୍ଦର ଜିନିଷ। ପ୍ରେମ ଯେଉଁଠି ହୃଦୟକୁ ଯୋଡ଼ିଥାଏ, ଆଶା ସେଇଠି ସମ୍ପର୍କକୁ ବଢ଼ାଇଥାଏ। ଯେଉଁଠି ସତ୍ୟ ପ୍ରେମ ଥାଏ, ସେଇଠି ଆଶା ମଧ୍ୟ ରହିଥାଏ। ପ୍ରେମ ମଣିଷକୁ ଯତ୍ନ, ବିଶ୍ୱାସ ଆଉ ସହଯୋଗର ଭାବନା ଦିଏ, ଆଉ ଆଶା କଠିନ ସମୟରେ ଧୈର୍ଯ୍ୟ ଧରି ରହିବାର ସାହସ ଦିଏ। ଆମ ସମସ୍ତଙ୍କ ପାଇଁ ଭଲ ଜୀବନ, ସୁଖ ଓ ସଫଳତାର ଯେଉଁ ଆମେ ସ୍ୱପ୍ନ ଦେଖୁ, ତାହାରି ମୂଳରେ ଥାଏ ଏହି ଆଶା। ପ୍ରେମ ହେଉଛି ହୃଦୟର ଭାଷା, ଆଉ ଆଶା ହେଉଛି ପ୍ରେମକୁ ଜୀବିତ ରଖିବାର ଏକ ଆଲୋକ।

ମାଆର ସନ୍ତାନ ପ୍ରତି ଭବିଷ୍ୟତ ପାଇଁ ଆଶା ଥାଏ, ବନ୍ଧୁତ୍ୱରେ ଏକ ମନରେ ଚଳିବା ପାଇଁ ଆଶା ଥାଏ। ମଣିଷ ଓ ପ୍ରକୃତି ମଧ୍ୟରେ ପ୍ରେମର ଏକ ସୁନ୍ଦର ଭବିଷ୍ୟତ।

ଆଶା ଲୁଚି ରହିଥାଏ। ଆଶା ବିନା ପ୍ରେମ ଅଧୁରା ଲାଗେ କାହିଁକି ନା। ଆଶା ହିଁ ପ୍ରେମକୁ ଆଗକୁ ନେବାରେ ପ୍ରେରଣା ଦିଏ। ଯେମିତିକି ଏକ ଛୋଟ ଚାରା ଗଛଟିଏ ଦିନେ ବଡ଼ ଗଛ ହେବାର ଆଶାରେ ବଢ଼ିଥାଏ, ସେହିପରି ପ୍ରେମ ମଧ୍ୟ ଆଶାରେ ରହି ସୁନ୍ଦର ସମ୍ପର୍କରେ ପରିଣତ ହୋଇଥାଏ।

ଆଶା ଓ ପରିବେଶର ସମ୍ପର୍କ ହେଉଛି ଜୀବନ ଓ ପ୍ରକୃତିର ଏକ ସୁନ୍ଦର ବନ୍ଧନ। ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ଜୀବନର ଆଶା ଦିଏ। ଯଦି ଆମେ ଗଛ ଲଗାଇବା, ଜଳବାୟୁକୁ ସୁରକ୍ଷା କରିବା, ତାହେଲେ ଆସନ୍ତା ପିଢ଼ିଙ୍କ ପାଇଁ ଏକ ସୁନ୍ଦର ଆଉ ସବୁଜ ପୃଥିବୀ ଗଢ଼ିପାରିବା। ପରିବେଶ ହେଉଛି ଆଶାର ଆଇନା, ଆଉ ଆଶା ହେଉଛି ପରିବେଶକୁ ସୁରକ୍ଷିତ ରଖିବାର ପ୍ରେରଣା। ପ୍ରକୃତିକୁ ଭଲ ପାଇଲେ ଯାଇ ଆମ ଭବିଷ୍ୟତରେ ଆଶାରେ ଭରି ଉଠିବା।

ଆଜି ପରିବେଶ ଉପରେ ବିଭିନ୍ନ ସମସ୍ୟା ଦେଖାଯାଉଛି, କିନ୍ତୁ ମଣିଷର ସଚେତନତା ଆଉ ଭଲ କାର୍ଯ୍ୟ ଏକ ନୂଆ ଆଶା ଆଣିଥାଏ। ଗୋଟିଏ ଗଛ ଲଗାଇବା, ଗୋଟିଏ ବୁନ୍ଦା ଜଳ ସଂଗ୍ରହ କରିବା ମଧ୍ୟ ଭବିଷ୍ୟତ ପାଇଁ ଆଶାର ଆଲୋକ ସୃଷ୍ଟି କରିଥାଏ। ପ୍ରକୃତି ଆମକୁ ଏତିକି ଶିକ୍ଷା ଦିଏ ଯେ ପ୍ରତ୍ୟେକ ସଙ୍କଟ ପରେ ନୂଆ ଆଶା ଜନ୍ମ ନିଏ। ସେଇଥିପାଇଁ ପରିବେଶକୁ ଭଲ ପାଇବା ମାନେ ଜୀବନର ଆଶାକୁ ସୁରକ୍ଷିତ ରଖିବା।

ଏହି ଆନ୍ତର୍ଜାତୀୟ ଆଶା ଦିବସରେ ଆମେ ସମସ୍ତେ ମିଶି ସଂକଳ୍ପ ନେବା, ନିଜେ ସକାରାତ୍ମକ ଚିନ୍ତା କରିବା, ଅନ୍ୟମାନଙ୍କୁ ସାହସ ଦେବା ଏବଂ ସମସ୍ତଙ୍କ ଜୀବନରେ ଆଶାର ଆଲୋକ ଜଳାଇ ରଖିବା। ମନରେ ଯେପର୍ଯ୍ୟନ୍ତ ଆଶା ଅଛି ସେପର୍ଯ୍ୟନ୍ତ ଜୀବନଯାତ୍ରା ସୁନ୍ଦର ରହିଥାଏ। ଏହି କାମନା ସହ ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି ଆପଣଙ୍କର ରେଡିଓ ସାଥୀ ଗୀତା। ରହିଲି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ ଗଜନୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଜାଭେଦ୍ ଅଲ୍ଲୀ, ଗୀତ ରଚନା ପ୍ରସନ୍ନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମନ୍।

ଶୁଣୁଥିଲେ ଆଜା ନଚଲେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ରାହତ ଫତେ ଅଲ୍ଲୀ ଖାନ। ଗୀତ ରଚନା କରିଥିଲେ ଜେଦୀପ ସାହାନି ଏବଂ ପିୟୁଷ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସାଲିମ ସୁଲେମାନ। ଏଥର ଶୁଣନ୍ତୁ ଗରମ ମସଲା ଚଳଚ୍ଚିତ୍ରର ଗୀତ। ମୟୂର ପୁରୀଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସନୁ ନିଗମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ।

0: କାନ୍ଧା ଉପରେ ବାଦାମୀ ବା କଳା ରଙ୍ଗର ଦାଗ ଦେଖାଯାଏ, ଯାହାଫଳରେ ପତ୍ର ଝଡ଼ିଯାଏ। ଏହାର ପ୍ରତିକାର ସ୍ୱରୂପ ଗଛରେ କପର ଅକ୍ସି କ୍ଲୋରାଇଡ୍ କିମ୍ବା କାର୍ବାଣ୍ଡାଜିମ୍ ମିଶାଇ ସ୍ପ୍ରେ କରନ୍ତୁ। ଗୋଲମରିଚ ଚାଷରେ ପୋଲା ପୋକ ଦେଖିବାକୁ ମିଳନ୍ତି। ଏହା ଗୋଲମରିଚର ଏକ ମୁଖ୍ୟ ଶତ୍ରୁ ହୋଇଥାଏ। ଏହି ପୋକର ଶୁଖ ଗୋଲମରିଚ ଦାନା ଭିତର ଅଂଶକୁ ଖାଇ ପୋଲା କରିଦିଅନ୍ତି। ଦାନାଗୁଡ଼ିକ କଳାପଡ଼ି ଶୁଖିଯାଏ। ଏହାର ପ୍ରତିକାର ପାଇଁ ଜୁଲାଇ ଏବଂ ଅକ୍ଟୋବର ମାସରେ କ୍ଲୋରୋପାଇରିଫସ୍ କିମ୍ବା ଡିମେଥୁଏଟ୍ ସ୍ପ୍ରେକୁ ଗଛରେ ପକାନ୍ତୁ। ଜୈବିକ ଉପାୟରେ ନିମ୍ବ ଆଧାରିତ କୀଟନାଶକ ବା ନିମ୍ବ ତେଲକୁ ମଧ୍ୟ ଆପଣ ସ୍ପ୍ରେ କରିପାରିବେ। ସାଧାରଣତଃ ଗୋଲମରିଚ ଗଛ ଲଗାଇବାର 3-4 ବର୍ଷ ପରେ ଫଳ ଦେବା ଆରମ୍ଭ କରେ। ଯେତେବେଳେ କେନ୍ଦାରେ ଗୋଟିଏ କିମ୍ବା 2ଟି ମରିଚ ନାଲି ରଙ୍ଗ ହୋଇଯାଏ, ସେତେବେଳେ ସମ୍ପୂର୍ଣ୍ଣ କେନ୍ଦାକୁ ତୋଳି ନିଆଯାଏ। ତୋଳିବା ପରେ ମରିଚଗୁଡ଼ିକୁ କେନ୍ଦାରୁ ଅଲଗା କରି 3-4 ଦିନ ଖରାରେ ଭଲ ଭାବରେ ଶୁଖାଯାଏ, ଯାହାଦ୍ୱାରା ଏହାର ରଙ୍ଗ କଳା ପଡ଼ିଯାଏ। ଏହିଭଳି ଭାବରେ ଗୋଲମରିଚ ଚାଷ କରି ଆମର ଚାଷୀ ଭାଇମାନେ ଅଧିକରୁ ଅଧିକ ଲାଭ ମଧ୍ୟ ଉପାର୍ଜନ କରିପାରିବେ।
1: ଶୁଣିଲି ଆଜି ମଧ୍ୟାହ୍ନର ଚାଷବାସ କଥା ଆକାଶବାଣୀ ଜୟପୁର। ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ରହିଛି ବାଟେଘାଟେ ଏବଂ ଶ୍ରୋତାଙ୍କ ମେସେଜ୍ର ଉତ୍ତର ଏବଂ ଜାଣିବା କଥା। ଚୈତିଜାନ କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ଅପରାହ୍ନ 5:30। ଏଥିରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା, ଏ ସମ୍ପର୍କରେ କହିବେ ଡକ୍ଟର ଲତିକା ମିଶ୍ର। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ହିନ୍ଦୀ ଭଜନ ଶୁଣିବେ 6:30। ରାତି 7:30 କିଷାନ ବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ 8:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ପର୍କ ସେତୁ ପ୍ରଚାର କରିବୁ 8:15। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନମସ୍କାର ଶ୍ରୋତା ଭଉଣୀ, ଘର ଓ ଘରଣୀର ଆଉ ଏକ ନୂତନ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ପାଇଁ ଉପସ୍ଥାପନାରେ ମୁଁ ଟିକିନା।
1: ମୁଁ ଲିଲି।
0: ଆଶା ଗୋଟିଏ ଛୋଟିଆ ଶବ୍ଦ, କିନ୍ତୁ ଯେତେବେଳେ ଚାରିଆଡ଼େ ଅନ୍ଧାର, ଏହି ଶବ୍ଦ ହିଁ ଦୀପ ପରି ଜଳେ। ଠିକ କହିଲି ନା?
1: ହଁ, ଚାକିରି ଚାଲିଯାଉ, ପରୀକ୍ଷା ଖରାପ ହେଉ କି ଜୀବନରେ ଝଡ଼ ଆସୁ, ଆଶା ହିଁ କହେ ଆଉ ଥରେ ଚେଷ୍ଟା କରି ଦେଖ।

0: ଆଉ ଏଇ ଆଶା କେବଳ ନିଜ ପାଇଁ ନୁହେଁ, ଗୋଟିଏ ଫୋନ୍ କଲ୍, ଗୋଟିଏ ହସ, ଗୋଟିଏ ତୁ ପାରିବୁ, ଏତିକି ବି କାହା ଜୀବନରେ ଆଶା ଭରି ଦେଇପାରେ।
1: ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆଜିଠୁ ଆଜି ଜଣେ ବନ୍ଧୁଙ୍କୁ ଫୋନ୍ କରି ଖାଲି ପଚାରିବା ତୁ କେମିତି ଅଛୁ।
0: ତେଣୁ ନିଜ ପାଇଁ ଗୋଟେ ଛୋଟିଆ ଲକ୍ଷ୍ୟ ଲେଖନ୍ତୁ। ଯଦି ଆପଣ କଷ୍ଟରେ ଅଛନ୍ତି, କାହା ସହ କଥା ନିଶ୍ଚିତ ହୁଅନ୍ତୁ। ସାହାଯ୍ୟ ମାଗିବା ଦୁର୍ବଳତା ନୁହେଁ, ସାହସ।
1: ମୋତେ ମନେ ପଡୁଛି, କେହି ଜଣେ କହିଥିଲେ, ରାତି ଯେତେ କଳା ହେଲେ ବି ସକାଳ ନିଶ୍ଚୟ ହୁଏ।
0: କେତେ ସୁନ୍ଦର କଥା! ଛୋଟିଆ ଉଦାହରଣଟି ଆଉ କାହା ପାଇଁ ଆଲୋକ ହୋଇପାରେ।
1: ତେଣୁ ଆଶା ଅଛି ତ ବାଟ ଅଛି। ଏହି ଆଶା ସହିତ 2011 ମସିହାରେ ଏହି ଅନ୍ତର୍ଜାତୀୟ ଆଶା ଦିବସ ଆରମ୍ଭ ହୋଇଥିଲା।
0: ତେଣୁ ଯଦି ଆପଣଙ୍କ ଜଣାଶୁଣା କେହି ମାନସିକ ଚାପରେ ଅଛନ୍ତି, ତାଙ୍କ ସହିତ ନିଶ୍ଚିତ କଥା ହୁଅନ୍ତୁ। ଏହି ମାନସିକ ଚାପ ଭିତରୁ ବାହାରି ଶ୍ରୋତା ଭଉଣୀ, ତେବେ ଚାଲନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟିଏ।

0: ଆଶା ରଖନ୍ତୁ, ଆଶା ବାଣ୍ଟନ୍ତୁ।
1: ଅପା, ରୋଷେଇ ନା ଶୁଣିଲେ କଣ ମନକୁ ଆସୁଛି ଯେ? ସକାଳୁ ଉଠିବା, ଦାନ୍ତ ଘଷିବା, ସ୍କୁଲ ଅଫିସ ଯିବା, ରାତିରେ ଶୋଇବା, ସମାନ କାମ ପ୍ରତିଦିନ।
2: ହଁ, ରୋଷେଇ ମାନେ ପ୍ରତିଦିନର ଜୀବନ, କିନ୍ତୁ ଏଇ ସମାନ ଲାଗୁଥିବା ରୋଷେଇ ଘର ଭିତରେ ହିଁ ଆମର ଜୀବନର 80% ସମୟ ଚାଲିଯାଏ।
1: କିନ୍ତୁ ଅପା, ରୋଷେଇ କେବଳ ରୁଟିନ୍ ନୁହେଁ, ଏହା ଆମର ସୁପର ପାୱାର।
2: କେମିତି?
1: ପ୍ରତିଦିନ ସମାନ ସମୟରେ ଉଠିଲେ ଶରୀର ନିଜେ ଆଲାର୍ମ ହୋଇଯାଏ, ହଁ କି ନାହିଁ?
2: ତାହା ତ ଠିକ କଥା।
1: ତେଣୁ ଏହି ରୋଷେଇ ଘରର ଜୀବନ ବିଷୟରେ ଅଧିକ ଆଲୋଚନା କରିବା ପାଇଁ ଆଜି ଆମ ସହ ଅଛନ୍ତି ଜଣେ ନିପୁଣ ଗୃହିଣୀ।
2: ଆମର ଅତିଥିଙ୍କ ଠାରୁ ଶୁଣିନେବା ଏ ସମ୍ପର୍କରେ ଏକ ସାକ୍ଷାତକାରଟିଏ।
3: ମ୍ୟାଡାମ, ଆପଣଙ୍କ ପରିଚୟଟା ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ ଦେବେ।
4: ମୁଁ ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଭୁବନେଶ୍ୱରରେ ରୁହେ। ମୁଁ ଜଣେ ଗୃହିଣୀ।
3: ମ୍ୟାଡାମ, ଘରେ କିଏ କିଏ ରୁହନ୍ତି ଆପଣଙ୍କର?
4: ମୁଁ, ମୋ ହଜବ୍ୟାଣ୍ଡ, ମୋ ଝିଅ।
3: ଝିଅ କଣ ପଢୁଛି ମ୍ୟାଡାମ?
4: ଆଜ୍ଞା, ତାର ଏଇନା +2 ସରି।
3: ମ୍ୟାଡାମ, ଖାଇବାକୁ ଭଲ ପାଆନ୍ତି ତ? ଭେରାଇଟି ଡିସ୍ ଖାଇବାକୁ ଭଲ ପାଆନ୍ତି ତ?
4: ଆଜ୍ଞା।
3: ଖାଇବାକୁ ଭଲ ପାଆନ୍ତି ମାନେ ନିଶ୍ଚିତ ରୋଷେଇ ବି ଭଲ କରୁଥିବେ ତ? କଣ କଣ ଭଲ ରୋଷେଇ କରନ୍ତି ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ କହିବେ।
4: ମୁଁ ଭେଜ୍ ରୋଷେଇ ଭଲ କରେ, ଡାଲମା, ମଟର ତରକାରୀ, ପୁରୀ, ଚକୁଳି, ଏସବୁ ଭଲ କରେ।
3: ଆଜିକାଲିକା ଡିସ୍ କଣ ତିଆରି କରୁଛନ୍ତି ଯୋଉଟା କି ଆମ ପିଲାମାନେ ଖାଇବାକୁ ପସନ୍ଦ କରୁଛନ୍ତି?
4: ଚିକେନ ବି ଭଲ କରେ।
3: ଚିକେନ

0: କେମିତି କଣ କରନ୍ତି ସର୍ଟକଟ?
1: ପ୍ରଥମେ ଚିକେନ୍ କୁ ଧୋଇଦିଏ, ଆଳୁ ଧୋଇକି ଆଳୁକୁ ଛୋଟ ଛୋଟ କରି କାଟି ତାକୁ ଛାଣେ। ତାପରେ ଲୁଣ ହଳଦୀ ସୋରିଷ ତେଲ ଗୋଳେଇକି ରଖିଦିଏ, ଅଦା ରସୁଣ ପିଆଜ ବାଟିକି ରଖିଥାଏ। ଫୁଟଣ କରିସାରିଲା ପରେ ତେଲ ପକେଇ, ଫୁଟଣ ପକେଇ ସାରିଲା ପରେ ପିଆଜ ପକାଏ, ପିଆଜ ପକେଇ ମସଲା ପକାଏ। ଆଳୁକୁ ଆଗରୁ ଛାଣିକି ରଖିଥାଏ, ମସଲା ପକେଇ ସାରିଲା ପରେ ଚିକେନ୍ କୁ ପକେଇକି କଷେ, ପୁଣି ଆଳୁ ପକାଏ। ତାପରେ ଚିକେନ୍ ଆଳୁକୁ ଉଭୟକୁ କଷି ପାଣି ପକେଇ ଦିଏ, ହେଇଗଲା ଚିକେନ୍ ତରକାରୀ।
0: ଇଏ ତ ଗଲା ନନଭେଜ ରେ, ଆପଣ ଭେଜ ରେ କଣ ଭଲ ତିଆରି କରନ୍ତି?
1: ଭେଜ ରେ ଡାଲମା ଭଲ କରେ, ପନିର ବି କରେ ଭଲ।
0: ତାହେଲେ ଭୁବନେଶ୍ୱର ସାଇଡ୍ ରେ ଡାଲମା ଫେମସ ଆଉ ନାଇଁ? ଆପଣ ଚିକେନ୍ ତ ଯେମିତି କହିଲେ ପାଟରୁ ଲାଳ ବୋହିଲାଣି, ଡାଲମା କହିଲେ ପୁଣି ଆଉ ଥରେ ଡାଲମା ବି ଆପଣଙ୍କ ଘରକୁ ଖାଇବାକୁ ଆସିବାକୁ ପଡିବ।
1: ଆସନ୍ତୁ ଆପଣ ଖାଇ।
0: ବହୁତ ବହୁତ ଧନ୍ୟବାଦ ଆପଣ ନିମନ୍ତ୍ରଣ ଦେଇଥିବାରୁ। ପର୍ବପର୍ବାଣି ଆମର ଓଡିଆ ଜାତିରେ ବହୁତ ମାନେ 12 ମାସରେ 13 ପର୍ବ ହୁଏ, ତ ପର୍ବପର୍ବାଣିରେ ଆପଣ ଯୋଉ ପିଠାପଣା କରନ୍ତି, ସେ ପିଠାପଣା ମଧ୍ୟରୁ ଆପଣଙ୍କୁ କେଉଁ ଡିଶ୍ ଟି ଆପଣଙ୍କୁ ବହୁତ ଭଲ ଲାଗେ ଆଉ ଆପଣ ଇଜିଲି ବି ବନେଇ ପାରନ୍ତି?
1: ମୁଁ ପୋଡ ପିଠା ସହଜରେ ବନେଇ ପାରେ।
0: କଣ କଣ ପକାନ୍ତି ମ୍ୟାଡମ ତାହେଲେ?
1: ପ୍ରଥମେ ରାତିରେ ବିରି ଚାଉଳ ବତୁରେଇ ଦିଏ, ରାତିରେ ତାକୁ ବାଟିକି ରଖିଦେଇଥାଏ। ସକାଳେ ସେଥିରେ ଲୁଣ ପକେଇ ପ୍ରେସର କୁକର ରେ ତେଲ ପକେଇକି ସେଇ ଆଣଟିକୁ ପକେଇ ଦିଏ। ପ୍ରେସର ର ସିଟି କାଢି ତାକୁ ଢାଙ୍କୁଣୀ ପକେଇ ଦିଏ। କିଛି ସମୟ 10-15 ମିନିଟ ପରେ ସେ ହେଇଯାଇଥାଏ, ତାକୁ ଖୋଲି ଦିଏ। ପୋଡ ପିଠା ପ୍ରସ୍ତୁତି ହେଇଗଲା।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ। ରୋଷେଇ କରୁଛେ ମାନେ ରୋଷେଇ ଘର ତ ଗନ୍ଧିଆ ନିଶ୍ଚିତ ହବ, ତାହେଲେ ରୋଷେଇ କଲା ପରେ ତ ରୋଷେଇ ଘର ଅବସ୍ଥା ଯାହା ହେଇଥିବ ଆମେ ଗୃହିଣୀ ମାନଙ୍କୁ ବହୁତ ଭଲ ଭାବରେ ଜଣା, ତ ସେଇ ରୋଷେଇ ଘରକୁ ଆମେ କେମିତି କଣ ସଫା କରିବା?
1: ଆମେ ରୋଷେଇ ସରିଲା ପରେ ବାସନ କୁସନ କୁ ମଜାମଜି କରିକି ଥୋଇଦବା। ରୋଷେଇ ଘର ତ ଘରଟାକୁ ନିମାଇଲ ପକେଇକି ଭଲରେ ପୋଛିଦବା।
0: ବହୁତ ବଢିଆ କଥା। ତାହେଲେ ବାସନ କୁସନ କୁ କେମିତି କଣ ମାଜନ୍ତି, କେମିତି କଣ ସଫା ରଖନ୍ତି?
1: ବାସନ କୁସନ କୁ
0: ମ୍ୟାଡମ ଯାହା ଜିଡୁ ହେଇଯାଇଥିବ, ଜିଡୁ ବାସନ ଯେମିତିକି ଅଏଲ ହେଇଯାଇଥାଉଛି, ବେଶୀ କଳା ବି ହେଇଯାଇଥାଉଛି, ସେଇ ବାସନକୁ ଆପଣ କେମିତି ସଫା କରନ୍ତି ମାନେ ପୁରା ସୁନ୍ଦର ଚିକ୍ଚାକ୍ ଦେଖାଯିବା ପାଇଁ ବୋଲି କିଛି ଟିପ୍ସ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ ମଧ୍ୟ ବାଣ୍ଟି ପାରିବେ?
1: ବେକିଂ ସୋଡା ଆଉ ଲେମ୍ବୁ ପକେଇକି ବାସନକୁ କିଛି ସମୟ ପାଇଁ ରଖିଦିଏ, ତାପରେ 10 ମିନିଟ ପରେ କ୍ଲିନ୍ କରିକି ସଫା କରେ, ପାଣିରେ ଧୋଇ ଦେଇକି କ୍ଲିନ୍ କରେ।
0: ବହୁତ ବଢିଆ, ମୁଁ ଭାବୁଛି ଏଇ ଟିପ୍ସ ଟି ଆମ ଶ୍ରୋତା ଭଉଣୀ ମାନେ ନିଜର ବାସନ କୁସନ ଉପରେ ବି ଆପ୍ଲାଏ କରିବେ ଆଉ ନିଜର ବାସନ କୁସନକୁ ମଧ୍ୟ ଚିକ୍ଚାକ୍ ରଖିବେ। ତ ରୋଷେଇ ଘରଟାକୁ କେମିତି ପଜିଟିଭ ଭାଇବ୍ସ ଆଣିବେ, କେମିତି କଣ ରଖନ୍ତି, କେମିତି କଣ ସଜାନ୍ତି, କେମିତି କଣ କ୍ଲିନ୍ କରନ୍ତି, ଆପଣ କଣ ଏକ୍ସଟ୍ରା ଏଫର୍ଟ ଦିଅନ୍ତି ରୋଷେଇ ଘର ପାଇଁ?
1: ସେଇ ଘରେ ଆମେ ରୋଷେଇ ସରିଲା ପରେ ଆମେ ବାସନ ଷ୍ଟାଣ୍ଡକୁ ବାସନ ଷ୍ଟାଣ୍ଡରେ ବାସନ ଗୁଡାକୁ ସାଇଜ କରିକି ରଖିବା, ତାପରେ ଗ୍ୟାସକୁ ପୋଛିବା, ଗ୍ୟାସ ଷ୍ଟାଣ୍ଡକୁ ବି ପୋଛିବା, ସେଇ ଘରକୁ ମାଇଲ ପକେଇକି ତାକୁ କ୍ଲିନ୍ କରିବା, ସଫା ରଖିବା ଆଉ।
0: ମ୍ୟାଡମ ରୋଷେଇ କରିବା ସମୟରେ ଆପଣ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଯାହାକି ଇନଫେକ୍ସନ ବଢିବା ନାହିଁ, ବା ଆପଣ ସଫା ସୁତରା ପ୍ରତି କେମିତି ଧ୍ୟାନ ଦିଅନ୍ତି?
1: ରୋଷେଇ ଘରେ ସରପା ହବନି, ତେଣୁ କରି ଆମେ ନିମାଇଲରେ ଘରଟାକୁ ପୋଛିବା, ରୋଷେଇ ଘରଟାକୁ ପୋଛିବା, ଆଉ ଖାଦ୍ୟ ଜିନିଷ ସବୁବେଳେ ଘୋଡେଇକି ରଖିବା, ସେଇ କଲାବେଳେ ହାତକୁ ପ୍ରଥମେ ଧୋଇବା, ତାପରେ ରୋଷେଇ କରିବା।
0: ବହୁତ ବଢିଆ ମ୍ୟାଡମ, ଇଏ ତ ଥିଲା ଆପଣ କେମିତି ରୋଷେଇ ଘରକୁ ସଫା ରଖନ୍ତି, ଆପଣଙ୍କ ଡିଶ୍ କେମିତି ଆପଣ ବହୁତ ଭଲ ଭାବରେ ଏଫର୍ଟ ଦେଇକି ବନାନ୍ତି ଯୋଉଟାକି ଅନ୍ୟମାନଙ୍କୁ ଭଲ ଲାଗିବ ବା ଆପଣଙ୍କ ପରିବାରକୁ ଭଲ ଲାଗିବ। ଯୋଉମାନେ ନୂଆ ଗୃହିଣୀ ହେଇଥିବେ ସେମାନଙ୍କ ଉପରେ ତ କିଛି ରେସ୍ପନ୍ସିବିଲିଟି ଥାଉଛି, ତ ସେମାନେ ରୋଷେଇ କରିବାକୁ ଟିକେ ମାନେ ରୋଷେଇ କରିବା ପାଇଁ ଟିକେ ଜରୁରୀ ବା, ତ ସେଇ କେସ୍ରେ ନୂଆ ଗୃହିଣୀ ମାନେ କେମିତି ରୋଷେଇ ପ୍ରତି ଆଗ୍ରହ ହେବେ ବା କେଉଁ କେଉଁ ଡିଶ୍ ଯୋଉଟା ଅଛି ସେମାନେ କି ମାନେ ଇନଷ୍ଟାଣ୍ଟଲି ବନେଇ ପାରିବେ ଆଉ ବିରକ୍ତି ବି ହେବେନି, ସେମିତି କିଛି ଟିପ୍ସ ଆପଣଙ୍କ ପାଖେ ଅଛି କି?
1: ଆମେ ନିତିଦିନିଆ ଜୀବନରେ ଯେହେତୁ ଆମେ ଗୃହିଣୀ, ଆମେ ରୋଷେଇ କରିବାକୁ ତ ପଡିବ, ଆଉ ଆମେ ଯଦି ଆଗ୍ରହ ହେଇକି ରୋଷେଇ କରିବା ତାହେଲେ ଆମର ଖାଦ୍ୟ ଜିନିଷଟା ସୁଆଦିଆ ହବ, ଆଉ ଖାଦ୍ୟ ଜିନିଷ ଯଦି ସୁଆଦିଆ ହେଲା ସମସ୍ତେ ଖାଇବାକୁ ଖୁସି ହେବେ, ତେଣୁ କରି ଆମେ ଆଗ୍ରହ ହେଇକି କାହିଁକି ରୋଷେଇ କରିବାନି, କାହିଁକି ବିରକ୍ତି ହେଇକି ରୋଷେଇ କରିବା।
0: ଠିକ କହିଲେ ମ୍ୟାଡମ, ଯଦି ବିରକ୍ତି ହେଇକି ରୋଷେଇ କରିବା ତାହେଲେ ଯେମିତି ସେମିତି କରିକି ରଖିଦବା, ନା ନିଜକୁ ଶାନ୍ତି ଲାଗିବ ନା ଅନ୍ୟମାନେ ଖାଇଲା ବେଳକୁ ଭଲ ଲାଗିବ, ତ ଯେମିତି ହେଲେ ବି ଆମେ ଚେଷ୍ଟା କରିବା ଯେ ଆମେ ଯୋଉଟା ଖାଇବାକୁ ପସନ୍ଦ କରୁଛେ ଅନ୍ୟମାନେ ବି ସେଟା କେମିତି ଖାଇପାରିବେ। ଧନ୍ୟବାଦ ମ୍ୟାଡମ। ଆଉ ଗୋଟେ କଥା ପଚାରିବି, ଆପଣ ଆମର ସକାଳ ଓଳାଟା ଯୋଉ ଆମର ଥାଏ ମର୍ଣ୍ଣିଂ ସେସନଟା, ସେଟା ସବୁ ଗୃହିଣୀ ମାନଙ୍କ ପାଇଁ ସେମାନେ ବହୁତ ହରିରେ ଥାନ୍ତି ଯେ କଣ

0: ଜଲ୍ଦି ଜଲ୍ଦି ବନେଇଲେ ଆମର ହଜବେଣ୍ଡ ହୁଅନ୍ତୁ କି ପିଲା ହୁଅନ୍ତୁ କି ଆମେ ନିଜେ ବି ଅଫିସ ଗଲା ବେଳକୁ ଜଲ୍ଦି ଜଲ୍ଦି ପ୍ରିପେୟାର ହେଇପାରିବ। କିଛି ଡିଶ ଆପଣ ଜାଣିଛନ୍ତି କି ଯୋଉଟା କି ମାନେ 10 ମିନିଟ୍ସ ରେ ହଉ କି 15 ମିନିଟ୍ସ ରେ ହଉ ଜଲ୍ଦି ଜଲ୍ଦି ବନେଇ ହେଇପାରିବ ଆଉ ଟେଷ୍ଟି ମଧ୍ୟ ଲାଗିବ। ଯେତେବେଳେ ପରେ ଖାଇବା ସେଟା ମଧ୍ୟ ଟେଷ୍ଟି ବି ଲାଗୁଥିବ, ଏମିତି ନାହିଁ ଯେ ଥଣ୍ଡା ହେଇଗଲେ ଆମକୁ ଭଲ ଲାଗିବନି ଖାଇବାକୁ। କିଛି ଡିଶ ସେମିତି ଜାଣନ୍ତି କି?
1: ଆମର ଡାଲମାଟା ବି ଶୀଘ୍ର ହେଇଯିବ, ପରିବା କାଟିକି ଯଦି ଶୀଘ୍ର କରିବା ପାଇଁ ହେଲେ ପ୍ରେସର କୁକର ରେ ପକେଇକି ଆମେ ଡାଲମାଟା ଶୀଘ୍ର କରିପାରିବୁ।

0: ମ୍ୟାଡାମ ପର୍ବପର୍ବାଣୀ ହେଲେ ଏଇ ଯୋଉ ଆମର ମ୍ୟାଡାମ ପର୍ବପର୍ବାଣୀ ହେଲେ ଯୋଉ ଆମର ପିଠାପଣା ହୁଏ, ବହୁତ ପ୍ରକାର ପିଠାପଣା ହୁଏ, ମଣ୍ଡା, କାକରା, ଯୋଉ ଆମର ଚନ୍ଦ୍ରକାନ୍ତି, ବିଭିନ୍ନ ପ୍ରକାର ପିଠାପଣା ହୁଏ, ସେ ଭିତରୁ ଆପଣ କିଛି ଭଲ ବନେଇ ପାରନ୍ତି କି? ଯୋଉଟା କି ଯୋଉ ଆମ ନୂଆ ଗୃହିଣୀ ମାନେ ଜାଣିନଥିବେ ସେମାନେ ଆପଣଙ୍କଠୁ ଶିଖିପାରିବେ?
1: କାକରା ଭଲ ବନେଇ ପାରେ, ସୁଜି କାକରା ଭଲ ବନେଇ ପାରେ।
0: କହିପାରିବେ କି ତାର ପ୍ରୋସେସଟା ଟିକେ ସର୍ଟଲି?
1: ପ୍ରଥମେ ଆମେ ନଡିଆକୁ କୋରିକି ରଖିଦବା, ତା ଗ୍ୟାସ ଅନ୍ କରିକି କଢେଇ ବସେଇ ନଡିଆ କୁରକୁ ଗୁଡ଼ ସହିତ ତାକୁ ପାଗେଇକି ରଖିଦବା। ତାପରେ ଆମେ କଢେଇରେ ପାଣି ଦେଇ ସୁଜିକୁ ଜନ୍ତିବା, ସୁଜିକୁ ଜନ୍ତି ସାରିଲା ପରେ କାଢିକୁ ଗ୍ୟାସରୁ ଓହ୍ଲେଇକି ଥାଳିରେ ଢାଳିଦବା। ଥଣ୍ଡା ହେଲା ପରେ ଗୋଲ ଗୋଲ କରି ଭିତରେ ନଡିଆ ପୁର ଦେଇକି ତାକୁ କାକରା ଯେମିତି ବନା ହୁଏ ତାକୁ ସେମିତି ବନେଇ ରଖିଦବା। ପରେ କଢେଇରେ ତେଲ ପକେଇକି କାକରା ପକେଇକି ଛାଣିଦବା।
0: ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମ୍ୟାଡାମ। ଆପଣ ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ଆମକୁ ସମୟ ଦେଲେ, ଯାହା ବି ଯେତିକି ବି କଥା ହେଲେ ବହୁତ ଭଲ ଲାଗିଲା ମ୍ୟାଡାମ। ଧନ୍ୟବାଦ ଆମ ପ୍ରୋଗ୍ରାମରେ ଆପଣ ଆସି ଆମ ସହିତ କଥା ହେଇଥିବାରୁ। ଆଉ କିଛି ଟିପ୍ସ ମଧ୍ୟ ଯୋଉ ଦେଲେ ସେଇଟା ବି ମୁଁ ଭାବୁଛି ଆମ ଶ୍ରୋତା ଭଉଣୀ ମାନେ ଡେଲି ଲାଇଫରେ ୟୁଜ୍ କରିବେ। ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ଆପଣ ମଧ୍ୟ ମୋତେ ସୁଯୋଗ ଦେଇଥିବାରୁ ଆପଣଙ୍କ ପ୍ରୋଗ୍ରାମରେ ବହୁତ ବହୁତ ଧନ୍ୟବାଦ।
2: ଯେମିତି ମାଙ୍କ ଛବି ହିନ୍ଦି ସେ, ସେମିତି ଶିଶୁଙ୍କ କଥା କହିଲେ ଆପେ ଆପେ ମାଙ୍କ ଧ୍ୟାନ ଆସିଯାଏ। କୋମଳମତି ଶିଶୁଟିଏ ସମସ୍ତଙ୍କର ଆଦରର କାରଣ। ଶିଶୁଟିଏ ବହୁତ ଗୁଡ଼ିଏ ଆଶା ଏବଂ ଆନନ୍ଦର କାରଣ ହୋଇଥାଏ, ଠିକ୍ କହିଲି ନା?
3: ହଁ, ଶିଶୁ କଥା ମନେ ପଡ଼ିଲେ ଗୋଟିଏ ଗୀତ ମନକୁ ଆସୁଛି। ହଁ, ଶିଶୁ କଥା ମନେ ପଡ଼ିଲେ ଗୋଟିଏ ଗୀତ ମନକୁ ଆପେ ଆପେ ଚାଲି ଆସୁଛି।
2: ଗାଇଲୁ,
3: ଛୁଟି ସି ନହି ସି ପ୍ୟାରି ସି ଆଇ କୋଇ କଲି।
2: ତେବେ ଚାଲନ୍ତୁ ନା ଶ୍ରୋତା ଭଉଣୀ, ଏ ଗୀତଟିକୁ ଶୁଣି ନେବା।

0: ଶିଶୁ ହେଉଛନ୍ତି ଭଗବାନଙ୍କ ରୂପ। ଛୋଟ ଛୋଟ ପାଦରେ ଆସେ ଖୁସି, ଛୋଟ ଛୋଟ ହସରେ ଭରେ ଜୀବନ। କିନ୍ତୁ ଏହି ନବଜାତ ଶିଶୁଙ୍କୁ ସୁସ୍ଥ ରଖିବା ପାଇଁ ଆମକୁ ଅନେକ କଥା ଜାଣିବା ଦରକାର।
1: ତେଣୁ ଶ୍ରୋତା ଭଉଣୀ, ନବଜାତ ଶିଶୁଙ୍କର ଯତ୍ନ କିପରି ନେବା ଏ ବିଷୟରେ ସବିଶେଷ ତଥ୍ୟ ଦେବା ପାଇଁ ଆଜି ଆମ ପାଖରେ ଉପସ୍ଥିତ ଅଛନ୍ତି ଆମର ଜଣେ ବିଶେଷ ଅତିଥି। ଶୁଣି ନେବା ତାଙ୍କଠାରୁ ଏକ ସାକ୍ଷାତକାରଟି।
2: ଦିଦି ନମସ୍କାର।
3: ନମସ୍କାର
2: ଦିଦି, ଆପଣଙ୍କ ପରିଚୟଟା ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦେବେ।
3: ମୋ ନାଁ ଲକ୍ଷ୍ମୀପ୍ରିୟା ପଣ୍ଡା, ମୁଁ ଜଣେ ଆଶାକର୍ମୀ, ଭୁବନେଶ୍ୱରରେ ରୁହେ।
2: ମ୍ୟାଡାମ, ଆଜି ଆମେ କଥା ହେବା ଯେ ଗୋଟେ ଶିଶୁଟେ ଜନ୍ମ ନେବା ପୂର୍ବରୁ ମଧ୍ୟ ତାର ଯତ୍ନର ଆବଶ୍ୟକତା ଥାଏ। ଏମିତି ନୁହେଁ ଯେ ଜନ୍ମ ହେବା ପରେ ହିଁ ତାର ଯତ୍ନଟା ଆରମ୍ଭ ହୁଏ। ସେଥିରେ ଆଜି ଆମେ ଶ୍ରୋତା ଭଉଣୀ ମାନଙ୍କୁ ଜଣେଇବା ଯେ ଗୋଟେ ନବଜାତ ଶିଶୁ ଜନ୍ମ ହେବା ପୂର୍ବରୁ ମଧ୍ୟ କେମିତି ଯତ୍ନ ଜରୁରୀ, ଆଉ ଜନ୍ମ ହେବା ପରେ ମଧ୍ୟ ତାର ଯତ୍ନ ନେବା ଆହୁରି କେମିତି ଅଧିକ ମାତ୍ରାରେ ଦାୟିତ୍ୱଟି ବଢିଯାଏ, ସେ ବିଷୟରେ ଆଜି ଆମେ ଆମ ଶ୍ରୋତା ଭଉଣୀ ମାନଙ୍କ ସହିତ କଥା ହେବା।
4: ମୋର ପ୍ରଥମ ପ୍ରଶ୍ନ ରହିବ ମ୍ୟାଡାମ, ଗର୍ଭବତୀ ମହିଳା ମାନଙ୍କର କେତେ ଥର ଏଏନ୍ସି ଚେକଅପ୍ କରିବା ଜରୁରୀ?
3: ଦେଖନ୍ତୁ, ଗର୍ଭବତୀ ମହିଳାଙ୍କର ଯେଉଁ ଏଏନ୍ସି ଚେକଅପ୍ ରହିଥାଏ ତାହା ଅତି କମ୍ରୁ ଅତି କମ୍ରେ, ଯଦି ଆମେ ଗର୍ଭବତୀ ମହିଳାଙ୍କର ଏଏନ୍ସି ଚେକଅପ୍ କଥା କହିବା ତେବେ ଚାରିଥର କରିବା ଉଚିତ। ପ୍ରଥମ ତିନି ମାସରେ ଥରେ ଏବଂ ଚାରିରୁ ଛଅ ମାସରେ ଥରେ, ଆଉ ଥରେ ସାତ ମାସରେ ଥରେ ଏବଂ ଶେଷ ଆଠରୁ ନଅ ମାସରେ ଥରେ କରେଇନେବା ଉଚିତ।
2: ଦିଦି, ହସ୍ପିଟାଲରେ ପ୍ରସବ କରିବାର ଲାଭ କଣ ଥାଏ?
3: ହଁ, ଯଦି ଆମେ ହସ୍ପିଟାଲରେ ଯଦି ପ୍ରସବ ହଉଛି ତାହେଲେ ମା ଏବଂ ଶିଶୁ ଦୁହେଁ ସୁରକ୍ଷିତ ରୁହନ୍ତି, ତାଙ୍କ ଉପରେ କିଛି ବିପଦ ନଥାଏ। ଜଟିଳତା ହେଲେ ମଧ୍ୟ ତୁରନ୍ତ ଚିକିତ୍ସା ହୋଇପାରେ, ପାଖରେ ଯେହେତୁ ଡାକ୍ତର ଥାନ୍ତି। ଜେଏସ୍ୱାଇ ଦ୍ୱାରା ମାଙ୍କୁ ମଧ୍ୟ 1400 ଟଙ୍କା ମଧ୍ୟ ମିଳିପାରେ।
2: ଆଚ୍ଛା, ଗୋଟେ ୱାର୍ଡସ୍ ଅଛି ଆମର ଗୋଲ୍ଡେନ୍ ଆୱାର, କାହିଁକି କୁହାଯାଏ ଆଉ କୋଉ ସମୟଟାକୁ ଏଇଟା ଗୋଲ୍ଡେନ୍ ଆୱାର ବୋଲି କୁହାଯାଏ?
3: ହଁ, ଦେଖନ୍ତୁ, ଯେତେବେଳେ ଗୋଟେ ଶିଶୁଟି ଜନ୍ମ ହେଉଛି ସେଇ ଶିଶୁ ପାଇଁ ହିଁ ତାର ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ହିଁ ତାକୁ ଗୋଲ୍ଡେନ୍ ଆୱାର କୁହାଯାଏ। କାହିଁକି ନା ସେ ଗୋଟେ ଘଣ୍ଟା ମଧ୍ୟରେ ଯଦି ଗୋଟେ ମା ତାକୁ କ୍ଷୀର ଖୁଆଏ ତାହେଲେ ସେଇଟା ହଉଛି ତାର ରୋଗ ପ୍ରତିରୋଧକ ଶକ୍ତି ହିସାବରେ ସେଟା କାମ କରେ, ଶିଶୁକୁ ସବୁ ରୋଗରୁ ସେ ରକ୍ଷା କରେ।
2: ଦିଦି, ଆମ ଶ୍ରୋତା ଭଉଣୀ ମାନଙ୍କୁ ଜଣେଇବା ଯେମିତିକି ଆଜିକାଲି ମା କ୍ଷୀର ଦେବା ପ୍ରତି ଯେତିକି ଜାଗୃତ ରହୁନାହାନ୍ତି, ତ ଶିଶୁଟିକୁ କେତେ ମାସ ପର୍ଯ୍ୟନ୍ତ ମା କ୍ଷୀର ଖୁଆଇବା ଜରୁରୀ?
3: ଶିଶୁଟିକୁ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦେବେ ଏବଂ ସେଇ 6 ମାସ ପର୍ଯ୍ୟନ୍ତ ତାକୁ ପାଣି ଦେବା ନାହିଁ, 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ଦେବା ଉଚିତ।
2: ଯୋଉ କଙ୍ଗାରୁ ମଦର ବୋଲି କହୁଛନ୍ତି, କଙ୍ଗାରୁ ମଦର ବୋଲି କଣ ଆପଣ ଟିକେ ବୁଝେଇବେ ଆମ ଶ୍ରୋତା ଭଉଣୀ ମାନଙ୍କୁ?
3: ଆଜ୍ଞା, କଙ୍ଗାରୁ ମଦର ମାନେ ଦେଖନ୍ତୁ, ଯେପରି କଙ୍ଗାରୁ ଯେପରି ତା ଛୁଆକୁ ତାର ପେଟରେ ଗୋଟିଏ ଥଳି ଭଳିଆ ଥାଏ, ସେ ଥଳି ଭିତରେ ତା ଛୁଆକୁ ରଖିଥାଏ, ସେହିଭଳି ଯଦି ଗୋଟେ ଛୁଆର ଓଜନ କମ୍ ଥାଉଛି ତାହେଲେ ଆମେ ଯଦି ସେଇ ଛୁଆକୁ ତା ମାର ଛାତିରେ ଲଗେଇକି ରଖିବା ତାହେଲେ ଶିଶୁଟା ଗରମ ରହିବ, ଯାହାଦ୍ୱାରା ତାର ଓଜନରେ ମଧ୍ୟ କିଛି ଦେଖାଯାଇପାରେ। ତ ସେଥିପାଇଁ ଏହି ଯୋଉ ଯତ୍ନଟିକୁ ଆମେ କଙ୍ଗାରୁ ମଦର କେୟାର ବୋଲି କହୁ।
2: ଦିଦି, ନବଜାତ ଶିଶୁର ଯୋଉ ନାଭି କଟା ଯାଇଥାଏ ସେ ନାଭିର କେମିତି ଆମେ ଯତ୍ନ ନେବା?
3: ସେଇ ନାଭିକୁ ଯଦି ଆମେ ସଫା ନ ରଖିବା ତାହେଲେ ବହୁତ ଗୁଡ଼ିଏ ଇନଫେକ୍ସନ ହେଇପାରେ, ତ ସେଥିପାଇଁ ଆମେ ସବୁବେଳେ ନାଭିକୁ ପୁରା ଶୁଖିଲା ରଖିବା, ଆଉ ନାଭିକୁ ସଫା ରଖିବା, ଆଉ ନାଭିରେ କିଛି ବି ଲଗାଇବା ନାହିଁ ଯାହାଦ୍ୱାରା କି ତାର ଇନଫେକ୍ସନ ହେଇଯିବ କି କଣ, ତାକୁ କିଛି ଲଗାଇବାନି, ତାକୁ ସବୁବେଳେ ଶୁଖିଲା ରଖିବା।
2: ଦିଦି, କେତେବେଳେ ଡାକ୍ତରଙ୍କ ପାଖକୁ ନେବା ଶିଶୁଟିକୁ?
3: ଯେତେବେଳେ ଶିଶୁକୁ ଜ୍ୱର ହଉଛି କିମ୍ବା ସିଏ ତାର ଶ୍ୱାସରେ କଷ୍ଟ ହଉଛି, ଯଦି କ୍ଷୀର ସିଏ ନ ପିଉଛି, ଶରୀର ଯଦି ତାର ନୀଳ ରଙ୍ଗ ପଡିଯାଉଛି ତେବେ ତାହେଲେ ଆମେ ତୁରନ୍ତ ଡାକ୍ତରଙ୍କ ପାଖକୁ ନେବା ଉଚିତ।
2: ଦିଦି, ଜନ୍ମ ସମୟରେ ଯୋଉ ଟୀକା ଦିଆଯାଏ କେଉଁ କେଉଁ ଟୀକା ଦେବା ଜରୁରୀ?
3: ଗୋଟେ ଶିଶୁଟି ଜନ୍ମ ହେଇସାରିବାର 24 ଘଣ୍ଟା ଭିତରେ ଶିଶୁକୁ BCG, ଆଉ OPV0 ଏବଂ ହେପାଟାଇଟିସ୍ ବି ଟୀକା ଦିଆଯାଏ।
2: ଦିଦି, ଏଇ ତ ଆମେ କଥା ହେଲେ ନବଜାତ ଶିଶୁର ଯତ୍ନ, ଶିଶୁର ଯତ୍ନ ସହିତ ମାର ଯତ୍ନ ମଧ୍ୟ ନିହାତି ଜରୁରୀ। ମା ଟି ସୁସ୍ଥ ରହିଲେ ହିଁ ଶିଶୁକୁ ସେ ଦେଖଭାଲ କରିପାରିବ, ତ ମାର କିପରି ଯତ୍ନ ନେବା ଦିଦି?
3: ପୁଷ୍ଟିକର ଖାଦ୍ୟ ଦେବା, ତାକୁ ବିଶ୍ରାମ ଦେବା, ତାହାକୁ ଯେପରି ଆଇରନ୍ ଟାବ୍ଲେଟ୍ ଆମର ରହୁଛି ସେଇଟା ସେ ଖାଇବ, ଏବଂ 3 ଥର PNC ଚେକଅପ୍ କରାଇବା ଦରକାର।
2: ଆଚ୍ଛା, ଯୋଉ ANC କହୁଛନ୍ତି କଣ ଦିଦି?
3: ANC ମାନେ ହଉଛି ଆଣ୍ଟିନାଟାଲ କେୟାର, ଯାହାକୁ କି ଓଡ଼ିଆରେ ପ୍ରସବ ପୂର୍ବ ଯତ୍ନ ବୋଲି କୁହାଯାଏ।
2: JYC ଯୋଜନା କହୁଛନ୍ତି ସେଟା କଣ ଦିଦି?
3: ଆଜ୍ଞା, ସେ ଯୋଉ JSY ଯୋଜନା ରହିଛି ସେଇଟା ହଉଛି ଜନନୀ ସୁରକ୍ଷା ଯୋଜନା,

0: କୌଣସି ମା ଯଦି ହସ୍ପିଟାଲ ରେ ପ୍ରସବ କରୁଛି ତାହେଲେ ସେଇ ମାଙ୍କୁ 1400 ଟଙ୍କା ମିଳେ।
1: ବହୁତ ବଢିଆ ଦିଦି। ଆଚ୍ଛା ତାହେଲେ ସେ ଯୋଉ ଏସବିଏନସି ଯୋଉ କହୁଛନ୍ତି ସେଇଟା କଣ?
0: ସିଏନସି ମାନେ ହଉଛି ହୋମ ବେସ୍ଡ ନ୍ୟୁବର୍ନ କେୟାର, ଯୋଉଟା କି ହଉଛି 6 ସପ୍ତାହରେ 6 ଥର କରାଯାଏ।
1: ଦିଦି ସମସ୍ତ ଶିଶୁ ତ ନର୍ମାଲ ଜନ୍ମ ହେଇନଥାଉଛନ୍ତି, କିଛି କମ ଓଜନର ଶିଶୁ ମଧ୍ୟ ଜନ୍ମ ହେଇଥାନ୍ତି, ସେମାନଙ୍କୁ କେମିତି କଣ କେୟାର କରିବା?
0: ହଁ, ଯଦି କୌଣସି ଶିଶୁଟି କମ ଓଜନର ଜନ୍ମ ନିଏ ତାହେଲେ ଆମେ ତାକୁ ବାରମ୍ବାର ମା କ୍ଷୀର ଦବା, ତାକୁ କେଏମସି କରିବା ଏବଂ ଗରମ ରଖିବା। ତାକୁ ମା ର ଉପରେ ରଖିଲେ ସେ ପିଲାଟି ଗରମ ହୁଏ, ଯାହାଦ୍ୱାରା କି ତାର ଓଜନରେ କିଛି ବୃଦ୍ଧି ହୁଏ, ଏହିପରି ଭାବରେ ତାର ଯତ୍ନ।
1: ଆଚ୍ଛା ଆମର ଯୋଉ ଅଛି 108 ସେବା, ସେଇଟା କେତେବେଳେ କଣ ଦରକାର ପଡିବ, କେତେବେଳେ ଡାକିବା?
0: ହଁ, ଯଦି ଶ୍ୱାସ ନ ନେଲା, ଯଦି ସେ ଟାଣ ହେଲା, ଶରୀର ତାର ଯଦି ନୀଳ ହେଲା, ତେବେ ଆମେ ସାଙ୍ଗେ ସାଙ୍ଗେ 108 ଡାକି ନେବା ଉଚିତ।
1: ଦିଦି ଗାଧେଇବା କେତେବେଳେ ଜନ୍ମ ହେବା ପରେ କେତେ ଘଣ୍ଟା ଭିତରେ ଗାଧେଇବା ନା କେତେ ଦିନ ପରେ ଗାଧେଇବା?
0: ହଁ, ଗୋଟେ ଶିଶୁଟି ଜନ୍ମ ହେଲା ପରେ ତାକୁ ଆମେ 24 ଘଣ୍ଟା ପରେ ଗାଧେଇବା।
1: ଦିନକୁ କେତେ ଥର ସଫିସିଏଣ୍ଟ କ୍ଷୀର ଦିଆଯିବ?
0: ହଁ, ଗୋଟେ ଯଦି ଆମେ ନର୍ମାଲି କହିବା, ନର୍ମାଲି ଗୋଟେ ଶିଶୁକୁ ଆମେ 8ରୁ 12 ଥର ଆମେ ତାକୁ କ୍ଷୀର ଦେଇପାରିବା। ସମସ୍ତଙ୍କର ତ ଖାଇବାର ପରିମାଣ ସମାନ ନଥାଏ, କେତେ ଜଣଙ୍କୁ ବି ସେତିକି ଅଣ୍ଟି ନଥାଏ, ତେବେ ଶିଶୁଟି ଯେତେବେଳେ କାନ୍ଦୁଛି ଆମେ ସେତେବେଳେ ତାକୁ କ୍ଷୀର ଦେଇପାରିବା।
1: ଦିଦି କ୍ଷୀର ସହିତ ଆଉ କଣ ପିଇ ପାରିବା କି ନବଜାତ ଶିଶୁକୁ?
0: ନାଇଁ, ନବଜାତ ଶିଶୁକୁ ତ 6 ମାସ ପର୍ଯ୍ୟନ୍ତ ଆମେ ତ କିଛି ଦେଇପାରିବାନି, 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ତାକୁ ଦେଇପାରିବା।
1: ଦିଦି ଶୋଇବାର କିଛି ପ୍ରୋସେସ ଅଛି କି, ପିଲାଟି କେମିତି ଶୋଇପାରିବ ବା କେମିତି ଶୋଇଲେ ସେ କମ୍ଫର୍ଟ ରହିବ ବା ସୁରକ୍ଷିତ ରହିବ?
0: ହଁ, ଶିଶୁକୁ ଆମେ ସବୁବେଳେ ତାର ପିଠିକୁ ଉପର କରିକି, ମାନେ ଆମେ ଯୋଉ କହୁଛୁ ତାକୁ ପେଟେଇକି ଶୁଆଇ।
1: ଆଚ୍ଛା ଘରେ ପ୍ରସବଟା କେତେ ଅସୁରକ୍ଷିତ ଦିଦି, ଘରେ ପ୍ରସବ କରାଇବା ଠିକ କି?
0: ଆମେ ପ୍ରସବ କରାଇବା, ତେବେ ଯଦି ମା ର କିଛି ଅସୁବିଧା ହେଲା କି କଣ, ତ ଆମେ ତାର କିଛି ଚିକିତ୍ସା ସଙ୍ଗେ ସଙ୍ଗେ କରାଇ ପାରିବାନି। ତେଣୁ ଆମେ ଯଦି ହସ୍ପିଟାଲ ରେ କରାଇବା ତାହେଲେ ଆମ ପାଇଁ କିଛି ଲାଭ ରହିବ, ପାଖରେ ଡକ୍ଟର ଥିବେ ତ ସେମାନେ ଚିକିତ୍ସା କରିକି ସଙ୍ଗେ ସଙ୍ଗେ ଭଲ ହେଇପାରିବ।
1: ବହୁତ ବଢିଆ ଦିଦି, ବହୁତ ଗୁଡିଏ ବିଷୟ ବିଷୟରେ ଆଲୋଚନା କଲେ ଆମେ, ଯୋଉଟା କି ଆମ ଶ୍ରୋତା ଭଉଣୀ ମାନେ ମଧ୍ୟ ଉପକୃତ ହେଇପାରିବେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମକୁ ବହୁ ମୂଲ୍ୟ ସମୟ ଦେଇଥିବାରୁ।
0: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆପଣଙ୍କ କାର୍ଯ୍ୟକ୍ରମରେ ମୋତେ ଯୋଗଦାନ ଦେବାର ସୁଯୋଗ ଦେଇଥିବାରୁ।
2: ଶୁଣିଲେ ତ ଶ୍ରୋତା ଭଉଣୀ, ଆଶା କରୁଛୁ ଆଜିର ସାକ୍ଷାତକାରଟି ନିଶ୍ଚିତ ଆପଣମାନଙ୍କ ଜୀବନରେ ଉପଯୋଗ ହେଇପାରିବ।

0: ଆଗାମୀକାଲିର ଆକର୍ଷଣରେ ରହିଛି ଆମ ଅଞ୍ଚଳର ନାରୀ ପ୍ରତିଭା। ଏ ସମ୍ପର୍କରେ ସାକ୍ଷାତକାରଟି
1: ଟିପ୍ସରେ ରହିଛି ନାରୀ ସଶକ୍ତିକରଣରେ ଏସ୍ଏଚ୍ଜିର ଭୂମିକା। ତେବେ ଆଜି ପାଇଁ କାର୍ଯ୍ୟକ୍ରମରେ ଏତିକି। ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଏସ୍ଏମ୍ଏସ୍ ପଠାଇବା ନମ୍ବର ହେଉଛି
0: 9438268568। ପୁଣି ଥରେ କହି ରଖୁଛୁ 9438268568। ରହୁଛୁ ଶ୍ରୋତା ଭଉଣୀ, ନମସ୍କାର।

0: ଶୁଣିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଟା ମୋ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଜୁଲାଇ ମାସର 12 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 12 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଫୋନ୍ ନମ୍ଘର ହେଲା 0685423069। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତ୍ତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6 ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର

ପୋସ୍ତ, ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍କୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ଧରି କତ୍ତରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟ୍ୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତାରର ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ ଯିଏ କତ୍ତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତାରର ଅମୀର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତ୍ତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଇରାନ୍ର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ୍ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ୍ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ୍ ଦାବି କରିଛି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ

0: ସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇଯାଇଥିବା ବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ୱେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ବର ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡାର ଗ୍ରାଭିଏଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନିଷ୍ଟି ସ୍କିମ୍ 2026। କତ୍ତରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon, Jannik Sinner to lock horns with Alexander Zverev for men's singles title this evening. And in FIFA World Cup, England and Argentina enter semi-finals. India has condemned the attack on the commercial vessel GFS Galaxy off the coast of Oman today. The External Affairs Ministry informed in a statement that of the 11 Indian nationals on board, 10 have been rescued so far, while one Indian national is reportedly missing. It said, the Indian Embassy in Oman is closely monitoring the situation and proactively coordinating with the Omani authorities in the ongoing search and rescue operation. India has thanked the Omani authorities for their support. New Delhi has expressed concern over the continuing incidents of attacks on commercial shipping in the region. It reiterated the call for immediate de-escalation of tensions and the conclusion of ongoing negotiations for a diplomatic solution so that peace and stability can return to the region. The External Affairs Ministry said the targeting of commercial shipping and civilian infrastructure in the region must end, and free and unimpeded navigation and commerce through the international waterways in the region in keeping with international law must be restored at the earliest.

ଶୁଣୁଥିଲେ ସିଲସିଲା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର, କିଶୋର କୁମାର ଏବଂ ସାଥୀ। ହସନ କମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶିଭରି। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ତିସ୍ରି ମଞ୍ଜିଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଆର୍ଡି ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଆକାଶବାଣୀ ଜୟପୁର। ସମୟ ଦିନ 2:30 ହେବାକୁ ଯାଉଛି। ଶୁଣନ୍ତୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
0: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ଦିନ ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ଟଙ୍କା ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆହେଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍କୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍କୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973ରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିଭିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକୋଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ଯୁବବାଣୀ, ଏଥିରେ ରହିଛି ବାଟେଘାଟେ ଏବଂ ଶ୍ରୋତାଙ୍କ ମେସେଜ୍ର ଉତ୍ତର ଏବଂ ଜାଣିବା କଥା। ଚୈତିଜନ କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ ଅପରାହ୍ନ 5:30, ଏଥିରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୋଇଲେ କାଇଟା ସମ୍ପର୍କରେ କହିବେ ଡକ୍ଟର ଲତିକା ମିଶ୍ର। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20, ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30, ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସାକ୍ଷାତକାର ଶୁଣିବେ ରାତି 8:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି 8:15, ରାତି 8:30 ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ରହିଛି ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖଞ୍ଜଣୀ ଭଜନ, ଧୁଡ଼କି ଗୀତ ଏବଂ କେନ୍ଦ୍ରା ଗୀତ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10:30, ଏଥିରେ ଖ୍ୟାଲ ପରିବେଷଣ କରିବେ ଧନ୍ଦୁତାଇ କୁଲକର୍ଣ୍ଣୀ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:47:50। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିବେ ଅପରାହ୍ନ 5:00, ସେତେବେଳେ ଯାଇ ଆମର ଏଫ୍ଏମ୍ର 103.6 MHz ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।
2: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन। कार्यक्रम है सदाबहार नगमे। आइए सुनते हैं कार्यक्रम सदाबहार नगमे में मिस्टर एंड मिसेस 55 फिल्म से गीता दत्त मोहम्मद रफी की आवाजों में मजरूह सुल्तानपुरी के बोल और ओपी नैयर के संगीत के साथ।

0: କଳା ମେଘର ଚାଦର ତଳେ ଧରା ହସେ ନୂଆ ସ୍ୱପ୍ନ ନେ, ଟୁପୁରୁ ଟାପୁରୁ ବର୍ଷା ବୁନ୍ଦା ମନକୁ ଛୁଏଁ ସ୍ନେହର ଆନନ୍ଦ ଦେ।
1: ସବୁଜ କ୍ଷେତ ଗାଏ ଗୀତ, ଚାଷୀ ମୁହଁରେ ଫୁଟେ ହସ, ବର୍ଷା ଆସି ଜୀବନ ପଥେ ଭରିଦିଏ ନୂଆ ଖୁସି ଓ ବିଶ୍ୱାସ।
0: ତେବେ ସାଥୀ, ବର୍ଷା ଋତୁର ଏହି ବର୍ଷା ଭିଜା ସନ୍ଧ୍ୟାରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଆଜିର ସୁରଭି କାର୍ଯ୍ୟକ୍ରମକୁ। ଆଜିର ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅସ୍ମିତା ଷଡ଼ଙ୍ଗୀ
1: ଆଉ ମୁଁ ମେହେକ ମିଶ୍ର।
2: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଚାଲନ୍ତୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।
1: ପତ୍ର ଝଡ଼ିଗଲେ ବୃକ୍ଷ କାନ୍ଦେନି, କାରଣ ସେ ଜାଣେ ବସନ୍ତ ପୁଣି ଫେରିବ। ମଣିଷ ମଧ୍ୟ ସେମିତି ହେବା ଦରକାର। କିଛି ଲୋକ ଛାଡ଼ିଯିବେ, କିଛି ସ୍ୱପ୍ନ ଅଧାରେ ରହିଯିବ, ତଥାପି ଆଶାର ମୂଳକୁ କେବେ ଶୁଖିବାକୁ ଦିଅନି, କାରଣ ଅନ୍ଧାର ରାତି ପରେ ହିଁ ସୂର୍ଯ୍ୟ ଉଦୟ ହୋଇଥାଏ।
0: ତେବେ ସାଥୀ, ଶୁଣିଲେ ତ ବିଚାର, ତେବେ ଚାଲନ୍ତୁ ଶୁଣିନେବା ଆଜି ଦିନର ବିଶେଷତ୍ୱ ବିଷୟରେ। ସାଥୀ, ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ହୋପ୍। ଆଶା ଏକ ଛୋଟ ଶବ୍ଦ, କିନ୍ତୁ ଏହାର ଶକ୍ତି ଅସୀମ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ଆମକୁ ଆଗକୁ ବଢ଼ିବାର ସାହସ ଦେଇଥାଏ ଆଶା। ପ୍ରତିବର୍ଷ ଜୁଲାଇ ମାସ 12 ଦିନ ଆନ୍ତର୍ଜାତୀୟ ଆଶା ଦିବସ ପାଳନ କରାଯାଏ। ଜାତିସଂଘ ଏହି ଦିବସ ପାଳନ କରିବାର ଆହ୍ୱାନ ଦେଇଛି, ଯାହାଦ୍ୱାରା ସାରା ବିଶ୍ୱରେ ଶାନ୍ତି, ଏକତା, ସହଯୋଗ ଏବଂ ମାନବିକତାର ବାର୍ତ୍ତା ପହଞ୍ଚିପାରିବ। ଆଶା କେବଳ ସ୍ୱପ୍ନ ଦେଖିବାର ନାମ ନୁହେଁ, ଆଶା ହେଉଛି ସେହି ଶକ୍ତି ଯାହା ଆମକୁ ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ଏବଂ ବିଫଳତା ପରେ ପୁଣି ଥରେ ଠିଆ ଉଠିବାକୁ, ତା ସହିତ ନିଜ ଲକ୍ଷ୍ୟ ଆଡ଼କୁ ଆଗେଇ ଯିବାକୁ ପ୍ରେରଣା ଦେଇଥାଏ।
2: ଜାଣିଛ ମେହେକ, ଆଜିକାଲିର ସମୟରେ ଯେତେ ପାଠ ପଢ଼ିଦିଅ କିଛି ମଧ୍ୟ ଲାଭ ନାହିଁ, ଚାକିରି ହିଁ ମିଳୁନାହିଁ, କ'ଣ ଯେ ମୁଁ କରିବି, ମୋତେ ବହୁତ ଟେନସନ୍ ହେଉଛି।
1: ହଁ, ଠିକ୍ କହିଲ। ତେବେ ଚାକିରି ବ୍ୟତୀତ ଆମେ ଅନ୍ୟ କିଛି କରି ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇପାରିବା, ଯେପରିକି ବ୍ୟବସାୟ।
0: ତେବେ ସାଥୀ, ଚାଲନ୍ତୁ ଶୁଣିନେବା ସେମିତି ଜଣେ ବ୍ୟକ୍ତିତ୍ୱଙ୍କ ବିଷୟରେ ଏବଂ ଜାଣିବା ତାଙ୍କର ବ୍ୟବସାୟ ଜୀବନ ବିଷୟରେ।
3: ନମସ୍କାର ଭାଇ, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମର ସୁରଭି ଅଗଣାକୁ ସ୍ୱାଗତ ଜଣାଉଛୁ।
4: ନମସ୍କାର ଭଉଣୀ,
3: ଆପଣ ନିଜର ପରିଚୟ ଆମ ଶ୍ରୋତାବନ୍ଧୁ ମାନଙ୍କୁ ଦେଇ ଦିଅନ୍ତୁ।
4: ମୋର ନାଁ ହଉଛି ରବି ନାରାୟଣ ପଣ୍ଡା, ମୁଁ ବୈପାଡ ବ୍ଲକ ତରଡ଼ା ଗ୍ରାମରେ ରୁହେ।
3: କଣ କରନ୍ତି ଭାଇ ଆପଣ?
4: ମୁଁ ଗ୍ରୋସରୀ ସପ୍ କରୁଛି ଭଉଣୀ ଗୋଟେ।
3: ଆଚ୍ଛା, ଏଇ ଗ୍ରୋସରୀ ସପ୍ କରିବା ପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲା ନା ନିଜେ କରିଥିଲେ?
4: ମୁଁ ଯେତେବେଳେ ପଢା ଷ୍ଟାର୍ଟ କରିଥିଲି, ସେତେବେଳେ କି ଜାଣିଲି ଟିକେ ବୁଦ୍ଧି ଜାଣିବାର ହେଲି, ସେ ଟାଇମରେ ହିଁ ମୁଁ ଭାବିଥିଲି କି ନାଇଁ ମୁଁ ବଡ଼ ବିଜନେସମ୍ୟାନ୍ ହେବି, ଗୋଟେ ବଡ଼ ବିଜନେସମ୍ୟାନ୍ ହେଇକିରି ବେପାର କରିବି, ଏ ଟାଇପର ଭାବିଥିଲି ମ୍ୟାଡମ୍।
3: ବହୁତ ବଢିଆ ଭାଇ, କେତେ ବର୍ଷ ହେଲାଣି ଏଇ ଗ୍ରୋସରୀ ସପ୍ କରିଛନ୍ତି?
4: 3 ପୁରା ହେଲା।
3: ଆଚ୍ଛା, ତାହେଲେ ଗ୍ରୋସରୀ ସପ୍ ରେ କଣ ସବୁ ରଖୁଛନ୍ତି ଆପଣ?
4: ଗ୍ରୋସରୀ ସପ୍ ରେ ଏମିତି ରାସନ ଆଇଟମ ଜିନିଷ ଯାହା ରଖୁଛୁ, ଯେମିତିକି ଡାଲି, ଚାଉଳ, ଅଟା, ବେସନ, ତେଲ, ତାପରେ ସୁଜି, ଚାଉମିନ, ଏମିତି ରାସନ ଆଇଟମ ଜିନିଷ ଯାହା ରଖୁଛୁ ଆଉ।
3: ହଁ ଭାଇ, ତାହେଲେ ଆପଣ ଯେତେବେଳେ ବ୍ୟବସାୟ ଆରମ୍ଭ କରିଥିଲେ, ଗୋଟେ ଗ୍ରୋସରୀ ସପ୍ ଓପନ କରିଥିଲେ, ସେତେବେଳେ ଆପଣଙ୍କୁ କଣ ସବୁ ସମସ୍ୟା ଦେଖା ଦେଇଥିଲା?
4: ଦେଖନ୍ତୁ, ମୋ ପାଖରେ ତ ପଇସା ନଥିଲା, ଗ୍ରୋସରୀ ସପ୍ ଆରମ୍ଭ କରିବା ପୂର୍ବରୁ ପଇସା ଟୋଟାଲ ହିଁ ନଥିଲା ମୋ ପାଖରେ। ମୁଁ ଜଣଙ୍କଠୁ ଧାର ଆଣିକିରି ଇଣ୍ଟରେଷ୍ଟ ପଇସା ଭରିବି ବୋଲି କହିକିରି ଧୀରେ ଧୀରେ କିସ୍ତି କରି

0: କରି କରି କରି ଦେବି ବୋଲି ମୁଁ ତାଙ୍କୁ ଧାର ଆଣିଥିଲି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ। ତାପରେ ବ୍ୟବସାୟ ଆରମ୍ଭ କଲି, ନୂଆରେ ତ ସମସ୍ୟା ପଡିଥିଲା ନା, ବେପାର ସାଙ୍ଗେ ସାଙ୍ଗେ ବଢିବ ନାହିଁ, ଲୋକମାନେ ଜାଣିନଥିଲେ ଏଠି ଦୋକାନ ଅଛି କି ଭଲ ପ୍ରଡକ୍ଟ ମାନେ ରଖୁଛି ବୋଲି ଜାଣିନଥିଲେ। ସେଥିପାଇଁ ଧୀରେ ଧୀରେ ଧୀରେ ଚାଲିଲା ବେପାରଟା, ଗ୍ରୋଥ ହେଇଗଲା, ଗଲାକୁ ମୁଁ ଯାହାଠୁ ଧାର ଆଣିଥିଲି ଧୀରେ ଧୀରେ ତାକୁ ଦେଇଦେଲି, ବ୍ୟବସାୟ ଭଲ ଚାଲିଛି।
1: ଗ୍ରାହକ ମାନଙ୍କ ସହିତ ଆପଣ ସମ୍ପର୍କ କିପରି ରଖୁଛନ୍ତି ଭାଇ?
0: ବହୁତ ଭଲ ରଖୁଛି, ଗ୍ରାହକ ମାନେ ହଉଛନ୍ତି ଆମ ପାଇଁ ଭଗବାନ। ଗ୍ରାହକଙ୍କୁ ଯଦି ଆମେ ଭଲ ଭାବରେ ବ୍ୟବହାର କରିବା, ଭଲ ପ୍ରଡକ୍ଟ ମାନେ ଦେବା, ଭଲ ଠିକ ଠାକ ରେ କଥା ହେବା ବୋଲେ ସେମାନେ ଗୋଟେ ଖୁସିରେ ନାହିଁ ସେ ଦୋକାନ ବାଲା ଭଲଟା ବୋଲି ସେମାନେ ଆମ ପାଖକୁ ଆସିବେ, ସେମାନେ ଆମ ପାଇଁ ବୋଲେ ଭଗବାନ ପାଖକୁ।
1: ଠିକ କହିଲ ଭାଇ। ହେଲେ ଆପଣଙ୍କ ବ୍ୟବସାୟ ଏବେ କେମିତି ଚାଲିଛି, ଆଉ ପର୍ବପର୍ବାଣି ସମୟରେ କେମିତି ଚାଲିଥାଉଛି ବ୍ୟବସାୟଟା?
0: ପର୍ବପର୍ବାଣି ଟାଇମରେ ତ ବହୁତ ଭଲ ଚାଲିଥାଉଛି, ଏବେ ଆମର ପର୍ବ ଗାଁ ଗହଳିରେ ଦିଆଲି ପର୍ବ ଅଛି, ପୁଷ୍ପୂନି ଅଛି, ଦଶହରା ଅଛି, ଦିୱାଲି ଅଛି, ଚୈତ ପର୍ବ ଅଛି, ଏମିତି ପର୍ବପର୍ବାଣି ମାନେ ହେଲେ ଭଲ ବେପାର ହେଇଥାଉଛି, ମାନେ ଅଧିକାରୁ ଅଧିକା ହିଁ ବେପାର ହେଇଥାଉଛି।
1: ଆଉ ବାକି ଦିନ କେମିତି ବେପାର ହଉଛି ସବୁଦିନ ଯେମିତି?
0: ସବୁଦିନ ଏମିତି ପ୍ରାୟ ହେଇଥାଉଛି, ଧୀରେ ଧୀରେ ଧୀରେ କୋଉଦିନ ତ ଭଲ ବେପାର ହେଇଥାଉଛି, କୋଉଦିନ ଟିକେ କମ୍ ବେପାର ହେଇଯାଇଥାଉଛି।
1: ହେଲେ ଭାଇ, ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିବା ଦ୍ୱାରା ଅଧିକ ସୁବିଧା ମିଳୁଛି ନା କ୍ୟାସ୍ ପେମେଣ୍ଟ କରିବା ଦ୍ୱାରା ଅଧିକ ସୁବିଧା ମିଳୁଛି?
0: ଗାଁ ଗହଳିରେ ତ ଏତେ ଅନଲାଇନ୍ ମାନେ ହଉନାହିଁ, କିଛି ଲୋକ ଅଛନ୍ତି କିଛି ଅନଲାଇନ୍ ବ୍ୟବହାର କରୁନାହାନ୍ତି, ଜାଣୁନାହାନ୍ତି, ସ୍ମାର୍ଟଫୋନ ନାହିଁ ଗାଁ ଗହଳି ମାନଙ୍କୁ, କ୍ୟାସ୍ ପେମେଣ୍ଟ ହିଁ ସୁବିଧା ପତ୍ର ହଉଛି ମ୍ୟାଡମ୍।
1: ହେଲେ ଭାଇ, ଆପଣ ଆଗକୁ ବିଜନେସ୍ ବଢେଇବାକୁ ଚାହୁଁଛନ୍ତି ନା ନାହିଁ?
0: ବିଜନେସ୍ ତ ବଢେଇବାକୁ ଚାହିଁ ହେବ, ଯିଏ ବି ବିଜନେସ୍ ବଢେଇବା ପାଇଁ ଚାହିଁବେ ମ୍ୟାଡମ୍, ବିଜନେସ୍ ଟା ଯେମିତି ଧୀରେ ଧୀରେ ଧୀରେ ଆମ ଗ୍ରାହକ ମାନଙ୍କ ସହିତ ଲୋକମାନଙ୍କ ସହିତ ଯଦି ଭଲ ବ୍ୟବହାର କରିବା, ବିଜନେସ୍ ବଢି ବଢି ବଢି ଯିବ, ବଢେଇବାକୁ ଚାହୁଁଛି ମୁଁ। ଗ୍ରୋସରୀ ସପ୍ ସହିତ ଆହୁରି ଅନ୍ୟ ବିଜନେସ୍ ବି ଷ୍ଟାର୍ଟ କରିବାକୁ ମୁଁ ଚାହୁଁଛି।
1: ଆଜିର ଯୁବପିଢି ଯଦି ବ୍ୟବସାୟ କରିବାକୁ ଚାହିଁବେ ତାହେଲେ ଆପଣ କଣ ପରାମର୍ଶ ଦେବେ?
0: ପରାମର୍ଶ ଦେବି, ଯିଏ ବ୍ୟବସାୟ କରିବ ତାକୁ ମୁଁ କହିବି କି ଦେଖେ ଭାଇ, ବ୍ୟବସାୟ କରିବୁ ବୋଲେ କରେ, ବାକି ଧୈର୍ଯ୍ୟ ଦରକାର, ବ୍ୟବସାୟ ସକ୍ସେସଫୁଲ ହେବା ପାଇଁ ବହୁତ ଧୈର୍ଯ୍ୟ ଦରକାର। ଏମିତି ନାହିଁ ଯେ ଆଜି ତୁ ବ୍ୟବସାୟ ଷ୍ଟାର୍ଟ କରିଦେଲୁ କାଲିକି ଭଲ ପଡିଯିବୁ, ଲସ୍ ବି ହବ ଲାଭ ବି ହବ। ବାକି ତାକୁ କହିବି କି ବିଜନେସ୍ କରିବୁ ବୋଲେ କରେ, ଟିକେ ଧୀରେ ଧୀରେ ଧୀରେ ଧୀରେ ଗ୍ରୋଥ ହବ, ଧୈର୍ଯ୍ୟ ରଖେ, ବ୍ୟବସାୟ ସକ୍ସେସଫୁଲ ହବ ବୋଲେ।
1: ବହୁତ ବଢିଆ ଭାଇ, ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହ କଥା ହୋଇ। ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ।
0: ଧନ୍ୟବାଦ
2: ସାଥୀ। ଶୁଣିଲେ ତ ସାକ୍ଷାତକାର, ସାକ୍ଷାତକାରଟିରେ ରବିନାରାୟଣ ପଣ୍ଡା ଭାଇ ନିଜର ବ୍ୟବସାୟିକ ଜୀବନ ବିଷୟରେ ଅନେକ କିଛି କହିଛନ୍ତି, ଆଶା କରୁଛୁ ତାହା ଶୁଣି ଆପଣମାନଙ୍କୁ ଭଲ ଲାଗିଥିବ। ବର୍ତ୍ତମାନ ସମୟ ଆସିଯାଇଛି ସାଥୀ ଆପଣମାନେ ପଠେଇଥିବା ସୁନ୍ଦର ସୁନ୍ଦର SMS ଗୁଡ଼ିକୁ ପଢିବାର। ତେବେ ଚାଲନ୍ତୁ ସାଥୀ ଶୁଣିବା ପ୍ରଥମ ମେସେଜଟି କିଏ ଏବଂ କେଉଁଠୁ କରିଛନ୍ତି। ପ୍ରଥମ ମେସେଜଟି କରିଛନ୍ତି ଶାସ୍ତ୍ରୀନଗର ଠାରୁ ନୀଲୁ ଦାସ ଭାଇ। 5 July 2026 ଯୋବାଣୀ ସୁରଭି ସନ୍ଧ୍ୟାକୁ ବହୁ ସୁନ୍ଦର କବିତାଟିରୁ ଆରମ୍ଭ କରିଥିଲେ ଶ୍ରିୟା ଭଉଣୀ ଓ ସଲିମ ଭାଇ। ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତକାର ଶୁଣିଲି, ବହୁତ ଭଲ ଲାଗିଲା। ହସପସରା ସବୁଠୁ ବେଶୀ ଭଲ ଲାଗିଲା, ବହୁତ ଭଲ ଲାଗିଲା ସୁରଭି କାର୍ଯ୍ୟକ୍ରମ। ଏହାପରେ ସାଥୀ ସେ ଲେଖିଛନ୍ତି 7 July 2026 ଏକ ସୁନ୍ଦର ଚିନ୍ତାଧାରାରୁ ଯୁବବାଣୀ ସନ୍ଧାନ ସନ୍ଧ୍ୟାକୁ ଉପସ୍ଥାପନା କରିଥିଲେ ଶ୍ରୁତି ଓ ସ୍ମୃତିମୟୀ ଭଉଣୀ। ସନ୍ଧାନ ସନ୍ଧ୍ୟାରେ ଯାହା ବି ପ୍ରଚାର ହେଲା ଠିକ୍ଠାକ୍ ଥିଲା, ଆଲୋଚନାଟିଏ ବହୁତ ହି ଭଲ ଥିଲା, କାରଣ ଆମେ ଏଲିନୋ କ'ଣ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ଏହା ଉପରେ ଆମେ ଟିକିନିକି ଜାଣିପାରିଲେ ଆଲୋଚନା ଶୁଣିବା ଦ୍ୱାରା। ବହୁତ ସୁନ୍ଦର ଭାବେ ଆଲୋଚନାଟି କରିଥିଲେ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଯୁକ୍ତ 3 ପଢୁଥିବା ଛାତ୍ରୀ ଭଉଣୀ। ବହୁତ ଭଲ ଲାଗିଲା ସନ୍ଧାନ କାର୍ଯ୍ୟକ୍ରମ।
3: ସେ ପୁଣି ଥରେ ଲେଖିଛନ୍ତି 9 July 2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ବହୁ ସୁନ୍ଦର ଚିନ୍ତାଧାରାରୁ କାର୍ଯ୍ୟକ୍ରମ ସ୍ପନ୍ଦନକୁ ଆରମ୍ଭ କରିଥିଲେ ପ୍ରିୟଙ୍କା ଭଉଣୀ ଓ ପୁଷ୍ପାଞ୍ଜଳି ଭଉଣୀ। ବହୁତ ଭଲ ଲାଗିଲା ସ୍ପନ୍ଦନ କାର୍ଯ୍ୟକ୍ରମ। ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ ଏକ ସୁନ୍ଦର ବିଷୟ। ଯାହା ବି ଆମେମାନେ ବ୍ୟବହାର କରୁଛେ ଆମ ସୀମା ଭିତରେ କରିବା ଭଲ। ଘଣ୍ଟା ଘଣ୍ଟା ଧରିକି ମୋବାଇଲ ଭିତରେ ପଶି ରହିବା, ଖାଇବା ବେଳେ ଶୋଇବା ବେଳେ ଟିକେ ସମୟ ପାଇଲେ ଖାଲି ମୋବାଇଲ ଭିତରେ। ଆଜିର ଯୁବପିଢ଼ି ହୁଅନ୍ତୁ କି ବୃଦ୍ଧ ବ୍ୟକ୍ତି ହୁଅନ୍ତୁ, ଆଜିକାଲି ତ ବାପା ମା ମାନେ ଛୋଟ ଶିଶୁମାନଙ୍କ ହାତରେ ମୋବାଇଲ ଫୋନ ଦେଇକି ନିଜ ନିଜର କାମଧନ୍ଦାରେ ବ୍ୟସ୍ତ ରହୁଛନ୍ତି, ଏଥିପାଇଁ ଆମେ ହିଁ ଦାୟୀ। ଛୋଟ ପିଲାଟିଏ ସେ କଣ ଜାଣେ, ଆମେମାନେ ହିଁ ତାକୁ ଅନ୍ଧାରକୁ ଠେଲି ଦଉଛୁ। ଆମେ ମୋବାଇଲ ବଦଳରେ ତା ହାତରେ କିଛି ଖେଳନା କିମ୍ବା ତାକୁ ସମୟ ଦେବା, ତା ସହ ଖେଳିବା, କିନ୍ତୁ ମୋବାଇଲ ଦେଇ ତାକୁ ବିପଦ ମୁହଁକୁ ଠେଲିବା

0: କ'ଣ ଠିକ୍ କି? ଆଜି ସମସ୍ତ ବାପା ମାଆଙ୍କ ପାଇଁ ମୋର ଏହି ପ୍ରଶ୍ନ ରହିବ। ବହୁତ ସୁନ୍ଦର ପ୍ରତିକ୍ରିୟା ରଖିଥିଲେ ଶ୍ରୋତାମାନେ। କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ଏହାପରେ ସାଥୀ ପରବର୍ତ୍ତୀ ମେସେଜଟି ଆସିଛି କେ ମୋହନ ରାଓ ଆଚାରି ଭାଇ ସୁନାରୀ ଷ୍ଟ୍ରିଟ୍ ଜୟପୁର ଠାରୁ। ସେ ଲେଖିଛନ୍ତି 6 ଜୁଲାଇ 2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ଅସ୍ମିତା ଷଡ଼ଙ୍ଗୀ। ଉଭୟଙ୍କ ଉପସ୍ଥାପନାଟି ବହୁତ ଭଲ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଜଳତାଙ୍କ ରୋଗ ଉପରେ ଶୁଣି ବହୁତ ଭଲ ଲାଗିଲା ଏବଂ ଅସ୍ମିତା ଭଉଣୀ ନେଇ ଆସିଥିବା ସାକ୍ଷାତକାରଟି ମନଛୁଆଁ ହୋଇଥିଲା। ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ଜୀବନୀ ଉପରେ ଆଲୋଚନାଟି ମଧ୍ୟ ବହୁତ ଭଲ ଲାଗିଲା। ଉଭୟଙ୍କ ଉପସ୍ଥାପନା ଶୈଳୀ ଶୁଣିକି ବହୁତ ଭଲ ଲାଗିଲା। ତେଣୁ ବର୍ଷାରାଣୀ ପଟ୍ଟନାୟକ ଏବଂ ଅସ୍ମିତା ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ।
1: ସାଥୀ ଏହାପରେ ସେ ଲେଖିଛନ୍ତି 7 ଜୁଲାଇ 2026 ଆଜିର ଯୁବବାଣୀ ସନ୍ଧାନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସ୍ମୃତି ପାଢ଼ୀ ଏବଂ ସ୍ମୃତିମୟ ପାଣିଗ୍ରାହୀ ଭଉଣୀ। ଉଭୟଙ୍କର ଉପସ୍ଥାପନା ଏବଂ ବିଚାର ଶୁଣି ଭଲ ଲାଗିଲା। ସମ୍ପାଦକୀୟରେ ରହିଥିଲା ଗଛ ଲଗାଅ ଜୀବନ ବଞ୍ଚାଅ, ତାହା ବିଷୟରେ ମଧ୍ୟ ଅନେକ କିଛି କଥା କହିଥିଲେ। ସାକ୍ଷାତକାରଟିରେ ମୋନାଲିସା ଭଉଣୀ ସାମାଜିକ ବନୀକରଣର ଆବଶ୍ୟକତା ବିଷୟରେ ଅନେକ କିଛି କଥା କହିଥିଲେ। ତା ସହିତ ବିଜ୍ଞାନ ବିଚିତ୍ରାରେ ଛାପାଖାନା, ପେନ୍ସିଲିନ୍ ଟୀକା ବା ଭ୍ୟାକ୍ସିନ୍, ଏକ୍ସରେ, ରକେଟ୍ ବିଷୟରେ ଅନେକ କିଛି ଜାଣି ଭଲ ଲାଗିଲା। ଉଭୟଙ୍କର ଉପସ୍ଥାପନା ପାଇଁ ଦୁହିଙ୍କୁ ଧନ୍ୟବାଦ ଜଣାଇଦେବେ, ନମସ୍କାର।
0: ସେ ପୁଣି ଥରେ ମେସେଜ କରିଛନ୍ତି 8 ଜୁଲାଇ 2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତି ପାଢ଼ୀ ଏବଂ ନରେନ୍ଦ୍ର ଭାଇ। ଆଜିର ସମ୍ଭାର ପ୍ରୋଗ୍ରାମରେ ଗୀତ ସୁରେ ମଧୁଝରେ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା। ଭଲ ଭଲ ଗୀତ ଶୁଣି ମଧ୍ୟ ବହୁତ ଭଲ ଲାଗିଲା। ସ୍ମୃତି ପାଢ଼ୀ ଏବଂ ନରେନ୍ଦ୍ର ଭାଇଙ୍କ ଉପସ୍ଥାପନାଟି ଜବରଦସ୍ତ ହୋଇଥିଲା। ତେଣୁ ସେମାନଙ୍କୁ ମୋର ଧନ୍ୟବାଦ, ନମସ୍କାର।
1: ସାଥୀ ଏହାପରେ ସେ ଲେଖିଛନ୍ତି 10 ଜୁଲାଇ 2026 ସମ୍ପର୍କ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ କେ ସାଇ ସ୍ମୃତି ଆଚାରୀ ଏବଂ ସ୍ମୃତି ପାଢ଼ୀ ଭଉଣୀ। ଉଭୟଙ୍କର ଉପସ୍ଥାପନା ସୁନ୍ଦର ହୋଇଥିଲା। ବର୍ଷା ଉପରେ ଉପସ୍ଥାପନାଟି ଶୁଣି ଭଲ ଲାଗିଲା। ଆଜିର ବିଚାରକୁ ନେଇ ଆସିଥିଲେ ସାଇ ସ୍ମୃତି ଆଚାରୀ। ତାପରେ ଆରମ୍ଭ ହୋଇଥିଲା ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମଟି। ଶ୍ରୋତାମାନଙ୍କର ଅନୁରୋଧରେ ହିନ୍ଦୀ ଓ ଓଡ଼ିଆ ଗୀତ ଶୁଣିକରି ମଧ୍ୟ ଭଲ ଲାଗିଲା। ତେବେ ଉପସ୍ଥାପନାରେ ରହିଥିଲେ ସାଇ ସ୍ମୃତି ଆଚାରୀ ଏବଂ ସ୍ମୃତି ପାଢ଼ୀ। ଉଭୟଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
0: ସେ ପୁଣି ଥରେ ଲେଖିଛନ୍ତି 11 ଜୁଲାଇ 2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତି ପାଢ଼ୀ ଏବଂ ଅଂଶୁଲ ଭାଇ। ଉପସ୍ଥାପନାଟି ଶୁଣିକି ଭଲ ଲାଗିଲା। ତେବେ ସାକ୍ଷାତକାରଟି ନେଇ ଆସିଥିଲେ ଅଂଶୁଲ ଭାଇ, ତାହା ଶୁଣିକି ମଧ୍ୟ ବହୁତ ଭଲ ଲାଗିଲା। ଜନସଂଖ୍ୟା ବୃଦ୍ଧି ଉପରେ ଆଲୋଚନାଟି ଶୁଣିକି ବହୁତ ଭଲ ଲାଗିଥିଲା। ତେବେ ଉଭୟଙ୍କୁ ମୋର ଧନ୍ୟବାଦ ଏବଂ ନମସ୍କାର।
1: ସାଥୀ ପରବର୍ତ୍ତୀ ମେସେଜଟି କରିଛନ୍ତି ଶାଶ୍ୱତ ମହାପାତ୍ର ଭାଇ ଜୟପୁରରୁ। ସେ ଲେଖିଛନ୍ତି 5 ଜୁଲାଇ ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ଶ୍ରିୟା ଅପା ଏବଂ ସଲିମ ଖାନ ଭାଇ। ଦୁହିଙ୍କର ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି, ତାହା ମଧ୍ୟ ଭଲ ଥିଲା। ଉଗ୍ରସନ ଭାଇଙ୍କ ସହ ସାକ୍ଷାତକାର ଶୁଣିଲି, ଭଲ ଲାଗିଲା। SMS, ଇମେଲ, ଭଏସ୍ SMS ଶୁଣିଲି, ତାହା ମଧ୍ୟ ଭଲ ଲାଗିଲା। ଦିଆଯାଇଥିବା ହିନ୍ଦୀ ଗୀତଗୁଡ଼ିକ ମଧ୍ୟ ଭଲ ଲାଗିଲା। ତା ସହିତ ଜାଣିବା କଥା ମଧ୍ୟ ଭଲ ଲାଗିଲା।
0: ସେ ପୁଣି ଥରେ ଲେଖିଛନ୍ତି 8 ଜୁଲାଇ 2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସ୍ମୃତି ଅପା, ନରେନ୍ଦ୍ର ଭାଇ। ଦୁହେଙ୍କର ଉପସ୍ଥାପନା ବହୁତ ଭଲ ଲାଗିଲା। ଆଜିର ବିଚାର ଶୁଣିଲି, ଭଲ ଲାଗିଲା। ଗୀତ ସୁରେ ମଧୁଝରେ ବହୁତ ଭଲ ଲାଗିଥିଲା। ସୁନ୍ଦର ସାକ୍ଷାତକାରଟି ଶୁଣିଲି, ଯାହାର ବିଷୟବସ୍ତୁ ଥିଲା ନୂତନ ଶିକ୍ଷାନୀତି କ'ଣ ଓ କାହିଁକି। ପ୍ରଫେସର ଦାଶରଥୀ ଭୂୟାଙ୍କ ସାକ୍ଷାତକାର ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଭାଇ। ଏହା ଶୁଣି ବହୁତ ଭଲ ଲାଗିଲା। କାର୍ଯ୍ୟକ୍ରମଟି ଅତି ନିଆରା ହୋଇଥିଲା।
1: ସାଥୀ ଏହାପରେ ସେ ଲେଖିଛନ୍ତି 9 ଜୁଲାଇ 2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ ନେଇ ଆସିଥିଲେ ପ୍ରିୟଙ୍କା ଅପା ଏବଂ ପୁଷ୍ପାଞ୍ଜଳି ଅପା। ଦୁହିଙ୍କର ଉପସ୍ଥାପନା ଏବଂ ଆଜିର ବିଚାର ମଧ୍ୟ ଭଲ ଲାଗିଲା। ପ୍ରତିକ୍ରିୟା ଶୁଣିଲି, ମୋବାଇଲ ଫୋନ ଯୁବପିଢ଼ି ପାଇଁ ସହାୟକ ନା ବାଧକ, ତାହା ମଧ୍ୟ ଶୁଣି ଭଲ ଲାଗିଲା। ଅତି ସୁନ୍ଦର ଭାବେ କାର୍ଯ୍ୟକ୍ରମଟି କରିଥିବାରୁ ଦୁହିଙ୍କୁ ଧନ୍ୟବାଦ।
0: ସେ ପୁଣି ଥରେ ଲେଖିଛନ୍ତି 10 ଜୁଲାଇ 2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସ୍ମୃତି ଅପା ଏବଂ କେ ସାଇ ସ୍ମୃତି ଆଚାରୀ ଅପା। ଦୁହିଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲେ ଭଲ ଲାଗିଲା। ସମ୍ପର୍କ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅନୁରୋଧର

0: ଓଡ଼ିଆ ଏବଂ ହିନ୍ଦୀ ଗୀତ ଗୁଡ଼ିକ ଶୁଣିକି ବହୁତ ଭଲ ଲାଗିଲା। ସାଥୀ ପରବର୍ତ୍ତୀ ମେସେଜଟି କରିଛନ୍ତି ପଙ୍କଜ ମିଶ୍ର ଭାଇ ଜୟପୁରରୁ। ସେ ଲେଖିଛନ୍ତି, 10 July 2026 ସମ୍ପର୍କ ଅଗଣାକୁ ନେଇ ଆସିଥିଲେ ସ୍ମୃତି ପାଢୀ ଆଉ ସାଇ ସ୍ମୃତି ମ୍ୟାଡମ୍। ହିନ୍ଦୀ ଗୀତରୁ ଆରମ୍ଭ କଲେ ଆଜିର ବିଚାର ଭଲ ଲାଗିଲା। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ ଶ୍ରୋତାଙ୍କର ଫୋନ କଲ୍ ଯୋଗେ ହିନ୍ଦୀ ଆଉ ଓଡ଼ିଆ ଗୀତ ସବୁ ମନ କିଣି ନେଇଥିଲା। ଉପସ୍ଥାପନା ସରସ, ସୁନ୍ଦର ଆଉ ଉଚ୍ଚକୋଟୀର ହୋଇଥିଲା। ସେଥିପାଇଁ ମ୍ୟାଡମ୍ ଦୁଇ ଜଣଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ। ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ନୀଲୁ ଦାସ ଭାଇ, କେ ମୋହନ ରାଓ ଆଚାରୀ ଭାଇ, ଶାଶ୍ୱତ ମହାପାତ୍ର ଭାଇ ଏବଂ ପଙ୍କଜ ମିଶ୍ର ଭାଇ। ଧନ୍ୟବାଦ ନୀଲୁ ଦାସ ଭାଇ, ଆପଣ ଏତେ ସୁନ୍ଦର ଉପଦେଶ ଦେଇଥିବାରୁ ଆଶା କରୁଛୁ ଆମ ଶ୍ରୋତାବନ୍ଧୁମାନେ ନିଶ୍ଚୟ ଏହାକୁ ମାନିବେ।
0: ଆପଣଙ୍କର ଏହି ସୁନ୍ଦର ସୁନ୍ଦର ମତାମତ ଆମମାନଙ୍କୁ ଆହୁରି ଭଲ ଭାବରେ କାର୍ଯ୍ୟକ୍ରମ କରିବାକୁ ଉତ୍ସାହିତ କରୁଛି। ତେଣୁ ଏହିପରି ପ୍ରତିଦିନ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ଆମକୁ ପଠାଉଥାନ୍ତୁ।
1: ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣି ରଖିବା ଆପଣଙ୍କ ଠାରୁ ଆସିଥିବା ଭଏସ୍ ମେସେଜ।
2: 5 July 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ଆସିଥିଲେ ସଲିମ ଖାନ ଓ ଶ୍ରିୟା ପଟ୍ଟନାୟକ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଶ୍ରୋତାବନ୍ଧୁଙ୍କର ସୁନ୍ଦର ସୁନ୍ଦର ମେସେଜ ଓ ଭଏସ୍ ମେସେଜ ଗୁଡିକ ଶୁଣିଥିଲି, କିଛି ଜାଣିବା କଥା ହସ ପସରା ଶୁଣିଥିଲି ଏବଂ ଏକ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲି। ନିୟମିତ ଶ୍ରୋତା ଉଗ୍ରସନ ପଟେଲ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାରଟି ଆସିଥିଲେ ଶ୍ରିୟା ପଟ୍ଟନାୟକ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବା ତାରି ଜଣାଇଦେବି। ଉଗ୍ରସନ ପାଇଁ ଭବିଷ୍ୟତ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ଉଗ୍ରସନ ପଟେଲ ଭାଇ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଗୁଡିକ ଦେଇଥିଲେ ଏବଂ ସୁନ୍ଦର ଭାବରେ ସାକ୍ଷାତକାର ନେଇଥିଲେ ଶ୍ରିୟା ପଟ୍ଟନାୟକ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବା ତାରି ଜଣାଇଦେବି। ସୁନ୍ଦର ଉପସ୍ଥାପନା ପାଇଁ ଶ୍ରିୟା ପଟ୍ଟନାୟକ ଓ ସଲିମ ଖାଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ନମସ୍କାର। 8 July 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ଆସିଥିଲେ ଶ୍ରୁତି ପାଢୀ ନରେନ୍ଦ୍ର ହରିଜନ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା ଏବଂ ମୋର ପ୍ରିୟ କାର୍ଯ୍ୟକ୍ରମ ଗୀତ ସୁରେ ମଧୁଜରେ ଶୁଣିଥିଲି, ଯେଉଁ ବିଷୟବସ୍ତୁ ପରେ ଆପଣମାନେ ଆଲୋଚନା କରିଥିଲେ ଏବଂ ସୁନ୍ଦର ଗୀତ ଗୁଡିକ ପ୍ରଚାର ପ୍ରସାର କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ନୂତନ ଶିକ୍ଷାନୀତି କ'ଣ ଓ କାହିଁକି। ଏ ସୁନ୍ଦର ବିଷୟବସ୍ତୁ ଦାଶରଥି ସାର୍ ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତକାର ଆସିଥିଲେ ନରେନ୍ଦ୍ର ହରିଜନ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବା ତାରି ଜଣାଇଦେବି। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 9 July 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମଟି ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼ ପ୍ରିୟଙ୍କା ପାତ୍ର। ତା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ପ୍ରତିକ୍ରିୟା ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ମୋବାଇଲ ଯୁଗପିଢ଼ି ପାଇଁ ସହାୟକ ନା ବାଧକ। ଏ ସୁନ୍ଦର ବିଷୟବସ୍ତୁରୁ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ବାର୍ତ୍ତାଟି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛି ଏଥିପାଇଁ ଯେ ମୋବାଇଲ ଯୁଗପିଢ଼ି ପାଇଁ ସହାୟକ ନା ବାଧକ। ଏ ସୁନ୍ଦର ବିଷୟବସ୍ତୁରୁ ଅନେକ କିଛି ପ୍ରତିକ୍ରିୟା ରଖିଥିଲେ, ସେଥିପାଇଁ ହୃଦୟ ସହିତ ଧନ୍ୟବାଦ ଜଣାଉଛି ଏବଂ ଶେଷରେ କିଛି ଜାଣିବା କଥା ଶୁଣିଥିଲି, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। 10 July 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ଆସିଥିଲେ କେ ସାଇଶ୍ରୁତି ଆଚାରୀ ଓ ଶ୍ରୁତି ପାଢୀ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ବାଜିଥିଲା ଓ କମ୍ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାଜିଥିଲା, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଆଜି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର। ଆଜି ପାଇଁ ରହୁଛି, ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆମକୁ ଏପରି ଭଏସ୍ ମେସେଜ କରୁଥାନ୍ତୁ ଏବଂ ଆମ ଉତ୍ସାହ ବଢାଉଥାନ୍ତୁ।
0: ସାଥୀ, ବର୍ତ୍ତମାନ ସମୟ ହୋଇଯାଇଛି ଆପଣ ସମସ୍ତଙ୍କର ପ୍ରିୟ ହସ ପସରାର। ସିନେମା ହଲ୍ର ଦୃଶ୍ୟ। ଜଣେ ବୟୋଜ୍ୟେଷ୍ଠ ମହିଳା ହଲ୍ ଭିତରେ କୋକାକୋଲାର ବଟଲ ଧରି 15 ମିନିଟରେ ଥରେ, କେବେ 20 ମିନିଟରେ ଥରେ ବୋତଲକୁ ମୁହଁରେ ଲଗାଉଥିଲା। ଝିଲ୍ଲି ଏହାକୁ ବାରମ୍ବାର ଦେଖି ଚାଲିଥାଏ। ତେବେ ଚାଲନ୍ତୁ ଜାଣିବା ଏହାପରେ କ'ଣ ହେଲା।
1: ଏହାକୁ ଦେଖି ପାଖରେ ବସିଥିବା ଝିଲ୍ଲି ସ୍ମାର୍ଟ ଦେଖେଇ ହେଇ ବୟୋଜ୍ୟେଷ୍ଠ ମହିଳାଠାରୁ ବୋତଲ ଟାଣି ଆଣିଲା ଏବଂ ଗୋଟେ ନିଶ୍ୱାସରେ ସବୁ ପିଇ ଦେଇ କହିଲା, ଦେଖ ଏମିତି ପିଆଯାଏ କୋଲ୍ଡ ଡ୍ରିଙ୍କ୍ସ। ହେଲେ ସେ ବୟୋଜ୍ୟେଷ୍ଠ ମହିଳାଟି କହିଲେ, ଝିଅ ମୁଁ ତ ଏଥିରେ ପାନ ଛେପ ପକାଉଥିଲି, ଏଥିରେ କୋଲ୍ଡ ଡ୍ରିଙ୍କ୍ସ ନଥିଲା।
0: ଶ୍ରେଣୀଗୃହ ମଧ୍ୟରେ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ମଧ୍ୟରେ ବାର୍ତ୍ତାଳାପ। ସ୍ୱପ୍ନା, ଛିଡ଼ା ହେଲୁ?
3: ହଁ ମ୍ୟାମ୍।
0: ଦେଖୁଛି ତୋର ମନଟା ପାଠରେ ନାହିଁ, ବାହାରେ କୁଆଡ଼େ ଦେଖୁଥିଲୁ? ଆଚ୍ଛା, ଏହି ପ୍ରଶ୍ନଟିର ଉତ୍ତର ଦେଲୁ, ସ୍ୱଚ୍ଛ ପଦାର୍ଥ କ'ଣ?
3: ମ୍ୟାମ୍, ଯାହା ଭିତର ଦେଇ ଆମେ ବାହାରକୁ ଦେଖିପାରିବା।
0: ଆରେ ଉଦାହରଣ ଦେଇକିନା କହ।
3: ମ୍ୟାମ୍, ଝରକା, କାହିଁକିନା ଝରକା ଭିତର ଦେଇକିନା ତ ଆମେ ସବୁକିଛି ଦେଖିପାରିବା। ଆପଣ ପଢ଼ାଉଥିଲେ

0: ଆଉ ମୋ ଝରକା ପଟେ ଦେଖୁଥିଲି।
1: ହେ ତେବେ ସାଥୀ, ହସ ପସରା ପରେ ଆପଣମାନଙ୍କ ପାଇଁ ନେଇ ଆସିଛୁ କିଛି ଜାଣିବା କଥା। ଜାଣିବା କଥାରେ ପ୍ରଥମେ ଶୁଣିବା ବୈଜୟନ୍ତୀ ମାଳାଙ୍କ ବିଷୟରେ।
2: ଭାରତୀୟ ଚଳଚ୍ଚିତ୍ର ଜଗତରେ କିଛି ଏପରି କଳାକାର ଅଛନ୍ତି ଯେଉଁମାନେ ନିଜ ପ୍ରତିଭା, ପରିଶ୍ରମ ଓ ସମର୍ପଣ ବଳରେ ଇତିହାସ ରଚନା କରିଛନ୍ତି। ସେହିଭଳି ଜଣେ ଅସାଧାରଣ କଳାକାର ହେଲେ ବୈଜୟନ୍ତୀ ମାଳା। 1936 ମସିହା ଅଗଷ୍ଟ 13 ତାରିଖରେ ତାମିଲନାଡୁର ଚେନ୍ନାଇରେ

0: ମୁଗ୍ଧ କରିଥିଲା। ପରବର୍ତ୍ତୀ ସମୟରେ ସେ ଦକ୍ଷିଣ ଭାରତୀୟ ସିନେମାରୁ ଅଭିନୟ ଜୀବନ ଆରମ୍ଭ କରି ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ। ନାଗିନ, ଦେବଦାସ, ମଧୁମତି, ସଙ୍ଗମ, ଗାଇଡ୍ ଏବଂ ଜୁଏଲ ଥିପ୍ ପରି ଅନେକ ସଫଳ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମନରେ ଅମର ହୋଇ ରହିଛି। ଚଳଚ୍ଚିତ୍ର ଜଗତରେ ତାଙ୍କ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭାରତନାଟ୍ୟମ୍ ନୃତ୍ୟକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବାରେ ତାଙ୍କର ବହୁତ ବଡ଼ ଅବଦାନ ରହିଛି। ଭାରତ ସରକାରଙ୍କ ତରଫରୁ ସେ ପଦ୍ମଶ୍ରୀ ଏବଂ ପରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
1: ସାଥୀ, ଏହାପରେ ଚାଲନ୍ତୁ ଶୁଣିବା ମଧୁବାଲାଙ୍କ ବିଷୟରେ। ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ମନମୁଗ୍ଧକର ହସ ପାଇଁ ମଧୁବାଲା ଆଜି ମଧ୍ୟ ଭାରତୀୟ ସିନେମା ପ୍ରେମୀଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛନ୍ତି। 1933 ଫେବୃଆରୀ ମାସ 14 ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ମୁମତାଜ ଜାହାନ ବେଗମ ଦେହଲଭି। ଶିଶୁ କଳାକାର ଭାବେ ସେ ସିନେମା ଜଗତରେ ପ୍ରବେଶ କରିଥିଲେ ଏବଂ ମଧୁବାଲା ନାମରେ ସମଗ୍ର ଦେଶରେ ଲୋକପ୍ରିୟତା ପାଇଥିଲେ। 1949 ମହଲ ଚଳଚ୍ଚିତ୍ର ତାଙ୍କୁ ବହୁତ ଲୋକପ୍ରିୟତା କରାଇଥିଲା। ବର୍ଷାତ କି ରାତ, ମିଷ୍ଟର ଆଣ୍ଡ ମିସେସ, ଚଲତି କା ନାମ ଗାଡ଼ି ଏହିଭଳି ବହୁ ଚଳଚ୍ଚିତ୍ରରେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ମନ କିଣି ନେଇଥିଲେ। ମୁଗଲେ ଆଜମ ଚଳଚ୍ଚିତ୍ରର ଅନାରକଲି ଭୂମିକା ତାଙ୍କର ସବୁଠାରୁ ଐତିହାସିକ ଅଭିନୟ ଥିଲା। ଏହା ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ମଧୁବାଲାଙ୍କ ଜୀବନ ଯେତିକି ସଫଳ ଥିଲା ସେତିକି ସଂଘର୍ଷମୟ ମଧ୍ୟ ଥିଲା। ସେ ଦୀର୍ଘ ସମୟ ଧରି ଜନ୍ମଗତ ହୃଦରୋଗରେ ପୀଡ଼ିତ ଥିଲେ ଏବଂ କେବଳ 36 ବୟସରେ 1969 ଫେବୃଆରୀ ମାସ 23 ଇହଧାମ ତ୍ୟାଗ କରିଥିଲେ।

0: ବର୍ତ୍ତମାନ ଶୁଣିବା ସାଥୀ ଦିଲୀପ କୁମାରଙ୍କ ବିଷୟରେ। ଭାରତୀୟ ଚଳଚ୍ଚିତ୍ର ଜଗତରେ ଯଦି ଅଭିନୟର ଶ୍ରେଷ୍ଠତାର କଥା ଉଠେ, ସେଥିରେ ସର୍ବପ୍ରଥମେ ଯେଉଁ କିଛି ନାମ ମନକୁ ଆସେ ସେମାନଙ୍କ ମଧ୍ୟରେ ଦିଲୀପ କୁମାରଙ୍କ ନାମ ଅନ୍ୟତମ। ନିଜର ସ୍ୱାଭାବିକ ଅଭିନୟ, ଗଭୀର ଭାବ ପ୍ରକାଶ ଏବଂ ଅନ୍ୟାନ୍ୟ ସଂଳାପ ଶୈଳୀ ପାଇଁ ସେ ଭାରତୀୟ ସିନେମାରେ ଟ୍ରାଜେଡି କିଙ୍ଗ ଭାବେ ପରିଚିତ। ଦିଲୀପ କୁମାରଙ୍କ ପ୍ରକୃତ ନାମ ଥିଲା ମହମ୍ମଦ ୟୁସୁଫ ଖାନ। ସେ 1922 ଡିସେମ୍ବର 11 ତାରିଖରେ ଜନ୍ମଗ୍ରହଣ କରିଥିଲେ। 1984 ଜାର ଭାଟା ଚଳଚ୍ଚିତ୍ର ମାଧ୍ୟମରେ ସେ ଅଭିନୟ ଜଗତରେ ପଦାର୍ପଣ କରିଥିଲେ। ଏହାପରେ ସେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟ କରିଥିଲେ। ତାଙ୍କର ଅଭିନୟ ଶୈଳୀ ପରବର୍ତ୍ତୀ ପିଢ଼ିରେ ଅନେକ ଅଭିନେତାଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲା। ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କ ପରି ଅନେକ ଅଭିନେତା ତାଙ୍କୁ ଦେଖି ପ୍ରଭାବିତ ହୋଇଛନ୍ତି। ତାଙ୍କର ଅସାଧାରଣ ଅବଦାନ ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। 2021 ଜୁଲାଇ 7 ତାରିଖରେ ତାଙ୍କେ ଇହଦାମ ତ୍ୟାଗ କରିଥିଲେ। ତାଙ୍କ ଅଭିନୟ ଆଜି ମଧ୍ୟ ଭାରତୀୟ ସିନେମାର ଏକ ମାନଦଣ୍ଡ ଭାବେ ବିବେଚିତ ହୋଇଛି।
1: ସାଥୀ, ଏହାପରେ ଚାଲନ୍ତୁ ଶୁଣିବା ଓପି ନୟରଙ୍କ ବିଷୟରେ। ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର ଇତିହାସରେ କେତେକ ସଙ୍ଗୀତକାର ଅଛନ୍ତି ଯେଉଁମାନେ ନିଜର ସ୍ୱତନ୍ତ୍ର ସୁରଶୈଳୀ ପାଇଁ ସବୁଦିନ ପାଇଁ ସ୍ମରଣୀୟ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓମକାର ପ୍ରସାଦ ନୟର, ଯିଏକି ସମସ୍ତଙ୍କ ପାଖରେ ଓପି ନୟର ନାମରେ ପରିଚିତ। 1926 ଜାନୁଆରୀ 16 ତାରିଖରେ ଲାହୋରରେ ଜନ୍ମଗ୍ରହଣ କରିଥିବା ଓପି ନୟର ସଙ୍ଗୀତ ପ୍ରତି ଅସାଧାରଣ ଆକର୍ଷଣ ରଖୁଥିଲେ। ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ସେ ଏକ ଏମିତି ଧାରା ସୃଷ୍ଟି କରିଥିଲେ ଯେଉଁଥିରେ ପଞ୍ଜାବୀ ଲୋକସଙ୍ଗୀତର ଛାପ, ପାଶ୍ଚାତ୍ୟ ବାଦ୍ୟଯନ୍ତ୍ରର ସୁନ୍ଦର ବ୍ୟବହାର ଏବଂ ପ୍ରାଣବନ୍ତ ତାଳର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ। ସିଆଇଡି, ନୟା ଦର, କାଶ୍ମୀର କି କଲି ଏବଂ ମେରେ ସନମ ଭଳି ଚଳଚ୍ଚିତ୍ରରେ ତାଙ୍କର ସଙ୍ଗୀତ ଆଜି ମଧ୍ୟ ଅମର ହୋଇ ରହିଛି। ତାଙ୍କର ପ୍ରତ୍ୟେକ ସ୍ୱରରେ ଥିଲା ନୂତନତ୍ୱ ଏବଂ ସ୍ୱକୀୟତା। ସେ 2007 ଇହଦାମ ତ୍ୟାଗ କରି ଆରପାରିକୁ ଚାଲିଯାଇଥିଲେ ମଧ୍ୟ ତାଙ୍କ ଦ୍ୱାରା ସୃଷ୍ଟ ସଙ୍ଗୀତ ଆଜି ମଧ୍ୟ ଅମର ଏବଂ ନୂଆ ପିଢ଼ିର ସଙ୍ଗୀତ ପ୍ରେମୀଙ୍କ ପାଇଁ ତାଙ୍କର ସୃଜନ ଏକ ଅନୁପ୍ରେରଣା ଅଟେ।

0: କାର୍ଯ୍ୟକ୍ରମର ଶେଷରେ ଆମେମାନେ ତ ପହଞ୍ଚି ସାରିଲୁଣି, ତେବେ ଚାଲନ୍ତୁ ଜାଣିନେବା ଆଗାମୀକାଲିର ଆକର୍ଷଣ ବିଷୟରେ।
1: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ସାହିତ୍ୟ ବିନା ସମାଜ ଅସମ୍ଭବ, ଏବଂ ଗପସପରେ ଶୁଣିବେ ଜଣେ ଯୁବକବିଙ୍କ ସହ ସାକ୍ଷାତକାର, ଏବଂ ତାପରେ ଶୁଣିବେ କିଛି ଜାଣିବା କଥା।

0: ତେବେ ସାଥୀ ଆଶା କରୁଛୁ ଆଜିର ସୁରଭି କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ତେବେ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଜର ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ଆମ ପାଖକୁ ଆପଣଙ୍କ ମତାମତ ମେସେଜ ଭଏସ୍ SMS କିମ୍ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମ ନମ୍ବରଟି ହେଲା 9438268568 ଏବଂ ଆମ ଇମେଲ ଆଇଡିଟି ହେଲା aarjoypur@gmail.com। ଏହି ବର୍ଷା ଭିଜା ସନ୍ଧ୍ୟାରୁ ବିଦାୟ ନେଉଛୁ ପୁଣି ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ।
1: ତେବେ ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ମେହେକ ମିଶ୍ର
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ନମସ୍କାର।

ଏଥିରେ ରହିଛି ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଉପସ୍ଥାପନ କରିଛନ୍ତି ସୁଜାତା ଆଚାରୀ ଏବଂ ଲାଲମୋହନ ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ ଏବଂ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ଲତିକା ମିଶ୍ର। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।

0: ଆଲେ ଜୁଆର ଲାଗ ଭାଇ ବିନି ମୁଁ ନା ଜି ଆମ
1: ମୁଇଁ ସେ ଜୁଆର ଖୋଲିନି ଭାଇ ବିନି
0: ହଁ ଆଗେ ମୁଇଁ ଖୋଲ ବାର୍ତା ଆ କାମ ତ ହଁ
1: କ କ କ କ କ
0: ହଁ ଆଜି ଆମର ଅଛି ରେଡ଼ ଖେ ପାଚାର।

0: ଆଲେ ଧନ୍ୟବାଦ ରାଘବନ ବାବୁ।
1: ଓକେ ସାର୍ ନମସ୍କାର।
0: ଆଲେ ଦିଦି ଆମର ସୁରୁବାଲି ବୋଲତେଲା ଖାଇ ବୋଲେ ସେ ଆବେଦନ କରସି ବୋଲେ କାଖେ ଲେଖସି କେନ୍ତାର ଦେଇସି କାଇଟା କରବାର ସେଟା କିଣି ପୁରା
2: ବଢିଆ କଥା।
3: ଆରେ କେତେ କାଇଟା ବୋଲେ ଆମର ଏସସି ଏସଟି ଜନତା ଦାଙ୍ଗଡ଼ା ମନ ଅଛ ଯେଉଁ ପାଠ ପଢିକରି ରହିଗଲା ଏବେ ସେମାନଙ୍କେ କାଇଟା ଛାଡ଼ ଅଛି କି
2: ଲଗେ କେତେ ଛାଡ଼ ଅଛି? ଯେମିତି ଆମେ କହିବା ଯେ ଏସସି ଏସଟି କମ୍ୟୁନିଟିର ଯେଉଁ ପିଲାମାନେ ଅଛନ୍ତି ସେମାନେ ଆମର ଓଡ଼ିଶା ସରକାର ଯେମିତି କଲେଜରେ ପିଲାମାନେ ପାଠ ପଢିଲେ ସେମାନଙ୍କୁ ଗୋଟେ ବୃତ୍ତି ମିଳେ ସ୍କଲାରସିପ୍ ବୋଲି କୁହାଯାଏ, ସେମିତି ଇଗ୍ନୋ ମଧ୍ୟ ଦେଉଛି।
3: ହ୍ୟାଲୋ ରେଡିଓ କି ପଚାରୁ। ହ୍ୟାଲୋ
4: ଉଗ୍ରଶନ ପଟେଲ କହୁଥିଲେ ଆଜ୍ଞା, କାଙ୍ଗରୁପୁର ବଲାଙ୍ଗୀର ଜିଲ୍ଲାରୁ।
3: ଜୁହାର ଜୁହାର ବାବୁ, ତମର କାଇସେ ପ୍ରଶ୍ନ କାଇଟା ଅଛି ପଚାରା?
4: ଆଜ୍ଞା ମୋର ପ୍ରଶ୍ନ ରହିବ ଆଜ୍ଞା କି ଆମର ଏଇ ବିଶ୍ୱବିଦ୍ୟାଳୟରେ ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀ ପଢୁଛନ୍ତି ତାଙ୍କ ଯଦି ସେ ଟ୍ରାନ୍ସଫର ହୋଇ ଚାହିଁବ ଯଦି ମାନେ ତାଙ୍କ ଘର ପାଖର ଯଦି ବିଶ୍ୱବିଦ୍ୟାଳୟ ଯଦି ସେ ଟ୍ରାନ୍ସଫର ହୋଇ ଚାହିଁବ ତାର ସୁବିଧା ଅଛି କି? ଏବଂ ଏଇଟା ବର୍ଷକୁ କେତେ ଥର ଆଡମିଶନର ସୁବିଧା ଅଛି ଆଜ୍ଞା?
2: ଆଡମିସନର ସୁବିଧା ରହିଛି ବର୍ଷକୁ ଦୁଇଥର, ଗୋଟିଏ ରହିଲା ଜୁଲାଇ ମାସରେ ପାଇଁ ଆଡମିସନ, ଯୋଉଟାକି ଏବେ ଆମର ଜୁଲାଇ 15 ଅଛି, ତା ଡେଟ୍ ମଧ୍ୟ ଆଗକୁ ବଢ଼ିପାରିବ, 30 ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟକ୍ରମରେ ଜଏନ୍ କରିପାରିବେ। ଯଦି ଯେଉଁ ପିଲା ଏବେ ଜଏନ୍ ନ କରିପାରିବେ ପୁଣିଥରେ ଜାନୁଆରୀ 2027 ପାଇଁ ମଧ୍ୟ ଆଉ ଗୋଟିଏ ଥର ହେବ। ତ ବର୍ଷକୁ ଦୁଇଥର, ଗୋଟିଏ ଥର ଜାନୁଆରୀ, ଗୋଟିଏ ଥର ଜୁଲାଇ, ଯେତେବେଳେ ବି ଚାହିଁଲେ ପିଲା ଜଏନ୍ କରିପାରିବେ। ତା ସହ ପିଲାମାନଙ୍କୁ ପରୀକ୍ଷା ଦେବା ପାଇଁ ମଧ୍ୟ ଦୁଇଥର ବ୍ୟବସ୍ଥା ରହିଛି, ଗୋଟେ ଜୁନ୍ରେ ଗୋଟେ ଡିସେମ୍ବରରେ। ଏଥିପାଇଁ ଆବେଦନ କରିବା ପାଇଁ ପିଲାମାନଙ୍କୁ କୁଆଡ଼େ ବି ଯିବା ଦରକାର ନାହିଁ, ଘରେ ବସିକି ବା ଯେମିତି ଆମର ଗୋଟେ ଜନସେବା କେନ୍ଦ୍ର ରହିଛି ସବୁ ଗାଁ ଗାଁରେ ରହିଛି, ସେ ଜନସେବା କେନ୍ଦ୍ରକୁ ଗଲେ ସିଏ ଇଗ୍ନୋରେ ଜଏନ୍ କରିବି, ଇଗ୍ନୋରେ ଏହି କାର୍ଯ୍ୟକ୍ରମରେ ନାଁ ଲେଖେଇବି, ବିଏ ହଉ ବା ଏମ୍ଏ ହଉ ବା ଡିପ୍ଲୋମା ପିଜି ଡିପ୍ଲୋମା, ଏମିତିକି କହିବାକୁ ଗଲେ ଆମର ସାର୍ଟିଫିକେଟ୍ ପ୍ରୋଗ୍ରାମ, ଏତେ ପ୍ରକାରର ସାର୍ଟିଫିକେଟ୍ ପ୍ରୋଗ୍ରାମ ରହିଛି, ସେ ଯେଉଁଥିରେ ଚାହିଁଲେ ସବୁଥିରେ ସେ ଜଏନ୍ କରିପାରିବ ସେ ଜନସେବା କେନ୍ଦ୍ରକୁ ଯାଇକି। ପିଏଚ୍ଡି ମଧ୍ୟ କରିହେବ, କିନ୍ତୁ ପିଏଚ୍ଡି ପାଇଁ କ'ଣ ଆମ ପିଲାମାନଙ୍କୁ ଦିଲ୍ଲୀକି ଯିବାକୁ ପଡ଼ିବ, 6 ମାସର ଗୋଟେ କୋର୍ସ ୱାର୍କ ରହିଛି, ନହେଲେ ଆଉ ବାକି ସେ ଫିଲ୍ଡ କାମ ତାର ଯୋଉଠି ଫିଲ୍ଡ ସେ ସେଇଠି କରିପାରିବ।
0: ଏବେ ମୁଲେ ବୋଲି ଏ ପିଲାମାନଙ୍କେ କାଇ ସେ ଏ ଦେଖନ ଗୋଟେ ଗୋଟେ ଆଇଲା ମୁଁ ତାର ଦେବେ। ହ୍ୟାଲୋ ରେଡିଓ କେ ପଚାରୁଛନ୍ତି, ତମକେ ଜୁହାର ଲାଗବ।
4: ହ୍ୟାଲୋ
0: କିଏ କହିଲେ ଆସିନି ବାବୁ, କଣ କହିଲେ ଆସିନି? ଜୁହାର ଜୁହାର, କିଏ କହିଲେ ଆସିନି?
4: ନୀଲୁ ଦାସ କହିଲେ ଆସିଲେ ବଲାଙ୍ଗୀର ଶାସିନଗର ମାମା।
3: କେନ୍ତା ନାଚ ନୀଲୁ ବାବୁ?
2: ନମସ୍କାର, କୁହନ୍ତୁ ଆପଣଙ୍କର କଣ ପ୍ରଶ୍ନ ଅଛି?
4: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ କହିଲେ କଣ ଏବଂ ଏହା କେବେ ସ୍ଥାପିତ ହୋଇଥିଲା?
2: ଏହା 1985 ଭାରତ ସରକାରଙ୍କର ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଏହା ସ୍ଥାପିତ ହୋଇଥିଲା 1985। ଯେତେବେଳେ ସ୍ଥାପିତ ହୋଇଥିଲା ସେତେବେଳେ ମାତ୍ର 2 କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା, ଆଉ ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟ କେବଳ ଭାରତରେ ନୁହଁ, ଭାରତ ବାହାରେ ମଧ୍ୟ 42 ଦେଶରେ ଏ କାର୍ଯ୍ୟକ୍ରମ ଚାଲିଛି, ସବୁ ଜାଗାରେ 42 ଦେଶରେ ଇଗ୍ନୋତାର ବିଭିନ୍ନ ପ୍ରକାରର ପ୍ରୋଗ୍ରାମ ଦେଉଛି। ତା ସହ ବର୍ତ୍ତମାନ ଆପଣଙ୍କ ଜାଣିବା ପାଇଁ ମୁଁ କହେ ଯେ ଆମର ଏଇ ଓଡ଼ିଶାରେ ନୁହେଁ ଭାରତରେ 350 କାର୍ଯ୍ୟକ୍ରମ, ବିଏ ହଉ ଏମ୍ଏ ହଉ, ଇଂଲିଶ, ହିଷ୍ଟ୍ରୀ, ହିନ୍ଦୀ, ପଲିଟିକାଲ ସାଇନ୍ସ, ଜେଣ୍ଡର ଡେଭଲପମେଣ୍ଟ ଷ୍ଟଡିଜ୍, ଏମିତି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଷ୍ଟର ଡିଗ୍ରୀରେ ଅଛି, ବିଏରେ ଅଛି, ଡିପ୍ଲୋମା ପିଜି ଡିପ୍ଲୋମାରେ ଅଛି। ଯେମିତି ଆପଣ ଦେଖନ୍ତୁ ହେଲ୍ଥ ରିଲେଟେଡ୍ ଯଦି ଆପଣ ସ୍ୱାସ୍ଥ୍ୟ କଥା ଦେଖିବେ, ଯେଉଁମାନେ ଟିଚର ଅଛନ୍ତି ତାଙ୍କୁ ଦେଖିବେ, ସେମାନଙ୍କ ଶିକ୍ଷା କ୍ଷେତ୍ରରେ, ଏମିତି ବିଭିନ୍ନ କ୍ଷେତ୍ରରେ 10-12 ଲେଖେ ପ୍ରୋଗ୍ରାମ ରହିଛି। ତ ଆପଣଙ୍କୁ ଯେଉଁଟା ଆପଣଙ୍କୁ ଠିକ୍ ଲାଗିବ ଆଉ ଯେଉଁଟା ଆପଣଙ୍କର ଦରକାର ଆପଣ ସେ କାର୍ଯ୍ୟକ୍ରମରେ ନାମ ଲେଖେଇ ପାରିବେ।
0: ସେବା କେନ୍ଦ୍ର ଲୋକେ ଯାଇକରି ଯେଉଁ କରଲାଇନ ବୋଲଲାଇନ ସେଟାକେ ଡାବୁ କେତେ ବାନ୍ଧବାକେ ଲାଗୁଛି?
2: ଯେମିତି ଆମେ କହିବା ବିଏ ପ୍ରୋଗ୍ରାମରେ, ବିଏ ପ୍ରୋଗ୍ରାମ ପାଇଁ ଗୋଟେ ପିଲାକୁ 5600 ଫାର୍ଷ୍ଟ ଇୟରରେ, ସେକେଣ୍ଡ ଇୟରରେ, ଥାର୍ଡ ଇୟରରେ, ଏମିତି ତାକୁ 15,000-16,000 ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଏସ୍ସି ଏସ୍ଟି ଓବିସି କମ୍ୟୁନିଟିରେ ଅଛନ୍ତି ସେଇମାନଙ୍କ ପାଇଁ ସେତିକି ଟଙ୍କା ସେମାନେ ସ୍କଲାରସିପ୍ରେ ଆପ୍ଲାଏ କଲେ ସେତିକି ଟଙ୍କା ତାଙ୍କୁ ପୁଣିଥରେ ସେମାନେ ଫେରିକି ପାଇଯିବେ, ତାଙ୍କ ଏକାଉଣ୍ଟରେ ଜମା ହୋଇଯିବ, ତେଣୁ ପିଲାମାନଙ୍କୁ କିଛି ଅସୁବିଧା ନାହିଁ।
4: ନମସ୍କାର ହୃଦୟ ଆପଣଙ୍କୁ।
3: ଜୁହାର ଜୁହାର, ଆମେ ମିଶା ତମକେ ଗୁଡେ ଚା ଦେଇକିରି ଜୁହାର କଲୁନି।
4: ଆଚ୍ଛା।

0: କେତେ ଚାଷ?
1: ହଁ ଭଲ ଅଛି ଶ୍ରୀମତୀ ମିଶ୍ରଙ୍କ ମିଶ୍ରଙ୍କ ସହିତ କଥା ହବାର ଅଛି।
2: କୁହନ୍ତୁ ଆପଣଙ୍କର ପ୍ରଶ୍ନ କୁହନ୍ତୁ।
1: ମ୍ୟାଡମ ଯୋଉ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବା ଇଗ୍ନୋ ଯାହାକି ଆମେ ଭୁବନେଶ୍ୱରରେ ଦୂରଦର୍ଶନ ପାଖରେ ଅବସ୍ଥିତ, ଏବେ ବି କୋରାପୁଟରେ ଆପଣ ଡାଇରେକ୍ଟର ଅଛନ୍ତି, ଆପଣଙ୍କର ସେଠାକାର ଯୋଉ କୋରାପୁଟ ଇଗ୍ନୋ ସାଧାରଣ ଆମର ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ କଣ ସବୁ ପାଠ୍ୟକୌଶଳ ଅବସ୍ଥିତି ସେ ସମ୍ପର୍କରେ ଟିକେ ଅବଗତ କରାଇବେ?
2: ଶୁଣନ୍ତୁ, ଇଗ୍ନୋର ମୁଁ ଆପଣଙ୍କୁ ଟିକିଏ ପୂର୍ବରୁ ମଧ୍ୟ କହୁଥିଲି, ଯେମିତି ଇଗ୍ନୋରେ ସାର୍ଟିଫିକେଟ୍ ଲେବଲ୍ରେ ପ୍ରୋଗ୍ରାମ୍ ରହିଛି ଯାହା 6 ମାସର କାର୍ଯ୍ୟକ୍ରମ। ସାର୍ଟିଫିକେଟ୍ରେ ଆମର ପ୍ରାୟ 49 ପ୍ରୋଗ୍ରାମ୍ ଏହି କୋରାପୁଟ ଏରିଆରେ ଦିଆଯାଉଛି। ମୁଁ ଗୋଟିଏ ଦୁଇଟି ଯେମିତି ଆପଣଙ୍କୁ କରିପାରେ, ଯେମିତି ସାର୍ଟିଫିକେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଛି, ଗାଇଡେନ୍ସ ଉପରେ ଅଛି, ଇଂଲିଶ ଟିଚିଂ ଉପରେ ଅଛି, ଇଂଲିଶ ଟିଚିଂ ମ୍ୟାଥମେଟିକ୍ସ ଉପରେ ଅଛି, ଏମିତି ପିଲାମାନଙ୍କର ଇଂଲିଶ କେମିତି ବଢ଼ିପାରିବ ଭଲ ଭାବରେ କହିପାରିବେ, ତେଣୁ ଫଙ୍କସନାଲ୍ ଇଂଲିଶ ଅଛି, ଫ୍ୟାସନ୍ ଡିଜାଇନ୍ ଉପରେ ଅଛି, ଏମିତି ବିଭିନ୍ନ ପ୍ରକାର ଯେମିତି ବିଭିନ୍ନ ଲାଙ୍ଗୁଏଜ୍ କଥା ଯଦି ଆମେ କହିବା, ବିଭିନ୍ନ ଭାଷାରେ 12 ଭାଷାରେ ମଧ୍ୟ ଏଠାରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଦିଆଯାଉଛି। ସାର୍ଟିଫିକେଟ୍ ଇନ୍ ରଷିଆନ୍ ଲାଙ୍ଗୁଏଜ୍, ଫ୍ରେଞ୍ଚ ଲାଙ୍ଗୁଏଜ୍, ସ୍ପାନିଶ ଲାଙ୍ଗୁଏଜ୍, ଉର୍ଦ୍ଦୁ ଲାଙ୍ଗୁଏଜ୍, ଏମିତି ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ କାର୍ଯ୍ୟକ୍ରମ। ଠିକ୍ ସେମିତି ଡିପ୍ଲୋମା, ପିଜି ଡିପ୍ଲୋମା, ଆପଣ ଦେଖିବେ ଆଜି ଦିନରେ କେମିତି ବିଭିନ୍ନ ପ୍ରକାର ସାଇବର ଯେଉଁ ଅପରାଧ ଗୁଡ଼ାକ ହେଉଛି ତା ଉପରେ ମଧ୍ୟ କାର୍ଯ୍ୟକ୍ରମ, ସାଇବର ଲ ରହିଛି, ଜେଣ୍ଡର ଲ ରହିଛି, ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ ଆକ୍ଟ ଉପରେ, ଏମିତି ପିଜି ଡିପ୍ଲୋମା, ଡିପ୍ଲୋମା ଯେମିତି ଡିପ୍ଲୋମା ଇନ୍ ଅର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ ଉପରେ ଗୋଟେ ରହିଛି, ହେଲ୍ଥ ଉପରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଡିପ୍ଲୋମା ଇନ୍ ନ୍ୟୁଟ୍ରିସନ ଆଣ୍ଡ ହେଲ୍ଥ ଏଜୁକେସନ, ଏମିତି ସିଏ ପ୍ରାୟ 50 କାର୍ଯ୍ୟକ୍ରମ ରହିଛି। ବ୍ୟାଚଲର୍ସ ଡିଗ୍ରୀରେ ପ୍ରାୟ ପାଖାପାଖି 20 ଉର୍ଦ୍ଧ, ବ୍ୟାଚଲର୍ ସିମ୍ପୁଲ ଆମେ ଯେମିତି ଜାଣିଛେ ବିଏ ବିକମ୍ ବିଏସ୍ସି, ତାକୁ ଛାଡ଼ିଦେଲା ପରେ ବ୍ୟାଚଲର୍ ଇନ୍ ଟୁରିଜିମ୍ ଷ୍ଟଡିଜ୍, ବ୍ୟାଚଲର୍ ଇନ୍ ଜେଣ୍ଡର ଷ୍ଟଡିଜ୍, ବ୍ୟାଚଲର୍ ଇନ୍ ଭୋକେସନାଲ୍ ଷ୍ଟଡିଜ୍, ବିସିଏ ଯେଉଁଟା କମ୍ପ୍ୟୁଟର ଆପ୍ଲିକେସନ୍, ବିଏସ୍ଡବ୍ଲ୍ୟୁ ଯେଉଁଟା ସୋସିଆଲ୍ ୱାର୍କ, ଏମିତି ସିଏ 20 ପ୍ରକାରର କାର୍ଯ୍ୟକ୍ରମ। ଆଉ ଏତଦ୍ ବ୍ୟତୀତ ମାଷ୍ଟର ଡିଗ୍ରୀରେ ପ୍ରାୟ ପାଖାପାଖି 50 ମାଷ୍ଟର ଡିଗ୍ରୀ ରହିଛି। ଯେମିତି ଆମର ଏଇ ଅଞ୍ଚଳରେ ପିଲାମାନେ ଜାଣିପାରୁନାହାନ୍ତି, ନାଲ୍କୋ ହାଲ୍ରେ ବିଭିନ୍ନ ପ୍ରକାର କର୍ପୋରେଟ୍ ସୋସିଆଲ୍ ୱିଙ୍ଗ୍ ସାଙ୍ଗରେ ରହିଛି। ଆମ ଏଇ ଇଗ୍ନୋ କୋରାପୁଟରୁ କିଛି ପିଲା ଏଠାରେ କାର୍ଯ୍ୟକ୍ରମରେ ନାମ ଲେଖିକି ସେମାନେ ସେ ନାଲ୍କୋରେ ମଧ୍ୟ ଚାକିରି କରୁଛନ୍ତି। ତେଣୁ ଏମିତି ଭାବରେ ମାଷ୍ଟର ଡିଗ୍ରୀ ଆମେ ଜାଣିଛେ, ସାଧାରଣ ଭାବରେ ଆମେ ଯାହା ପଢ଼ି ଆସିଥିଲୁ ଯେ ଇଂଲିଶ ହେଉ ବା ହିଷ୍ଟ୍ରୀ ହେଉ, ପଲିଟିକାଲ ସାଇନ୍ସ, ପବ୍ଲିକ ଆଡମିନିଷ୍ଟ୍ରେସନ, ହିନ୍ଦୀ ଏଜୁକେସନ, ଏଗୁଡ଼ିକରେ, କିନ୍ତୁ ବର୍ତ୍ତମାନ ଇଗ୍ନୋରେ ବହୁତ ନୂଆ ନୂଆ ମାଷ୍ଟର ଡିଗ୍ରୀ ଆରମ୍ଭ କରିଛି। ଏମିତିକି ଏହି ସେସନରୁ ଆମର ଆରମ୍ଭ ହୋଇଛି ମାଷ୍ଟର ଇନ୍ ଏଆଇ ଆଣ୍ଡ ମେସିନ୍ ଲର୍ଣ୍ଣିଂ, କାରଣ ଆଜି ଦୁନିଆରେ ଯାହା ଜରୁରତ, ଯାହା ଦରକାର ହେଉଛି ତା ଅନୁସାରେ ବିଭିନ୍ନ ପ୍ରକାର ମାଷ୍ଟର ଡିଗ୍ରୀ ଇଗ୍ନୋ ପ୍ରଦାନ କରୁଛି।
1: ଧନ୍ୟବାଦ
3: ଆଦିବାସୀ ସେ ଭିତରେ ଗାଲାଇନି, ଭର୍ତ୍ତି ହେଲାଇନି, ଜଏନ୍ କରଲାଇନି, ଏବଂ ସତେ ସେ ପାଠ ପଢି କରି ପରୀକ୍ଷା ଦେଲାଇନି କି ଅଧ ବାଟାଇନି?
2: ନାଇଁ, ବହୁତ ପିଲା ପରୀକ୍ଷା ଦେଉଛନ୍ତି। ଆମେ ଯଦି କହିବା 2025 କେବଳ ଗୋଟିଏ ବର୍ଷରେ ଇଗ୍ନୋର କୋରାପୁଟରେ ଆମର ଏଇ 7 ଜିଲ୍ଲାରୁ 20,000 ପିଲା ଜଏନ୍ ହୋଇଥିଲେ, 20,500 ପିଲା ଜଏନ୍ ହୋଇଥିଲେ, ଆଉ ତା ଭିତରୁ ପ୍ରାୟ ସବୁ ପିଲା, କେଉଁ ପିଲାର 6 ମାସରେ ଯେଉଁମାନେ ସାର୍ଟିଫିକେଟ୍ ପିଲା ସେମାନେ 6 ମାସରେ ପରୀକ୍ଷା ଦେଉଛନ୍ତି, ଯେଉଁମାନେ ମାଷ୍ଟର ଡିଗ୍ରୀ, ବ୍ୟାଚଲର୍ସ ଡିଗ୍ରୀ, ଡିପ୍ଲୋମା, ପିଜି ଡିପ୍ଲୋମା ସେମାନେ ବର୍ଷକ ପରେ ପରୀକ୍ଷା ଦେଉଛନ୍ତି। କେବଳ ବର୍ତ୍ତମାନ ଆମ ଜୁନ୍ ମାସରେ ପରୀକ୍ଷା ଚାଲିଛି, ଏହି ପରୀକ୍ଷାରେ ଆମର 55,000 ଯେଉଁମାନେ ଶିକ୍ଷାର୍ଥୀ ଯେଉଁ ସେସନ ଦେଉଛନ୍ତି, 55,000 ଆମର ପ୍ରତ୍ୟେକ ସେସନ ଅନୁସାରେ ପିଲାମାନେ ଯାଇକି ପରୀକ୍ଷା ଦେଉଛନ୍ତି। ତେଣୁ ସବୁ ପିଲା ଯେଉଁମାନେ ଜଏନ୍ କରୁଛନ୍ତି, ବହୁତ ପିଲା ଆମର ପରୀକ୍ଷା ମଧ୍ୟ ଦେଉଛନ୍ତି।
3: ସେ ଭିତରେ ତମେ ଏବେ କହିଲା ପରା ଅଛି ଯେ କାଇସି ନାଲ୍କ ଭିତରେ ଚାକିରି ପାଇଲାନି, ଏମିତି ଏ ପାଠ ପଢି କରି ମାଷ୍ଟର ହେଇପାରବା କି?
2: ଚାକିରି ମଧ୍ୟ କରିପାରୁଛନ୍ତି ଆମର ଏଇ କୋରାପୁଟ ଅଞ୍ଚଳରେ। କିଛି ଯେଉଁମାନେ ସିଟି କରିଛନ୍ତି ସେମାନେ ଆମର ଏଣ୍ଟ୍ରାନ୍ସ ଦେଇକି
1: ଶୁଣନ୍ତୁ,
2: ପ୍ରତ୍ୟେକ ଜିଲ୍ଲା ଯୋଉ 7 ଜିଲ୍ଲା ଆମେ କହିଲୁ, ଯେମିତି କୋରାପୁଟ ଜିଲ୍ଲାରେ

0: ସବୁ ପ୍ରୋଗ୍ରାମ ସମ୍ବଲପୁରରେ କରିପାରିବେ, କେବଳ PhD ପ୍ରୋଗ୍ରାମ ପାଇଁ ଦିଲ୍ଲୀ ଯିବାକୁ ପଡିବ। ଦିଲ୍ଲୀ 6 ଯୋଉଟା ଆମର କୋର୍ସ ୱାର୍କ ରହିଛି 6 ମାସ ପାଇଁ ଯିବାକୁ ପଡିବ।
1: PhD
0: ପ୍ରୋଗ୍ରାମ ପାଇଁ ସେମାନଙ୍କର ଯୋଉ ସ୍କଲାରସିପ ରହୁଛି, ସେ ସ୍କଲାରସିପ ସେମାନେ ଜଏନ ହେବା ଦିନଠୁ ସେମାନେ UGC ର ନିୟମ ଅନୁସାରେ, ଯେମିତି ଅଲଗା ୟୁନିଭର୍ସିଟି ଗୁଡ଼ାକ ଆମର ବିଶ୍ୱବିଦ୍ୟାଳୟ ଦେଉଛନ୍ତି ସ୍କଲାରସିପ, UGC ର ନେଟ୍ କ୍ୱାଲିଫାଇ, JRF କ୍ୱାଲିଫାଇ କଲେ ଇଗ୍ନୋରୁ ମଧ୍ୟ ପ୍ରତ୍ୟେକ ପିଲା ସେମିତି ସ୍କଲାରସିପ ପାଇବେ।
1: ସହଜ କେନ୍ଦ୍ର ଲୋକ ଯାଇକରି ସେଠି ନା ଭରିଦେଲେ କି ଆମର ଯୋଉ ସାର୍ଟିଫିକେଟ ମୁଁ ନା ଅଛି ସେ କାଗଜ
0: ସେ ଯୋଉ ନା ଦେବେ, ସେ ଯୋଉ ନା ଭରିବେ, କିଛି କାଗଜ ଏବେ ଆଉ ଆମକୁ ହାର୍ଡ କପିରେ କିଛି କାଗଜ ଦରକାର ନାହିଁ, କେବଳ ସେ ଯାଇକି ସେଠି ନା ଭରିବେ ଆଉ ତାଙ୍କ ସାର୍ଟିଫିକେଟ ଗୁଡ଼ିକ ସେଠି ଅପଲୋଡ କରିଦେବେ। ସେ ଜନସେବା କେନ୍ଦ୍ର ଲୋକ ଯିଏ ରହିଛନ୍ତି ସେମାନେ କେବଳ ସାର୍ଟିଫିକେଟ, ଫଟୋ ଆଉ ତାଙ୍କ ସିଗ୍ନେଚର ଏତିକି ଜିନିଷ କରିଦେଲେ ତାଙ୍କର ନାମ ଲେଖା ଆଉ ପଇସା ଦେଇଦେବା ଦରକାର, ଏତିକି କଲେ ହେଇଯିବ।
1: ହ୍ୟାଲୋ,
2: This call is now being recorded.
1: Hello.
3: Namaskar again.
1: Hello, Jwar Babu. Kenta Rachas.
3: Again, Joypur Sasut Kuch again.
1: Hey, Didi Busla Chut Khai Tapur Suna Chit Namor.
3: Again. Didi, Namaskar.
0: Namaskar, Kuhant.
3: Hey, Jo, Ignore, Kuhant, Jo, Ignore, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Kuhant, Ku
0: ଆନ୍ଧ୍ରକୁ ବା ଯେଉଁମାନେ ଜାଣିଛନ୍ତି କମ୍ପ୍ୟୁଟରରେ ନିଜ ଘରେ ଲ୍ୟାପଟପ୍ରେ ବା ଡେସ୍କଟପ୍ରେ ମୋବାଇଲ୍ରେ ମଧ୍ୟ ଆପଣ ଜଏନ୍ କରିବେ। ଜଏନ୍ କରିସାରିବା ପରେ କ'ଣ କରାଯାଏ ନା ଆମେ ଅନ୍ଲାଇନ୍ରେ ଅଫ୍ଲାଇନ୍ରେ ପିଲାମାନଙ୍କୁ ଇଗ୍ନୋରେ କେମିତି ଭାବରେ ପ୍ରୋଗ୍ରାମ୍ରେ ଜଏନ୍ କରିକି ଆସାଇନ୍ମେଣ୍ଟ କେମିତି ଦେବେ, ପରୀକ୍ଷା କେମିତି ଦେବେ, କେତେବେଳେ ଦେବେ, ସବୁ ବିଷୟ ଆମକୁ ଇଣ୍ଡକ୍ସନ୍ ମିଟିଂରେ ଆମେ କହିଥାଉ। ତାପରେ ପିଲାମାନେ ଯିଏ ଯେଉଁଠାରେ, କିଏ ନାରାୟଣପାଟଣାରେ ରୁହନ୍ତୁ, କିଏ ଦିଲ୍ଲୀରେ ରୁହନ୍ତୁ, ଯିଏ ଯେଉଁଠି ରହିବ, ପିଲାମାନେ ଜଏନ୍ କରିସାରିବା ପରେ ଦିଲ୍ଲୀରୁ ତାଙ୍କ ଘରେ ଆସିକି ବହି ପହଞ୍ଚିବ। ପିଲାମାନେ ବହି ପାଇଁ କୁଆଡ଼େ ଯିବା ଦରକାର ନାହିଁ। ମନେକର ଆମେ ଗୋଟେ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ରେ ଜଏନ୍ କଲେ 2500 ଦେଇକି, ସେଇ 2500 ଭିତରେ ତମ ଘରେ ଆସିକି ବହି ପହଞ୍ଚିବ। ବା ମାଷ୍ଟର ଡିଗ୍ରୀ ପାଇଁ ଆମେ 8000 ଦେଲେ, ସେଇ 8000 ଭିତରେ ଘରେ ଆସିକି ଆମର ବହି ପହଞ୍ଚିବ। ବହି ପହଞ୍ଚିବା ପରେ କ'ଣ କହିଲେ, ଆଇଟିଆଇ ଡିପ୍ଲୋମା ଆଇଟିଆଇ ବୋଲି ସେମିତି କିଛି ନାହିଁ, କିନ୍ତୁ ଭୋକେସନାଲ ଷ୍ଟଡିଜ୍ ବା ଆମର ପ୍ରଫେସନାଲ ପ୍ରୋଗ୍ରାମ ବହୁତ ଗୁଡ଼ିଏ ରହିଛି। ଆପଣ ସେ ପ୍ରୋଗ୍ରାମର ଆମର ଇଗ୍ନୋ ୱେବସାଇଟ୍ ଅଛି, ରିଜିନାଲ ସେଣ୍ଟର କୋରାପୁଟର ୱେବସାଇଟ୍ ମଧ୍ୟ ରହିଛି, ସେଇଠି ସବୁ ପ୍ରୋଗ୍ରାମ ସାର୍ଟିଫିକେଟ୍ ଡିପ୍ଲୋମା ପିଜି ଡିପ୍ଲୋମା ପ୍ରୋଗ୍ରାମ ଡିଟେଲ୍ସ ଅପଲୋଡ୍ ହୋଇଛି। ଆପଣ ତାକୁ ଚେକ୍ କଲେ ପୁରା ଜାଣିପାରିବେ କ'ଣ କ'ଣ ପ୍ରୋଗ୍ରାମ ଆପଣଙ୍କ ଏରିଆରେ ରହିଛି।
1: ଗୋଟେ ପିଲା ବୋଲୁବି ଆମର ତ ଆଦିବାସୀ ଅଞ୍ଚଳ, ଗୋଟେ ପିଲା ଗୋଟେ ପ୍ଲସ୍ ଟୁ ପାସ୍ ହେଇଗଲା, ବାର କ୍ଲାସ୍ ପାସ୍ ହେଇଗଲା, ପଛେ ସେ କଣ ପାଠ ପଢ଼ବି, କେନ୍ତାର ପଢ଼ବି, କାଇଟା କରିବି, ତାକେ ମୁଣ୍ଡେ ଚେକେ ନାଇ। ତମର ସେ ପିଲାକେ ବତାଇଲେ କାଇ ସୁବିଧା ଅଛି କି, ଜଣ ହେଲ୍ପ ଡେସ୍କ ବୋଲବାଇ କି କେମିତି ହେଲେ ଗୋଟେ ବୁଝବା ପାଇଁ, କୋନଟା ପଢ଼ିଲେ ତାକେ ଦାର୍ସି କୋନ ପାଠ
4: ସୁବିଧା
0: ଅଛି ଅଛି। ଇଗ୍ନୋର ଯୋଉ ମୁଁ କହିଲି ଯେ ରିଜିନାଲ ସେଣ୍ଟର ଯୋଉଟା କୋରାପୁଟରେ ଅଛି ଆଞ୍ଚଳିକ କେନ୍ଦ୍ର, ସେଇଠି ଆମର ହେଲ୍ପ ଡେସ୍କ ଆମ ଅଫିସରେ ରହିଛି, କିନ୍ତୁ ବନ୍ଧୁଗାଁ ପିଲା ବା ଆମର ଯୋଉମାନେ ନୂଆପଡ଼ା ପିଲା ମାଲକାନଗିରି ପିଲା ସେମାନେ ତ କୋରାପୁଟ ଆସିପାରିବେନି। ତ ମାଲକାନଗିରିର କଲେଜ ସେଇଟା ହେଉଛି ଇଗ୍ନୋର ଗୋଟେ ଅଧ୍ୟୟନ କେନ୍ଦ୍ର। ଠିକ୍ ସେମିତି ଜୟପୁରର ବିକ୍ରମଦେବ ୟୁନିଭର୍ସିଟି ଯୋଉଟା ବିଶ୍ୱବିଦ୍ୟାଳୟ ରହିଛି ସେଇଟା ଗୋଟେ ଆମର ଅଧ୍ୟୟନ କେନ୍ଦ୍ର। ରାୟଗଡ଼ାରେ ଗୋଟେ ଅଧ୍ୟୟନ କେନ୍ଦ୍ର ରହିଛି ରାୟଗଡ଼ା କଲେଜ, ନବରଙ୍ଗପୁର କଲେଜ, ଭବାନୀପାଟଣା କଳାହାଣ୍ଡି ପିଲାଙ୍କ ପାଇଁ ଭବାନୀପାଟଣାରେ ଗୋଟେ ଅଧ୍ୟୟନ କେନ୍ଦ୍ର ରହିଛି, ନୂଆପଡ଼ା ପିଲାଙ୍କ ପାଇଁ ନୂଆପଡ଼ା କଲେଜରେ ରହିଛି, ଖରିଆରେ ରହିଛି, ଏମିତି ବିଭିନ୍ନ ଜାଗାରେ। କୋରାପୁଟ ପିଲାଙ୍କ ପାଇଁ କୋରାପୁଟରେ କୋର୍ଟସରେ ରହିଛି, ସେମିଳୁଡ଼ା ପିଲାଙ୍କ ପାଇଁ ସେମିଳୁଡ଼ାରେ ରହିଛି। ତ ଏଇ ବିଭିନ୍ନ ବ୍ଲକରେ ମଧ୍ୟ ଆମର କିଛି କଲେଜରେ ସବୁ ଅଧ୍ୟୟନ କେନ୍ଦ୍ର ରହିଛି, ଯେଉଁଠିକି ପିଲାମାନେ ଗଲେ ସେଇଠି ଜଣେ ଜଣେ ସଂଯୋଜକ ଅଛନ୍ତି, କୋଅର୍ଡିନେଟର ଯାହାଙ୍କୁ ଆମେ କହୁ, ତାଙ୍କ ସହ ଆଉ ଅନ୍ୟ କିଛି ଷ୍ଟାଫ୍ ମଧ୍ୟ ରହୁଛନ୍ତି, ସେମାନେ ପିଲାଙ୍କୁ ପୁରା ବୁଝାଇ ଦିଅନ୍ତି କୋଉ କାର୍ଯ୍ୟକ୍ରମରେ କେମିତି ନାମ ଲେଖାଇବେ।
1: ଆମର ଯୋଉ ଯୋଉ ଭାଇ ଭଉଣୀ ମନ ସେ ଏଟା ଜାଣବାର ଅଛି, ଇଗ୍ନୋ ପାଠ ପଢ଼ବାର ଅଛି ବୋଲେ ସେ ମୁଁ ସହଜ କେନ୍ଦ୍ରକେ ଗାଲେ ମିଶାଇଛି, ନହେଲେ ଯାଇକରି ଅଧ୍ୟୟନ କେନ୍ଦ୍ର ବୋଲାଇ କଲେଜ ମନ ଲୋକ ଯାଇକରି ସେ ଇଗ୍ନୋ ବମୁନ ରହିବେ, ସେ ମୁଁ କଥାବାର୍ତ୍ତା କରିଲେ ମିଶା ଆମର ପିଲାଟୁକି ମୁଁ ଜାଣିପାରବେ ଯେ କଣ ପାଠ ପଢ଼ିଲେ ତାଙ୍କେ ସୁବିଧା ହେଇଛି, ଆରେ କଣ ପାଠ ପଢ଼ିଲେ।

0: ତାଙ୍କର କାହିଁକି ସାର୍ଟିଫିକେଟ ମିଶା ଦେଖାଇଲେ ସେମାନେ କହିଦେବେ କୋନ ପାଠ ତାକେ ଗିଟ୍ସି ତାର ମାର୍କ ଆନବାଟା ଦେଖ କରି କହିବେ କି ନାଇଁ ଆଲେ ଦିଦି ମୋତେ ଆର ଗୋଟେ ପ୍ରଶ୍ନ ତୁଇ ପଚାରିଦେସି
1: ଜେନେରାଲ ଜୋନ କାଟେଗୋରୀ ଯିବାଏ ଛଅ ମାସ ରହିଲେ ସିତି ଆମର ୟୁନିଭର୍ସିଟି ଖାଦି ପିଦି ଦେବା କି ଆପନା ତୋର ଖର୍ଚ୍ଚ କରିକି ସିତି ରହିବାର ଅଛି ସେଟା କୁହା
2: ସେଇଟା ତ ନିଜେ କରିବାକୁ ପଡିବ କିନ୍ତୁ ଇଗ୍ନୋର ଯୋଉ ଗେଷ୍ଟ ହାଉସ୍ ଅଛି ଯଦି ସେତେବେଳେ ଖାଲି ଥାଏ କେତେ ପିଲା ଯାଉଛନ୍ତି ତା ଅନୁସାରେ ସେଠି ବ୍ୟବସ୍ଥା ରହିଛି କିନ୍ତୁ ଯୋଉ ସମୟରେ ପିଲାମାନେ ଯିବେ ସେ ସମୟରେ ଯଦି ଅଲଗା କିଛି କାର୍ଯ୍ୟକ୍ରମ ନଥିବ ତାହେଲେ ପିଲାଙ୍କୁ ସେ ସୁବିଧା ଦିଆଯାଏ
0: ଏମ୍ଏ
2: କରିସାରିବା ପରେ ଯାଇକି ପିଏଚ୍ଡି ପାଇଁ ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ୍ ହୁଏ ଏଣ୍ଟ୍ରାନ୍ସ ପରୀକ୍ଷାଟା ବି ଆମର ଏଇ ବିକ୍ରମ ଦେବୀ ୟୁନିଭର୍ସିଟିରେ ନହେଲେ କୋରାପୁଟରେ ଏଣ୍ଟ୍ରାନ୍ସ ପରୀକ୍ଷାଟା ହବ ସେଥିପାଇଁ କୁଆଡେ ଯିବା ଦରକାର ନାହିଁ କିନ୍ତୁ ଏଣ୍ଟ୍ରାନ୍ସ ପରୀକ୍ଷାରେ ଯୋଉମାନେ ଚୟନ ହେଇଯିବ ଯୋଉମାନଙ୍କୁ ବାଛିବେ ତାପରେ ଯଦି ସେ ବାଛା ଗଲା ତାପରେ ଯାଇକି ସେ ଯିବ ଦିଲ୍ଲୀ
1: ଯୋଉମାନେ
2: ବି ପିଏଚ୍ଡି କରିବେ ଯଦି ସେ ଜେଆର୍ଏଫ୍ ବୋଲି ଯୋଉ ଆମର ନେଟ୍ ରହିଛି ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ ସେଥିରେ ଲେକ୍ଚରସିପ୍ ପାଇଁ ଅଛି ଜେଆର୍ଏଫ୍ ରହିଛି ପିଏଚ୍ଡି ରହିଛି ତ ସେଇ ଟେଷ୍ଟଟା କ୍ୱାଲିଫାଇ କରିସାରିବା ପରେ ତାପରେ ଯାଇକି ସେ ସେଠିକି ଯିବେ ତା ସହ ଆଉ ଗୋଟେ ଜିନିଷ ଯେ ସେମାନେ ଯଦି ଜେଆର୍ଏଫ୍ ପାଇଥିବେ ତାହେଲେ ତାଙ୍କୁ ଇଗ୍ନୋ ତରଫରୁ ମଧ୍ୟ ମାସକୁ ମାସକୁ ଟଙ୍କା ମିଳିବ ଯୋଉଟା ବୃତ୍ତି ଟଙ୍କା ବୋଲି କୁହାଯାଏ
0: ବୋଲିବେ ଗୋଟେ ଲୋକ ଆମର ଖାଇସି କମ୍ପ୍ୟୁଟର ସହଯୋଗ କେନ୍ଦ୍ର ଲୋକ ଯାଇ ନ ପାରିଲା ତ ଆମର ଖାଇସି ଯାଇକରି କଲେଜ ଲଗେ ବୋଲେ କୋରାପୁଟରେ ଦେବାର ଅଛି କି ଜୟପୁର ରାୟଗଡ଼ା ଏଇ ନବରଙ୍ଗପୁର ଥାନ୍ତି ମିଶାଇଛି
2: ନାଇଁ ଯୋଉ ଜାଗାକୁ ବି ଏବେ କୋଉଠି ବି ଅଫ୍ଲାଇନ୍ରେ ହଉନି ସେ ଜନସେବା କେନ୍ଦ୍ର ଯିବେ ନହେଲେ କୌଣସି ଷ୍ଟଡି ସେଣ୍ଟରରେ ଆସିଲେ ସେଇଠି ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ନହେଲେ ଘରେ ଯଦି ବି କମ୍ପ୍ୟୁଟର ତାଙ୍କ ଘରେ କିଏ ଜାଣିଥିବ ଯଦି ସିଏ ବି କରିଦେଲେ ବି ହେଇଯିବ ଆଉ ସେମାନେ କାହାକୁ ଆଉ ମାନେ ଆମର ଯୋଉ କହନ୍ତି ପ୍ରିଣ୍ଟ କରିବା କାଗଜ ବାହାର କରିବା ତାକୁ ଦବା ସେସବୁ ଆବଶ୍ୟକ ନାହିଁ
0: ଇଏ ଫୋନ କେନ୍ତାରେ ପଟିଆ ଗଲା ନିଜର ଇଲେ ଦିଦି ଏ ଜଣ ଖାଇ ସେ ପିଲା ଟୋକି ମନ ବୋଲୁ ବେ ପିଲାମନ ବେଶୀ ପଡ଼ିଲାନି କି ଟୋକି ମନ ବେଶୀ ପଡ଼ିଲାନି ତମର ଇଗ୍ନୋ ଭିତରେ
2: ଟୋକି ମାନେ ବେଶୀ ଆମର ଝିଅମାନେ ହିଁ ବହୁତ ଅଧିକା ଆମର 100%ରୁ 53, 54, 55% ଆମେ ଦେଖିବା ଝିଅମାନେ ପଢୁଛନ୍ତି ଆଉ 47, 46 ପୁଅମାନେ ପଢୁଛନ୍ତି
0: ପାସ୍ ହେବାଟା କେତେ ଲୋକ
2: ପାସ୍ ହେବାଟା ପ୍ରାୟ ସମାନ ସମାନ ରହୁଛି 50-50% ସମାନ ସମାନରେ ପାସ୍ ହଉଛନ୍ତି
0: କିଏ କହିଲାସିନି ବାବୁ କଣ୍ଟିନ୍ୟୁ କହିଲାସିନି
3: ମୁଁ ସଞ୍ଜୀବ କୁମାର ରାଜ ଗିଲିପୁଠାନ କହିଲିନି ମାମା
1: ବେଡ୍ଗାର୍ଡ ଫୋନ ନାଇଁ ପାନ ନାଇଁ ଖାଇଟା
3: ନାଇଁ ନମସ୍କାର
2: ନମସ୍କାର କୁହନ୍ତୁ
3: ମ୍ୟାଡମ ଆମର ଯୋଉ ବିଏଡ୍ ପାଠ୍ୟକ୍ରମ
2: ଇନସର୍ଭିସ ନହେଲେ ମଧ୍ୟ ଯଦି ସିଏ ଡାଏଟ୍ କରିଥିବେ ଫେସ୍ ଟୁ ଫେସ୍ ମୋଡ୍ରେ ଆଉ ଗ୍ରାଜୁଏସନ୍ରେ ତାଙ୍କର 50% ମାର୍କ ଥିବ ଏଣ୍ଟ୍ରାନ୍ସ କ୍ୱାଲିଫାଇ କରିସାରିବା ପରେ ମେରିଟ୍ରେ ସେ ଆସିଲେ ଜଏନ୍ କରିପାରିବେ ସିଏ କୌଣସି ପ୍ରକାରର ଟିଚର୍ ଜବ୍ ନ କରିଲେ ବି ବର୍ତ୍ତମାନ ସେ କରିପାରିବେ ବିଏଡ୍ ହଁ ଏଣ୍ଟ୍ରାନ୍ସ କ୍ୱାଲିଫାଇ କରିବେ ବର୍ତ୍ତମାନ ଯେମିତି ଆମର ବିଏଡ୍ ପାଇଁ ଏଇ ବର୍ଷ 2000 ପିଲା କ୍ୱାଲିଫାଇ କରିଛନ୍ତି କିନ୍ତୁ ଆମର ସିଟ୍ ରହିଛି 200 ତ ମେରିଟ୍ ଅନୁସାରେ ତାଙ୍କୁ ଦିଆଯାଏ ସିଟ୍
0: ଦିଲ୍ଲୀରୁ
2: ଆରମ୍ଭ ହୋଇଛି କାର୍ଯ୍ୟକ୍ରମ କିନ୍ତୁ ଓଡ଼ିଶା ସରକାରଙ୍କର ପ୍ରତ୍ୟେକ ଡିପାର୍ଟମେଣ୍ଟରେ ମଧ୍ୟ ଆପଣ ଦେଖିବେ ସମସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ମଧ୍ୟ ବହୁ ପଦପଦବୀରେ ଯେଉଁମାନେ ଅଛନ୍ତି ସମସ୍ତେ ଇଗ୍ନୋରେ କାର୍ଯ୍ୟକ୍ରମ ନେଉଛନ୍ତି

0: ପ୍ରକାର କାର୍ଯ୍ୟକ୍ରମରେ ଜଏନ୍ ହୋଇଛନ୍ତି ଆମ ଏରିଆରେ କଲେକ୍ଟରଙ୍କଠୁ ଆରମ୍ଭ କରିକି ଏସ୍ପିଙ୍କଠୁ ଆରମ୍ଭ କରିକି ଆମର ଟ୍ରାଇବାଲ୍ ଏରିଆର ଯେଉଁ ଗାଁର ଗାଁ ଗହଳି ପିଲାମାନେ ସମସ୍ତେ ଏ କାର୍ଯ୍ୟକ୍ରମରେ ନାମ ଲେଖାଉଛନ୍ତି। ତେଣୁ ଦିଲ୍ଲୀରୁ କାର୍ଯ୍ୟକ୍ରମ ଦିଆଗଲେ ମଧ୍ୟ ଭାରତର କୋଣେ ଅନୁକୋଣେ ଓଡ଼ିଶାର ପ୍ରତି ଗାଁରେ ପିଲାମାନେ କେମିତି ପାଠ ପଢ଼ିପାରିବେ ସେଥିପାଇଁ ଆମେ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ସହଯୋଗରେ ଆମେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛୁ।
1: ସରାସରି ବୋଲିବେ ଆରି ପ୍ରଶ୍ନ ନ କରୁ ବୋଲି ବୋଲି ନ କହୁଛି ସରାସରି ପ୍ରଶ୍ନ ଗୋଟେ ପଚାରିଦେବି ଆମର ଦିଦିକେ ଏ ଜନ କାଇ ସେ ପିଲାଟୁ କି ବନୁଛନ୍ ଆଚତ ହିଁ ଗାଲାଇନି ସେଠି ପରୀକ୍ଷା ପାଠ ପଢ଼ିଲାଇନି ଏ କାଇ ସେ କେତେଦିନକେ ଏମିତି ତମର ଅଧ୍ୟୟନ ସେଣ୍ଟର କାଇ ସେ ବୋଲାସିନି ଜନ କଲେଜ ଲଗେ ଯିବାକେ ପଡୁଛି କି ଘରେ ଆଖରି କରି ପାଠ ପଢ଼ିଲେ
0: ଘରେ ରହିକି ସେ ପାଠ ପଢ଼ିପାରିବେ। ଆଉ ଏବେ ତ ଆମର କରୋନା ପରଠୁ ଅନଲାଇନ୍ରେ ସବୁ କ୍ଲାସ୍ ହେଉଛି, ଇଗ୍ନୋ ମଧ୍ୟ ଅନଲାଇନ୍ରେ କ୍ଲାସ୍ ଦେଉଛି। ସେମିତି ଇଗ୍ନୋର ଗୋଟେ ଟିଭିର ଚ୍ୟାନେଲ୍ ଅଛି ଜ୍ଞାନ ଦର୍ଶନ, ଯୋଉଟା 24 ଘଣ୍ଟା 7 ଦିନ 24 ଘଣ୍ଟା ପୁରା ଚାଲିଥିବ। ଯେତେବେଳେ ଆପଣ ଟିଭି ଖୋଲିବେ ସେଥିରେ ଇଗ୍ନୋର ପାଠପଢ଼ା ଚାଲିଥିବ, ତ ସେଇ ଟିଭିରେ ମଧ୍ୟ ପିଲା ଦେଖିକି ପାଠ ପଢ଼ିପାରିବେ। ବଡ଼ ବଡ଼ ପ୍ରଫେସର ମାନେ ଦିଲ୍ଲୀରୁ ତାକୁ ସବୁ କ୍ଲାସ୍ ନିଅନ୍ତି। ଅନଲାଇନ୍ରେ ଯେଉଁ କ୍ଲାସ୍ ହୁଏ ତାକୁ ମଧ୍ୟ ଆମେ ପିଲାଙ୍କ ପାଖରେ ପହଞ୍ଚାଇ ଦେଉ, ମେଲ୍ ମାଧ୍ୟମରେ, ପିଲାଙ୍କ ମଧ୍ୟରେ ଫୋନ୍ର ମେସେଜ୍ ମାଧ୍ୟମରେ। ତେଣୁ ପିଲାମାନେ ଯେଉଁଠି ରହିଲେ ବି ସେମାନେ ଆମ ପାଖକୁ ଆସିବା ଦରକାର ନାହିଁ, କିନ୍ତୁ ଏସାଇନ୍ମେଣ୍ଟ ଯେଉଁଟା ସେମାନେ ଘରେ ବସିକି ଲେଖିଥିବେ ତାକୁ ଦେବା ପାଇଁ ସେମାନେ ଅଧ୍ୟୟନ କେନ୍ଦ୍ରକୁ ଆସନ୍ତି, ଆଉ ପରୀକ୍ଷା ଦେବା ପାଇଁ ସେମାନେ ଅଧ୍ୟୟନ କେନ୍ଦ୍ରକୁ ଆସନ୍ତି। ତାପରେ ମଧ୍ୟ ଆମର ଫୋନ୍ ନମ୍ବର ଅଛି, ଯେମିତି ଗୋଟେ 9439331223 ଏଇ ନମ୍ବରରେ ପିଲାମାନେ କିଛି ଅସୁବିଧା ହେଲେ ଆମକୁ ଫୋନ୍ କଲେ ମଧ୍ୟ ଆଞ୍ଚଳିକ କେନ୍ଦ୍ର ତରଫରୁ ଆମର ଯେତେ ଷ୍ଟାଫ୍ ରହିଛନ୍ତି ସମସ୍ତେ ପିଲାଙ୍କର ଯାହା ଅସୁବିଧା ତାକୁ ଆମେ ସେଇ ଅସୁବିଧାର ସମାଧାନ କରିଥାଉ। ବହି ବହୁତ ସୁନ୍ଦର ସୁନ୍ଦର ଇଗ୍ନୋର ଯୋଉ ବହି ଆପଣମାନେ ସମସ୍ତେ ଦେଖିବେ, ଇଗ୍ନୋର ବହି ବହୁତ ସୁନ୍ଦର ବହି ଯାହା ଦିଲ୍ଲୀରୁ ପ୍ରିଣ୍ଟ ହେଇକି ଏତେ ବଡ଼ ବଡ଼ ଏତେ ସୁନ୍ଦର ସୁନ୍ଦର ବହି ପିଲାଙ୍କ ପାଖରେ ଘରେ ଆସିକି ପହଞ୍ଚିଯାଏ।
1: ଆଜି ସେ ସୁରୁବାଲି ଆମର ଦିଦି ତ ଐତିହାସିକ ନିର୍ମାଣ ଖାତା ମନ ଆମର ଭାଇ ବୋନି ମନକେ ବୁଝାଇ ଦେଲା, ଆମର ଭାଇ ବୋନି ମନ ଏମିତି ଆକା ଫୋନ ମୁନ କରତେ ରଖ ଆରି ଗୋଟେ ବିଶେଷଜ୍ଞକେ ଆମେ ଡାକାଇବୁ ଆମର ଏ ବୈଠକ ଭିତରେ ଆଇବା ଆଟକେ ଆଲେ ଦିଦି ଆଜି କାଜେ ବୋଲିକରି ତମକୁ ଧନ୍ୟବାଦ ଲାଗ ଆରି ଆମର ଭାଇ ବୋନି ମନକେ ମିଶା ଜନ ମନକେ ପ୍ରଶ୍ନ ଅଛି ବୁଝିବାର ଅଛି ବୋଲି ଦିଦି ଲୋକେ ଗାଲେ ସରି ସେ ମିଶା ବୁଝାଇ ଦେବେ।
0: ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାଇ ବୋନି ମନ ଜୁହାର ଜୁହାର।

ଲେକ୍ଚର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଖଞ୍ଜଣା ଭୋଜନ, ଧୁଡ଼କି ଗୀତ ଏବଂ କେନ୍ଦରା ଗୀତ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 10:30। ଏଥିରେ ଖେୟାଲ ପରିବେଷଣ କରିବେ ଧଣ୍ଡୁତାଇ କୁଲକର୍ଣ୍ଣୀ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜଡ଼ିରେ ଶୁଣିବେ ଅମାନାତ୍ୟ ସମ୍ପ୍ରଦାୟର ଗୀତ ସକାଳ 6:45। ପରିବେଷଣ କରିଛନ୍ତି ଶିବରାମ ଅମାନାତ୍ୟ ଏବଂ ସାଥୀ। ସକାଳ 7:10 ଶୁଣିବେ ଆମରି ସ୍ୱାସ୍ଥ୍ୟ। ସକାଳ 7:25 ପ୍ରଚାର କରିବୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହାସ୍ୟ କଳାକାର ପ୍ରଭାକର ମିଶ୍ରଙ୍କ ସହ କଥାବାର୍ତ୍ତା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ରଥ ଉପରେ ଗଜପତିଙ୍କ ଛେରା ପହଁରା ସେବା ସମ୍ପର୍କରେ ଡକ୍ଟର ଭାସ୍କର ମିଶ୍ରଙ୍କ ସହିତ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା ଏବଂ କୁମାର ସାନୁ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9:00। ସକାଳ 9:30 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଦିନ 12:00 ରହିଛି ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବୁ ଦିନ 1:05। ଏଥିରେ ମେଣ୍ଡୋଲିନ୍ ଏବଂ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ଈଶ୍ୱର ସରାଫ ଏବଂ ସତ୍ୟକାମ ବେହେରା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଶୁଣିବେ ଦିନ 1:20। ଏଥିରେ ଅନନ୍ୟାରେ ଆମ ଅଞ୍ଚଳର ପ୍ରତିଭା କ୍ରମରେ ଶୁଣିବେ ଡକ୍ଟର ପ୍ରମୋଦିନୀ ହତାଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ। ଏଥିରେ ଶୁଣିବେ ସାହିତ୍ୟ ବିନା ସମ୍ମାନ ଅସମ୍ଭବ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ବର୍ଷା ଦିନେ ସତର୍କତା, ଭେଟଘାଟରେ ରହିଛି ବିଜୁଳି ଘଡ଼ଘଡ଼ି ତାନୁ କେନ୍ତାର ରକ୍ଷା ମିଲ୍ସି ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଆନ୍, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର ପରବର୍ତ୍ତୀ ଚଳଚ୍ଚିତ୍ର ଚଲତେ ଚଲତେ କଣ ଶିଳ୍ପୀ ଅଭିଜିତ ଏବଂ ଅଲକା ୟଗ୍ନି, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 136ତମ ଅଧ୍ୟାୟ।

ଭାଗବତ ବ୍ରାହ୍ମଣ ଘରେ ଜନ୍ମିଛନ୍ତି। ତାଙ୍କର ପୂର୍ବଜନ୍ମର ସ୍ମୃତି ବିଲୁପ୍ତ ହୋଇନଥିଲା। କାଳେ ପୁନରାୟ ସଂସାର ପ୍ରତି ଆସକ୍ତି ଜନ୍ମିପାରେ ସେ ଏହି ଆଶଙ୍କାରେ ଉଦ୍ବିଗ୍ନ ହୋଇ ସାଧାରଣ ଲୋକଙ୍କ ପାଖରେ ନିଜକୁ ଜଡ଼, ଅନ୍ଧ, ମୁକ, ଉନ୍ମୁକ୍ତ ଓ ବଧିର ବୋଲି ପ୍ରତୀୟମାନ କରାଇଛନ୍ତି। ପିତାମାତାଙ୍କ ମୃତ୍ୟୁ ପରେ ଭାଇମାନେ ତାଙ୍କୁ କୃଷି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି।

0: ମନ ମୋ ରହିବ ନିଶ୍ଚଳେ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟଂ ସଂହିତାୟଂ ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତେ ନାମ ନବମ ଅଧ୍ୟାୟ।
1: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 136ତମ ଅଧ୍ୟାୟ। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ଆନନ୍ଦ କୁମାର, ଗୀତ ରଚନା କବୀର ଦାସ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ କୁମାର।

0: ଶୁଣିଲେ କେତୋଟି ହିନ୍ଦୀ ଭୋଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଏକ ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ୱର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି।

0: ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ। ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
1: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। ଦୁଇଟି ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ ଟଙ୍କା ନିବେଶ ହୋଇଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମୁଜିମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ ଜଙ୍ଗଲ ପରିବେଶ ବିଭାଗ ତରଫରୁ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6000ରୁ ଅଧିକା ଗଛ ଲଗା।
1: ଏକ ପେଡ୍ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ SSEPD ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଗଣଦୌଡ଼ ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ

0: ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳ ପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାପ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିଭିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାପ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି, ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ପୁରୀରେ ଆଉ 3 ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ,
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଉ 3 ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ 3 ଦିଅ। ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜା ରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି। ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁ ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା

0: ପରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷକରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50ରୁ 60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦଉଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3ରୁ 4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷକରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁତ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80ରୁ 150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10ରୁ 15ଟି ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରୈଥେର ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରୈରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍ମୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।
1: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ରଜା ଝିଅ ସଙ୍ଗେ ହୋଇଗଲା ଭାବ, ଶିଳ୍ପୀ ନିବେଦିତା ଓ ସୋରିନ, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ପରବର୍ତ୍ତୀ ଚଳଚ୍ଚିତ୍ର ଆମ ଭିତରେ କିଛି ଅଛି, ଶିଳ୍ପୀ ସୁରେଶ ୱାଡେକର ଏବଂ ନମିତା ଅଗ୍ରୱାଲ, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ପରବର୍ତ୍ତୀ ଚଳଚ୍ଚିତ୍ର ବାହୁଡ଼ିବେ ମୋ ଜଗାବଳିଆ, ଶିଳ୍ପୀ ଇରା ମହାନ୍ତି ଓ କୁମାର ବାପି, ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000 ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ସୁଦ୍ଧା ଗାନ୍ଧୀନଗରର ସବୁଜିମା ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶ

ସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ ବିଆର୍ଟିଏସ୍ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧିନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ ଏକାଦଶ ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧିନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା 'ଏକ୍ ପେଡ଼ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍କାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରୀ ଭାରତକୁ ତାଙ୍କର 6 ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରୀ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7 ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି।
ଦକ୍ଷିଣ ପଶ୍ଚିମ ରୁଷ

ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି। ରୁଷ୍ର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ୍ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷ୍ର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିଡ୍ଜ୍ରନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ

0: ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5 ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2 ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍କୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3 ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ଼ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଆ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ ମେଘାଳୟ ବିହାର ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର ଲଦାଖ ଝାଡ଼ଖଣ୍ଡ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳ ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ଓଡ଼ିଶା ସରକାର ଶ୍ରୀଯୁକ୍ତ ମୋହନ ମାଝୀଙ୍କର 2 ସରକାର ପୂର୍ତ୍ତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନ 2 ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
4: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନ୍ୟବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି, ତା ଭିତରେ ଯୋଉ 6 ବ୍ଲକରେ

0: ସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା। ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି, ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା। କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ, ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯୋଉ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
1: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 797,299 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 738,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
2: ଏଇଟା ହେଉଛି 5/7/2024 ଆଉ ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 797,299 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 738,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ ଡୁପ୍ଲିକେଟ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଜଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର ଇଆର ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟସ୍ ଉପସ୍ଥିତ ଥିଲେ।
1: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନ କରିଛନ୍ତି ଉତ୍ତମ ପାଣିଗ୍ରାହୀ ଓ ଯୋଗେନ୍ଦ୍ର ମହାପାତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଜୁହାର ଭାଇନା, ଜୁହାର ଜୁହାର
2: ଜୁହାର ଜୁହାର ପିଲା କେମିତି ରେ?
1: ହଇ ଭାଇନା, ଏଠି କାକର ଲାଗୁଛି, ବର୍ଷାରେ ଉଦା ହେଇଗଲି ବୋଲଛ?
2: ବର୍ଷାରେ ତୁ ଉଦା ହବୁ, କାକର ହବ ନାଇଁ।
1: ନାଇଁ ଭାଇନା, ଜବର ବର୍ଷା ମାରିଦେଲା ସମାନ ବେଡ଼ା ରହିଲା ବେଳକୁ।
2: ବର୍ଷା ଦିନ ବର୍ଷା ମାରିବ ନାଇଁ,
1: ବର୍ଷା ମାରୁଛି ଏକା ଯେ ଭାଇନା, ହେଲେ ଇ ବର୍ଷ ଆହୁରି ଟିକେ ଅଧିକ ବର୍ଷା ଲୋଡ଼ା ଏକା ଭାଇନା।
2: ଲୁଡ଼ା ବୋଲେ ତୁଇ କଣ, ତୁଇ କହିଦେଲେ ହେଇଯିବ ଆଉ।
1: ନାଇଁ ଭାଇନା, ମୁଇ କି ପାଇଁ କଥା କହୁଛି ବୋଲେ, ଇ 10-20 ବର୍ଷ ତଳେ ଯେମିତି ବର୍ଷା ହଉଥିଲା ନାଇଁ ଭାଇନା, ଏବେ ସେ ବର୍ଷା ନାହିଁ ଆଉ।
2: ଅହ, 10-20 ବର୍ଷ ତଳେ ଯେମିତି ଥିବାର ଅଛି, ତୁଇ ସେମିତି ଥିଲୁ କି?
1: ନାଇଁ, ମୁଇଁ ତ ସେତେବେଳେ ଗୋଟେ ଏଇଟା ହେଇଥିଲି, କୁ ବିଡ଼ା କୁଡ଼ାରେ ବୁଲୁଥିଲି ବୋଲ।
2: ଆଉ କି
1: ହେଲା, ହେଲେ ମୁଇଁ କହିବା କଥା କିସ ବୋଇଲେ ଭାଇନା,

0: ଗୁଡ଼ଦିନ ଥିଲା, ଦଶ କୋଡ଼ିଏ ବର୍ଷ ତଳେ, ଚାରିବାଟେ ଗଛ ପତ୍ର ଜଙ୍ଗଲ ହେଇକିରି ଥିଲା, ବେଡ଼ା କୁଡ଼ା ମାନେ ମଧ୍ୟ ଥିଲା, ହେଲା, ଲୋକମାନେ ବି ଥିଲେ, ଘର ଦ୍ୱାର ମଧ୍ୟ ଥିଲା,
1: ଦେଖିଛି।
0: ହେଲେ ଇ ଯୋଉ କୋଡ଼ିଏ ବର୍ଷ ଭିତରେ କିସ ହେଇଯାଇଛି ଭାଇନା, ଲୋକ ସଂଖ୍ୟା ବଢିଯାଇଛି।
1: ବଢିବ ନାହିଁ କି
0: ବଢିଛି ବୋଲେ ଆବଶ୍ୟକଠାରୁ ଅଧିକ ବଢିଯାଇଛି ଭାଇନା, ମାନେ ଭାଗରୁ ବଳକା ବଢିଯାଇଛି
1: ବୋଲୁଛି
0: ଭାଇନା, ଯୋଉଟା ଲାଗି ଖାଦ୍ୟ ସମସ୍ୟା ଦେଖାଯାଉଛି।
1: ସେଟା ତ ହବ,
0: ଯେତିକି ପରିମାଣରେ ଆମକୁ ଘର ରହିବା କଥା, ଯେତିକି ପରିମାଣରେ ପୋଷାକ ମିଳିବା କଥା, ହେଲା, ଅମ୍ଳଜାନ ମିଳିବା କଥା, ପାଣି ମିଳିବା କଥା, ସେଟା ମିଳୁନାହିଁ ଭାଇନା।
1: ହଇରେ
0: ପାଣି ମିଶା କେବେ କିଣିକିରି ପିଇବ ବୋଲିକିରି ଭାବିଥିଲ କି?
1: କିଣିଲି ପିଲା ମୁଇଁ,
0: ଆଉ ନହେଲେ କ୍ଷୀର କିଣିକିରି ପିଉଥିଲ, ପେଟ୍ରୋଲ କିଣିକିରି ପକଉଥିଲ, ପାଣି କିଣିକିରି, ଆଉ କେତେ ଦିନ ଗଲେ ଭାଇନା ପବନ ମିଶା କିଣିକିରି ଘରେ ଡାବା ଆଣିକିରି ତାକୁ ବିଶ୍ୱ ଜନସଂଖ୍ୟା ଦିବସ ଭାଇନା। ହେଲେ ଆମର ଯୋଉ ଆମର ଚାଷୀ ଭାଇ ଭଉଣୀ ମାନେ ଯୋଉ ଚାଷୀ କୂଳ ରହୁଛନ୍ତି, ଗାଁରେ ରହୁଛନ୍ତି, ସହରରେ ଆମର ଶିକ୍ଷିତ ଚାଷୀମାନେ ମଧ୍ୟ ରହୁଛନ୍ତି, ସେମାନେ ଜାଣି ରଖିବା ଦରକାର ଯେ ଆମର ପରିବେଶ ସନ୍ତୁଳନ ଆମକୁ ନେଇକି ରେଖା ତିଆରି ହେଉଛି। ହେଲେ ଆମେ ଜନସଂଖ୍ୟାକୁ ତ କମେଇ ପାରିବା ନାହିଁ, ହେଲେ ଆଗକୁ ବଢିବା ପାଇଁ ଯୋଉ ଜନସଂଖ୍ୟା ଯୋଉ ହୁ ହୁ ହେଇକିରି ବଢୁଛି, ତାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବାର ଅଛି,
1: ନିୟନ୍ତ୍ରଣ କରିବା ପଡିବ।
0: ହେଲା, ଆମେ ଦୁଇ ଆମର ଏକ କକା ବୋଲିବାର ଅଛି,
1: ଏମିତି ବୋଲୁଛି
0: ଆଉ କିସ?
1: ହଉ ହେଲେ କହିବାକୁ ପଡିବ ରେ,
0: ହେଲା, ହେଲେ
1: ବୁଝେଇବାକୁ
0: ପଡିବ। ହେଲେ ଭାଇନା, ଆମର ଚାଷୀ ଭାଇ ମାନଙ୍କୁ କହି ରଖିବା ଯେ ଆଜି ଯୋଉ ଜନସଂଖ୍ୟା ଦିବସ ଉପରେ ଆମେ ପରିବେଶ ପ୍ରତି ଧ୍ୟାନ ଦେବା, ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଧ୍ୟାନ ଦେବା, ଆହୁରି ଆମର କେମିତି ଜୈବିକ ଉପାୟରେ ଚାଷ ହବ ସେଇଟା ପ୍ରତି ମଧ୍ୟ ଟିକେ ଧ୍ୟାନ ଦେବା।
1: ସେଟା ତ ମନ୍ଦ କଥା କହିଲୁ ଯେ,
0: ହେଲା ଯେ ଭାଇନା, ବୈଠକ ଘରକୁ ଆଇଲେ କେତେ ଦୁଃଖ ସୁଖ ହେଲେ, ହେଲା, ହେଲେ ବୈଠକ ଘରକୁ ଆଇଛ ବୋଲି ଝୁଆର ମୁଣ୍ଡିଆ ଟିକେ ମାରିଦେବା। ହେଲା, ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ଦାଦା ବଡୁ ମାନଙ୍କୁ ଝୁଆର ଲାଗ ଭାଇନା। ହେଲେ ଆଜି ତ ରବିବାର, ହେଲା, ହେଲେ ଯାତ୍ରା ମିଶା ପାଖ ହେଇଗଲାଣି,
1: ଏ କହନା,
0: ହାଟ ବାଟ ଗହଳି ହେଇଗଲାଣି, ହେଲା, ହେଲେ କହିବା କଥା କି ସବୁ ହେଲେ ଭାଇନା, ଦିନକୁ ଦିନ ପରିବେଶ ମଧ୍ୟ ବିଗିଡି ଯାଉଛି, ହେଲା, ପଲିଥିନ ଅଧିକ ବ୍ୟବହାର ହଉଛି, ହଇକି ନାହିଁ, ଯିଏ ଯୋଉଟା ଖାଇଦେଲା ସେଠି ଫିଙ୍ଗି ଦଉଛନ୍ତି, ହେଲା, ହେଲେ ଆମେ ପରିବେଶ ପ୍ରତି ମଧ୍ୟ ଟିକେ ଧ୍ୟାନ ତ ନ ଦେଲେ ଆଗକୁ ଭାଇନା ବଡ ଅସୁବିଧା ଏକା ହବ,
1: ପରିବେଶ ବଡ ଅସୁବିଧା ଏକା
0: ନାଇଁ। ତମେ କହିବାଟା ଟିକେ ଚିନ୍ତା କରିକି ଦେଖିଲେ,
1: ଦେଖେ,
0: ହଁ,
1: ଆମେ ବଜାର ଯାଉଛୁ, ମୁଣା ଗୋଟେ ଧରିକି ଯିବା କି?
0: ନାଇଁ, ମୁଣା ଧରିକିରି ଯିବା, ଆହୁରି ଆମର ଯୋଉ ଘରୁ ଯୋଉ ଅଳିଆ ଆବର୍ଜନା ବାହାରୁଛି ଜୋରିରେ ପୁରିକିରି ଦାଣ୍ଡରେ ଫିଙ୍ଗି
1: ଦଉଛନ୍ତି,
0: ଭାଇନା, କେମିତି ଅଳିଆ ଆବର୍ଜନାର ମଧ୍ୟ ପୁନଃ ବିନିଯୋଗ ହେଇପାରିବ, ହେଲା, ସେଟା ପାଇଁ ମଧ୍ୟ ଆମେ ଟିକେ ଧ୍ୟାନ ଦବା
1: ଦେବାକୁ ପଡିବ,
0: ହେଲା। ହେଲେ ଭାଇନା, ବହୁତ କଥା ତ ହେଲେଣି, ହେଲେ ଆଜି ତ ବୈଠକ ଘରକୁ ଆଇଲେ ଯେତେବେଳେ ବୋଇଲେ ଆଜିର ଦିନର କଥା ଟିକେ ହେଇଯିବା, ଆଜିର କାର୍ଯ୍ୟକ୍ରମ ବିଷୟରେ ଟିକେ କହିଦେବା। ଆଜି ହେଲା କିଷାନ ବାଣୀ ଡାଇଲଗ, ପ୍ରତି ରବିବାର ଦିନ ଆମେ ପ୍ରଚାର କରୁଛେ, ହେଲେ ଆମର ଚାଷୀ ଭାଇ ଭଉଣୀମାନେ ତ ଚିଠି ପଠେଇ ଥାଉଛନ୍ତି, ହେଲା, ସେଇ ଚିଠିରେ ଯୋଉ ସେମାନେ ଚିଠିରେ ଯୋଉ ସମସ୍ୟା ଲେଖିଥାଉଛନ୍ତି,
1: ସେଇ ଚିଠିରେ ଯୋଉ ସମସ୍ୟା
0: ଲେଖିଥାଉ, ସେ ସମସ୍ୟାକୁ ଆମେ ଆଜ୍ଞାମାନଙ୍କ ସହିତ କଥାବାର୍ତ୍ତା ହେଇକିରି କୋଉ ବିଭାଗର ଆଜ୍ଞା ସହିତ କଥା ହେଲେ ହବ, ସେଟା କଥା ହେଇକିରି ତାର ସମାଧାନର ବାଟ କାଢୁଛେ ଏକା, ହେଲା, ଆହୁରି ଚିଠି ମଧ୍ୟ ଆସୁଛି, ହେଲା। ହେଲେ ଆମର
1: ଏହି ପରିପ୍ରେକ୍ଷୀରେ
0: ଯୋଉ ଚାଷୀ ଭାଇ ଭଉଣୀ ମାନେ ଆଗାମୀ ଦିନରେ ଆମକୁ ଚିଠି ଲେଖିବେ, ତାଙ୍କ ପାଇଁ ଠିକଣାଟି କହି ରଖିବା, ଯୋଉମାନେ ଆମ ପାଖକୁ ଚିଠି ଲେଖିବାକୁ ଚାହୁଁଛନ୍ତି ସେମାନେ ଆମର ଠିକଣା ଟିପି ରଖନ୍ତୁ। ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ପିନ୍କୋଡ଼ ହେଲା 7640005।
1: ଆଉ ଯୋଉମାନେ ପଢା ଲେଖା ନଥିବେ,
0: ଯୋଉମାନେ ଭାଇନା ଚିଠି ଲେଖି ପାରୁନାହାନ୍ତି, ଆଜିକାଲି ଗାଁ ମାନଙ୍କରେ ଗୋଟେ ଦୁଇଟା ପିଲାମାନେ ପାଠଶାଠ ପଢିକିରି ବାହାରିଲେଣି, ସେମାନଙ୍କ ହାତରେ ମଧ୍ୟ ଚିଠି ଲେଖେଇ ପାରିବେ ନାଇଁ ବୋଇଲେ ସରି, ସେମାନେ ଯଦି ନିୟମିତ ଆମର କାର୍ଯ୍ୟକ୍ରମ ଶୁଣିବେ ତାହେଲେ ମଧ୍ୟ ଉପକୃତ ହେଇପାରିବେ,
1: ଏଇଟା ଗୋଟେ ଠିକ କହିଲୁ।
0: ହଁ, ହେଲେ ଭାଇନା, ଆମେ ଆଉ ବିଳମ୍ବ କରିବା ନାହିଁ, ଆମର ପ୍ରଥମ ଚିଠି କୋଉଠୁ ଆସି ଆମେ ଦେଖିବା। ପ୍ରଥମ ଚିଠି ଆସିଛି ଭାଇନା ବୋଇପାରିଗୁଡ଼ାରୁ,
1: ଲେଖିକିରି
0: ପଠେଇଛନ୍ତି ଖଗପତି ଗୌଡ଼, ଦୀନବନ୍ଧୁ ମାଝି,
1: ତାଙ୍କର ପ୍ରଶ୍ନ କଣ?
0: ବଢିଆ ପ୍ରଶ୍ନ ଅଛି, ସେମାନେ ବହୁତ ବର୍ଷ ହେଲା ଧାନ ଚାଷ କରି ଆସୁଛନ୍ତି, ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ବର୍ଷର ବିଭିନ୍ନ ସମୟରେ ଏ ଯୋଉ ଅଦିନିଆ ପନିପରିବା କେମିତି କଣ ଚାଷ କରିବୁ, ଆଉ

0: ଆୟରୁ ସେମାନେ କେମିତି କ'ଣ ଲାଭ ପାଇପାରିବେ?
1: ହଇ ବୋଲେ ଆମେ ଯୋଉ ଏବେ ମନେକର ବାଇଗଣ ଫଳିବା କଥା,
0: ହଇ ହଇ ହଇ ହଇ
1: ଆମେ ଯଦି ସେଟା ଭେଣ୍ଡି ଯଦି
0: ହଇ ଭାଇନା, ଯୋଉଟା ଯୋଉ ଦିନରେ ତାର ଚାହିଦା ଅଧିକ ଥିବ,
1: ଅଧିକ ଥିବ,
0: ସେଇଟାକୁ କେମିତି ଚାଷ କରିକି ଅଧିକ ଲାଭ ପାଇବାଟା,
1: ସେଇଟା
0: ହେଲା
1: କଥାରେ।
0: ହେଲେ ଆଉ ବିଳମ୍ବ କରିବା ନାହିଁ, ବିଷୟରେ ଆମେ ଆଜ୍ଞାଙ୍କୁ ପଚାରିକିରି ବୁଝିବା। ମୁଇଁ ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ।
1: ହଁ ହଁ, ପଚାର ପଚାର।
0: ହେଲା ଆଜ୍ଞା, ନମସ୍କାର।
2: ନମସ୍କାର।
0: ପ୍ରଥମେ ଆପଣଙ୍କର ପରିଚୟ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
2: ମୋ ନାଁ ହେଉଛି ଭାସ୍କର ଚନ୍ଦ୍ର ପ୍ରହରାଜ। ମୁଁ ନରମପୁର ଜିଲ୍ଲା ଯେଉଁ କୃଷି ବିଭାଗରେ ସଦର ଅବସର ଭାବରେ ବର୍ତ୍ତମାନ କାର୍ଯ୍ୟରତ ଅଛି। ପନିପରିବା ଚାଷରେ ବହୁତ ଲାଭ, ସେଇଟା ଗୋଟେ ଅର୍ଥକାରୀ ଫସଲ ପନିପରିବା। ତ ପନିପରିବା ଚାଷରେ ଧରାଯାଉ ଚାଷୀଙ୍କ ପାଖରେ 2-3 ପାଣି ହିଁ ଅଛି, ସେ 2-3 ପାଣି ହିଁ ଚାଷ ଜମିକି ଦେଇପାରିବ। ତାହେଲେ ସେ ଶାଗ କିମ୍ବା ଧନିଆ କିମ୍ବା ଲଙ୍କା ଏଇ ପ୍ରକାର ଛୋଟ ଦିନିଆ ଫସଲ ଯେଉଁଟାକି ଆମର 40-50 ଭିତରେ ଆଦାୟ ହେଇଯାଇପାରିବ, ନାହିଁ ଯଦି ତା ପାଖରେ 4-5 ପାଣି ଚାଷ ଜମିରେ ଦେବା ପାଇଁ ତା ପାଖରେ ରହିଛି ସୁବିଧା, ତାହେଲେ ବାଇଗଣ, ଲଙ୍କା, ଟମାଟୋ, ଭେଣ୍ଡି, କଲରା, ଜହ୍ନି, କାକୁଡ଼ି, ଲାଉ ଏ ସବୁଗୁଡ଼ାକ ପନିପରିବା ସେ କରିପାରିବ। ଖରାଦିନେ ପନିପରିବା ମାର୍କେଟରେ ବହୁତ ରେଟ୍ ରହେ ଏବଂ ସେ 2 ନିଶ୍ଚୟ ଅଧିକ ପାଇବ। ଆମର ମାର୍ଚ୍ଚ ମାସରୁ ଏପ୍ରିଲ ମାସ ଭିତରେ ଖରାଣ୍ଟିଆ ମୁଗ ଏବଂ ବିରି ବୁଣାଯାଏ, ଏବଂ ସେଇଥିପାଇଁ ଖରାଣ୍ଟିଆ ମୁଗ ବିରି ପାଇଁ ଅନ୍ୟାନ୍ୟ କେତେଗୁଡ଼ିଏ ସ୍ପେସିଫିକ୍ ଭେରାଇଟି ମଧ୍ୟ ରହିଛି। ମୁଗ ଯଦି ସେ ଚାଷୀ କରିବାକୁ ଚାହୁଁଛି ତାହେଲେ 60-62 ଅର୍ଥାତ୍ ଅଳ୍ପ ଦିନ 2 ଭିତରେ ଆମେ ମୁଗଟାକୁ ସେ ଅମଳ କରିଦେଇପାରିବ। ସେଇଥିପାଇଁ ଆମର ଭେରାଇଟି ସବୁ ରହିଛି HUM12, IPM2-3, TJM3 ଏବଂ HUM16, ଏହିସବୁ ରହିଛି ମୁଗର ଭେରାଇଟି। ଏହିସବୁ ଗୁଡ଼ାକ 60-70 ଭିତରେ ଅମଳ ହୋଇଯିବ, ଏବଂ ଏଗୁଡ଼ାକ ହେଉଛି ୟେଲୋ ମୋଜାଇକ୍ ଭେଇନ୍ ବୋଲି ଗୋଟେ ରୋଗ ହୁଏ ମୁଗ ଦେହରେ, ସେଇ ରୋଗ ସହଣୀ ଶକ୍ତି ଭେରାଇଟି ଏଗୁଡ଼ାକ, ସେ ୟେଲୋ ମୋଜାଇକ୍ ଭେଇନ୍ ଡିସିଜ୍ ଏହି ଭେରାଇଟି ଗୁଡ଼ାକରେ ହେବ ନାହିଁ। ଏବଂ ସେ ଏଇ ଯେଉଁ ଚାଷ କରିବ ମୁଗ, ବର୍ଷା ଦିନ ଅପେକ୍ଷା ଖରାଦିନରେ ଅଧିକ ଅମଳ ସେ ପାଇବ, 11-12 ପର୍ଯ୍ୟନ୍ତ ସେ ଆଦାୟ ପାଇପାରିବ। ଆମର ତ ବିହନ ଯୋଗାଣ ସଂସ୍ଥା ଗୁଡ଼ାଏ ରହିଛି, OSSC ଅଛି, ଯିଏକି ବିହନ ଆମକୁ ଯୋଗାଏ, ସେଥିରେ ମଧ୍ୟ ଏଇ ଭେରାଇଟି ପାଇପାରିବେ। ନାହିଁ ଯଦି ଯେଉଁ ଆମର ବର୍ତ୍ତମାନ ଗାଁ ଗହଳିରେ ମଧ୍ୟ ଯେଉଁ ବିହନ ଲାଇସେନ୍ସ ହୋଲ୍ଡର ଗୁଡ଼ାକ ଅଛନ୍ତି, ବିହନ ସାର ସବୁ ବିକନ୍ତି, ସେମାନଙ୍କ ପାଖକୁ ଯାଇକରି ମଧ୍ୟ ଏମାନେ ଯଦି ଇଏ କରିବେ ଆମକୁ ବିହନଟା ଦରକାର ବୋଲି ଏମାନଙ୍କର ଇନ୍ଲ୍ୟାଣ୍ଡ ଦେବେ, ତାହେଲେ ସେମାନେ ମଧ୍ୟ ସେଇ ଥରୁରୁ ମଧ୍ୟ ବିହନ ସେମାନେ ପାଇପାରିବେ, ଚାଷ କରିପାରିବ। ସେଇ 60-70 ଭିତରେ ବିରି ମଧ୍ୟ ଅମଳ ହୋଇପାରିବ, ଏବଂ ବିରିର ଭେରାଇଟି ଗୁଡ଼ାକ ହେଉଛି ADJ4, ADT5, OBG17, ଏହିସବୁ ଭେରାଇଟି ରହିଛି ବିରିର। ତ ଏଇ ଯେଉଁ ଖରାଦିନିଆ ଭେରାଇଟି ଚାଷ କଲେ ଚାଷୀ ଏଇଟା ମଧ୍ୟ ୟେଲୋ ମୋଜାଇକ୍ ଭେଇନ୍ ଡିସିଜ୍ର ରେଜିଷ୍ଟାନ୍ସ ଯାଇକି ଆସିବ, ଏଇ ଯେଉଁ ରୋଗ ଏଇ ଭେରାଇଟିରେ ହେବ ନାହିଁ। ତ ଏଇଠି ମଧ୍ୟ ଯଦି ବିରି ଯଦି ସେ ଚାଷ କରେ, ଏକର ପିଛା ସେ 8-9 ପର୍ଯ୍ୟନ୍ତ ବିରି ପାଇପାରିବ। ଖରାଦିନିଆ ସୂର୍ଯ୍ୟମୁଖୀ ମଧ୍ୟ ସେମାନେ ଚାଷ କରିପାରିବେ, ସୂର୍ଯ୍ୟମୁଖୀ ସହିତ ତୈଳବୀଜ ଫସଲ ହିସାବରେ ରାଶି ଚାଷ ମଧ୍ୟ ସେମାନେ କରିପାରିବେ। ରାଶିର ମଧ୍ୟ ଗୁଡ଼ାଏ ଭେରାଇଟି ଅଛି, TKG22, RT127, ଏସବୁ ହେବ, ଏବଂ ରାଶି ପାଇଁ ଆମକୁ ଆଉ ଟିକେ ଅଧିକା ପାଣିର ଆବଶ୍ୟକତା ପଡ଼ିବ, କାରଣ ସେଇଟା 80-85 ଅମଳ ହେବ। ତ ଏଥିରେ ମଧ୍ୟ ସେମାନେ 7-8 ପର୍ଯ୍ୟନ୍ତ ରାଶି କିମ୍ବା ସୂର୍ଯ୍ୟମୁଖୀ ସେମାନେ ଅମଳ କରିପାରିବେ ଚାଷୀ,
0: ମାନେ ଅତି କମ୍ ଦିନରେ ଅଧିକ ଅମଳ ସେମାନେ କରିପାରିବେ
2: ପାଇପାରିବେ। ଏବଂ ତା ସହିତ ଆପଣ ଯଦି ଚାହୁଁଛନ୍ତି ମାଣ୍ଡିଆ କରିବା ପାଇଁ, ବର୍ତ୍ତମାନ ଆମର ମିଲେଟ୍ ମିଶନ ପୁରା ରାଜ୍ୟରେ ଚାଲିଛି, ମିଲେଟ୍ ମିଶନ ଜରିଆରେ ଚାଷୀମାନଙ୍କୁ ସବସିଡ଼ି ଆକାରରେ ମଧ୍ୟ ବିହନ ଏସବୁ ଯୋଗାଇ ଦିଆଯାଉଛି। ଏହି ବର୍ଷ ମିଲେଟ୍ ମିଶନରେ ସମ୍ମେରରେ ମାଣ୍ଡିଆ କରିବା ପାଇଁ ମଧ୍ୟ ସରକାର ଓଡ଼ିଶା ସାରା ବର୍ତ୍ତମାନ ନେଇଛନ୍ତି, ବିହନ ମଧ୍ୟ ଆମକୁ ବର୍ତ୍ତମାନ ପଳେଇ ଆସିଛି, ଆମେ ଚାଷୀମାନଙ୍କୁ ଏବେ ଯୋଗାଇ ଦେବୁ ବିହନ। ସେ ବିହନର ଭେରାଇଟିଟା ହେଉଛି VL76, ଯେଉଁ ମାଣ୍ଡିଆଟା ଆମେ ଖରାଦିନିଆ ଚାଷ କରିପାରିବା, ଏଇଟା ଆମର ଅମଳ ହେବ 60-70 ଭିତରେ। ଏହା ଛଡ଼ା କୌଣସି ଚାଷ କରିବାର ସୁବିଧା ନାହିଁ, ସେମାନଙ୍କୁ ଅନୁରୋଧ ସେମାନେ ଅତି କମ୍ରେ କୌଣସି ପ୍ରକାର ଏଇ ଯେଉଁ ବର୍ତ୍ତମାନ କାଳବୈଶାଖୀ ବର୍ଷା ହେଉଛି, ଜମି ଟିକେ ପାଗିଯାଉଛି, ସେହି ସମୟରେ କିଛି ଚାଷ ନକଲେ ମଧ୍ୟ ଜମିଟାକୁ ସାମର ପ୍ଲାଇଂ କରିଦିଅନ୍ତୁ, ଖରାଣ୍ଟିଆ ଚାଷ କରିକି ଛାଡ଼ି ଦିଅନ୍ତୁ। ଖରାଣ୍ଟିଆ ଚାଷ କରିଦେଲେ ଆମର ସୁବିଧା କ'ଣ ହେବ ନା, ଯେତେ ପ୍ରକାର ରୋଗ ପୋକ ଆମ ଜମିରେ ଥିଲେ ସେ ସବୁଗୁଡ଼ାକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବ, ଏବଂ ସବୁଗୁଡ଼ାକ ଯେଉଁ ପୋକ ଗୁଡ଼ାକର ଲାଭା ଥିଲେ କି ରୋଗ ଗୁଡ଼ାକର ଭୂତାଣୁ ଜୀବାଣୁ ଏଇସବୁ ଥିଲେ ଏଇସବୁ ଗୁଡ଼ାକ ନଷ୍ଟ ହୋଇଯିବ, ଏବଂ ଜମିରେ ଟିକେ ଫସଫସିଆ ହୋଇଗଲେ ଯେଉଁ ପବନଟା ଜମି ଭିତରକୁ ଯିବ, ଗରମ ପବନଟା ଯିବ, ଜମିଟା ଗୋଟେ ପ୍ରକାର ବିଶୋଧିତ ହୋଇଯିବ, ଆସନ୍ତା ଚାଷ ପାଇଁ ଯେମିତି ରୋଗ ପୋକ ଆଉ ନଥିବେ ସେଇ ଜମିରେ।

0: ଯଦି ଆମ ହାତରେ ଜଳସେଚନର ସୁବିଧା ନାହିଁ, ତେଣୁ ଆମକୁ ଜଳସେଚନ ସୁବିଧା ନିହାତି ଭାବରେ କରିବାକୁ ପଡ଼ିବ। ଜଳସେଚନ ପାଇଁ ଆମ ସରକାରଙ୍କ ଓଡ଼ିଶା ସରକାରଙ୍କ ତରଫରୁ ଗୁଡ଼ାଏ ସ୍କିମ୍ ଅଛି ଏବଂ ଗୁଡ଼ାଏ ସବସିଡ଼ି ଯୋଜନା ମଧ୍ୟ ଅଛି, ରିହାତି ଦରରେ ସେମାନେ ଦେଉଛନ୍ତି। ସେଇ ଭିତରୁ ଗୋଟିଏ ହେଉଛି ବୋରୱେଲ। ଯଦି ଜଣେ ଚାଷୀ ବୋରୱେଲ ନିଜ ଜମିରେ ଖୋଳାଏ, ତାହେଲେ 50% ସବସିଡ଼ି ସରକାର ତାଙ୍କୁ ଦେବେ। ତାପରେ ଆସିଲା ଡଗୱେଲ। ଡଗୱେଲ କୂଅ ଯଦି ଜମିରେ ସେ ଖୋଳେଇ ପାରିବ, ତାହେଲେ ତାକୁ 40% ସବସିଡ଼ି ସରକାର ତରଫରୁ ମିଳିବ। ନାହିଁ ଯଦି ଜମି ନିକଟ ଦେଇକରି କୌଣସି ନାଳ କିମ୍ବା ନଦୀ ଯାଉଛି, ସେଠି ଯଦି ସେ ରିଭର ଲିଫ୍ଟ ପଏଣ୍ଟଟା ରଖିବ, ସେଇଥିପାଇଁ ମଧ୍ୟ ସରକାର 90% ସବସିଡ଼ି ହିସାବରେ ଚାଷୀଙ୍କୁ ଯୋଗାଇ ଦେଉଛନ୍ତି ଜଳସେଚନ ସୁବିଧା ପାଇଁ। ତାପରେ ଫାର୍ମ ପଣ୍ଡ ମଧ୍ୟ କରିପାରିବେ, ପୋଖରୀ ଯଦି ଚାଷୀ ଚାହୁଁଛି, ତାର ଗୁଡ଼ାଏ ଜମି ଅଛି, ସେଥିରେ ସେ ପୋଖରୀଟେ ବି କରିବ, ସେ ପୋଖରୀଟେ କରିବା ପାଇଁ ମଧ୍ୟ ସରକାର ତାଙ୍କୁ ସବସିଡ଼ି ଦେଉଛନ୍ତି। ପୋଖରୀଟେ କଲେ ଚାଷ ବି ହେବ, ମାଛ ଚାଷ ବି ସେ କରିପାରିବ। ହେଲେ ଏଇସବୁ ଯାକ ଜିନିଷର ଲାଭ ଉଠାଇବା ପାଇଁ ଚାଷୀ ନିହାତି ଭାବରେ କୃଷି ବିଭାଗ ତରଫ ପାଖକୁ ଯାଇକି ସେ ଆପ୍ଲାଏ କରିବ ଏବଂ ସେ ଅନୁସାରେ ଜଳସେଚନର ସୁବିଧା ଆଗ କରିବା ଦରକାର। ଯଦି ଜଳସେଚନ ସୁବିଧା ଚାଷୀର ଜମିରେ ହୋଇଗଲା, ତାହେଲେ ତ ସେ ଖରାଟିଆ ଚାଷୀ ଆନନ୍ଦରେ କରିପାରିବ, ସେଟା ପାଇଁ କିଛି ଅସୁବିଧା ନାହିଁ। ତେଣୁ ତାକୁ ପ୍ରଥମରେ ଗୋଟେ ପ୍ରୋଗ୍ରାମିଂ କରିବାକୁ ପଡ଼ିବ ଚାଷୀକି, ଯେ ତା ହାତରେ କେତେ ପାଣି ଅଛି, ସେ କେତେଟା ପାଣି ଚାଷ ଜମିକି ଦେଇପାରିବ, ତାକୁ ଆଖି ଆଗରେ ରଖି ସେ ଚାଷ ମାନେ କେଉଁ ଚାଷ କରିବ ସେଇଟା ଚୟନ କରିବା ଆବଶ୍ୟକ।
1: ଦେଖନ୍ତୁ ଆଜ୍ଞା, ଆପଣ ତ କହିଲେ ଜଳସେଚନ ପାଇଁ ସରକାରଙ୍କର ବହୁତ ବଢ଼ିଆ ସୁବିଧା ସବୁ ରହିଛି, ତ ତା ପାଇଁ ସବସିଡ଼ି ବ୍ୟବସ୍ଥା ମଧ୍ୟ ରହିଛି, ଆଉ ସରକାରଙ୍କର ଯୋଜନାରେ ଯଦି ଚାଷୀ ସାମିଲ ହୋଇପାରିଲା, ତାହେଲେ ନିଶ୍ଚିତ ଭାବରେ କେବଳ ବର୍ଷା ନୁହେଁ, ଶୀତ ନୁହେଁ, କେବଳ ଆମର ବର୍ଷା ଆଉ ଶୀତକୁ ଛାଡ଼ିକି ଖରାଦିନରେ ମଧ୍ୟ ସେ ଯଥେଷ୍ଟ ପରିମାଣରେ ଚାଷ କରି ଦୁଇ ପଇସା ପାଇପାରିବେ।
0: ହଁ, ଜଳସେଚନର ସୁବିଧା ଯଦି ହୋଇଗଲା, ଧରାଯାଉ ବର୍ଷା ଦିନେ କମ୍ ପରିମାଣର ପାଣି ବର୍ଷା ହେଲା,
1: ଆଜ୍ଞା,
0: ତାହେଲେ ବର୍ଷା ଦିନେ ମଧ୍ୟ ଯେଉଁ ଚାଷ ସେ କରିଛି, ଧାନ କିମ୍ବା ମାଣ୍ଡିଆ କିମ୍ବା ମକା କିମ୍ବା ଯେକୌଣସି ଚାଷ କରିଛି, ତାକୁ ସେ ଲାଇଫ୍ ସେଭିଂ କରିଦେଇପାରିବ, ଚାଷୀରେ ଚାଷଟାକୁ ବଞ୍ଚାଇ ଦେଇପାରିବ। ବହୁତ ଗୁଡ଼ିଏ ସୁବିଧା ହେବ ଇରିଗେସନ୍ ପାଇଁ, ତେଣୁ ଚାଷୀ ପ୍ରଥମରେ ଇରିଗେସନ୍ ପାଇଁ ବୋଲିକିରି
1: କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ
0: ଦରକାର।
1: ଆଜ୍ଞା, ଦେଖନ୍ତୁ ଆଜ୍ଞା, ଏଇଠୁ ବୋରୱେଲ କଥା କୁହାଗଲା କି ନହେଲେ ଆମର ଡଗୱେଲ କଥା କୁହାଗଲା, ଏଇସବୁ ଯୋଜନା ପାଇଁ ବୋଲି ଯୋଜନାରେ ଯଦି ଚାଷୀ ସାମିଲ ହେବାକୁ ଚାହିଁବ, ତା ପାଇଁ କିଛି ଫର୍ମର ବ୍ୟବସ୍ଥା ଅଛି ନା ସେମାନେ କାହାକୁ ଯୋଗାଯୋଗ କରିବେ?
0: ଏବେ ଆଗରୁ ଆମର ସବୁ ଜାଗା ଚାଲୁଥିଲା, ଆମେ କାଗଜପତ୍ର କାମ କରୁଥିଲୁ, ଆପ୍ଲାଏ କରୁଥିଲୁ,
1: ଆଜ୍ଞା,
0: କିନ୍ତୁ ବର୍ତ୍ତମାନ ସବୁ ଗୁଡ଼ାକ ଅନଲାଇନ୍ରେ,
1: ଅନଲାଇନ୍ ମାଧ୍ୟମରେ ମଧ୍ୟ ଚାଷୀ ଆବେଦନ କରିପାରିବେ,
0: କୃଷି ବିଭାଗକୁ ଯାଇପାରିବ, କିନ୍ତୁ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇକରି ମଧ୍ୟ ସେ ଆପ୍ଲାଏ କରିପାରିବ। ତା ନିଜର ଜମିର ପଟ୍ଟା, ତା ଆଧାର କାର୍ଡ, ତାର ବ୍ୟାଙ୍କ ଆକାଉଣ୍ଟ, ଏଇସବୁ ଗୁଡ଼ାକ ଦେଇକରି ସେ କେଉଁ ଜିନିଷଟା ନେବାକୁ ଚାହୁଁଛି ସେଥିରେ ସେ ଆପ୍ଲାଏ କରିପାରିବ।
1: ଆଚ୍ଛା, ଯଦି ଜଣେ ଚାଷୀ ଆବେଦନ କଲା, ଆଜ୍ଞା, ତାକୁ ଅତି କମ୍ରେ ଗୋଟେ ସିଜନ ଭିତରେ ତାର ସୁବିଧା
0: ଯେଉଁ ଚାଷୀ ଆବେଦନ କରୁଛି, ଯେତିକି ଫାର୍ମ ଯାଉଛି,
1: ଆଜ୍ଞା,
0: ସରକାରଙ୍କ ଲେବରେ ତାକୁ କ୍ରମାନ୍ୱୟରେ ତାକୁ ସଜେଇ ଦିଆଯାଉଛି, ଏବଂ ତାପରେ ପରେ ଯେତେବେଳେ ଏଇ ଚାଷୀଟାର ନମ୍ବର ଆସିବ, ସେତେବେଳେ ସେ ଅଟୋମେଟିକାଲି ତାକୁ ଗୋଟେ ନୋଟିସ୍ଟା ଆସିବ ଏବଂ ତମେ ପୋଖରୀ ଖୋଳ ବୋଲିକିରି।
1: ଆଚ୍ଛା, ତାପରେ ସେ ସୁବିଧାଟା ସେ ନିଶ୍ଚିତ ଭାବରେ ପାଇପାରୁଛି। ବହୁତ ସୁନ୍ଦର କଥା କହିଲେ ଆଜ୍ଞା। ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ଭଉଣୀମାନେ ଉପକୃତ ହୋଇଥିବେ, ଆଉ ସେମାନେ ବିଭିନ୍ନ ପ୍ରକାର ଚାଷ ତ କରୁଛନ୍ତି, ତା ସହିତ ଯଦି ଟିକେ ସଚେତନ ହେବେ ତ ନିଶ୍ଚିତ ଭାବରେ ଦୁଇ ପଇସା ଲାଭ ପାଇପାରିବେ।
0: ଆଜ୍ଞା,
1: ରହିଲେ ଆଜ୍ଞା, ନମସ୍କାର।
0: ନମସ୍କାର
2: ନମସ୍କାର
1: ଆଜ୍ଞା, ଗୋଟେ ଗୋଟେ କରୁଛ ସବୁ ବୁଝେଇଦେଲେ ଭାଇ, ତମେ ଶୁଣୁଛ ହେଲେ ଭାଇନା, ଶୁଣିକିରି ଖାଲି ତୁନି ପଡ଼ିଦେଲେ ହବ ନାହିଁ, ବୈଠକରକୁ ଆଇଛୁ ବୋଇଲେ ଏସବୁ ଯାକ ଶିଖିକିରି ତାକୁ ଜମିରେ ପ୍ରୟୋଗ କରିବାର ଅଛି।
2: ହଏ, ଆଉ ନହେଲେ ଇଆଡ଼େ ପୁରୀ ସିଆଡ଼େ କାଢ଼ ଦେଲେ
1: ନାହିଁ ନାହିଁ ହେଲା ଯେ ଭାଇ, ନା କିସ ଗୋଟେ ଗୀତ ବାଜଣ ବ୍ୟବସ୍ଥା କରିଛି ବୋଲୁଥିଲ, ଚିମରା ଆଗା କରିଦବ ଭଲ ଅଛି
2: ଭାଇ। ଶୁଣେ,
1: ହଁ,
2: ଆମେ ବୈଠକ ଘରକୁ ଆଇଛେ ବୋଲି,
1: ହଇ ହଇ ହଇ ହଇ,
2: ଆମର ପରମ୍ପରା ଗୋଟେ
1: ନାହିଁ ନାହିଁ ନାହିଁ ତମେ ବ୍ୟବସ୍ଥା କରିଥିବ, ମୁଁ ଜାଣିଛି ତମେ ନାଟୁଆ ଲୋକ, ତ ଆଉ
2: ମନ ଫରଚଳ ହେଇଯିବ
1: ନାହିଁ, ପୁରା ଚେଙ୍ଗା ହେଇଯିବାର ଅଛି
2: ନାଇଁ କି?
1: ହଇ ହଇ
2: ସିନ୍ଦ୍ରା ଗୋଟେ ରଖୁଛି,
1: ହଁ।

0: କହିବ ଭାଇ ନା ସମାନ ମନକୁ ପାଇଲା ପରେ ଆଗକୁ ଗୋଟେ ବ୍ୟବସ୍ଥା କରିଦେଇଛ ମାତ୍ର ପୁରା ମନ ପରଚଳ ହେଇଗଲା ମୋର ଝୁମରା ଛାଡିଗଲା ଭାଇନା ହେଲା ହେଲେ ଭାଇନା କାଲି କୁଆଡେ ଗୋଟେ ଯାଇଥିଲି ବୋଲୁଥିଲ ସେ ଗାଁ ବାଟେ ସାଇକେଲରେ ତର ତର ହେଇକିରି ଛତା ଜୁତା ଧର ଦେଇକିରି ବାହାରି ଯାଉଥିଲ
1: ଯାଇଥିଲି ଯେ
0: ହଁ
1: ସେ ଗୋଟେ ମୋର ସାଙ୍ଗ ଉଠିଥିଲା ବୋଲୁଛୁ
0: କୋଉ ଗାଁ ଭାଇନା ସେଟା
1: ସେଟା କୁମିଲି
0: କୁମିଲି କୁମିଲି ବାଟେ ତ ଜବର ଭିଡି ଥାଉଛ ଭାଇନା
1: ଯାଇଥିଲି ସିଏ ବୋଲୁଛୁ ବଢିଆ ଚାଷ ଗୋଟେ କରୁଛି ତାର ବିଷୟରେ ଟିକେ କହିଲା
0: ତମେ ଛାଡିବନି ନାଇଁ ନାଇଁ ଅନୁଭୂତିର କଥା ଭାଇନା ଚାଷୀ ମୁହଁରୁ ଚାଷର କଥା
1: ଆଜିର ଚାଷ
0: ଆଜିର ଚାଷ
1: ଶୁଣିଦବା
0: ଶୁଣିଦବା ନାଇଁ ଶୁଣିଦବା
2: ଆଜ୍ଞା ନମସ୍କାର
3: ନମସ୍କାର ଆଜ୍ଞା
2: ଆପଣଙ୍କର ପରିଚୟ ଟିକେ ଦେବେ କି
3: ଆଜ୍ଞା ମୁଁ ବରିଗାଁ ବ୍ଲକ କୁମିଲିରୁ ନବକୃଷ୍ଣ ତ୍ରିପାଠୀ କହୁଛି
2: ଆଜ୍ଞା ଆଜ୍ଞା ଆପଣଙ୍କ ବୃତ୍ତିରେ ଜଣେ ଚାଷୀ
3: ଆଜ୍ଞା
2: କେତେ ଏକର ଖଣ୍ଡେ ଅଛି ଆଜ୍ଞା
3: ମୋର 15 ଏକର ଚାଷ କରୁଛି ଆଜ୍ଞା ଦିଟା ଚାଷ ହଉଛି ଗୋଟେ ଖରିଫ ହଉଛି ଗୋଟେ ରବି ହଉଛି
2: ହେଲେ ବର୍ତ୍ତମାନ ସ୍ଥିତିରେ କଣ କୋଉ ଚାଷ କରୁଛନ୍ତି
3: ଏବେ ରବି ହେଇଛି ତାପରେ ଖରିଫ ମଧ୍ୟ ହବ
2: ହେଲେ ଧାନ ଚାଷ
3: ଧାନ ଖାଲି ଧାନ
2: ଆଉ କଣ କିଛି ଅଛି ତା ସାଙ୍ଗରେ

0: ନାଇଁ, ତାପରେ ଆଉ କିଛି ଅପସନ୍ ନାହିଁ ଆଜ୍ଞା, ଖାଲି ଧାନ ହେଉଛି,
1: ଖାଲି ଧାନ
0: ଖାଲ ଜମି ସବୁ ଯାକ
1: ଆଜ୍ଞା,
0: ପନିପରିବା କି ଅନ୍ୟ ତୈଳବୀଜ ଜିନିଷ ପୁରା କରିବା ପାଇଁ ସୁବିଧା ନାହିଁ।
1: ଆଚ୍ଛା ଆଚ୍ଛା, ହେଲେ ଆପଣଙ୍କର କ'ଣ ଏଲ୍ ଆଇ ପଏଣ୍ଟ କ'ଣ ଅଛି କି?
0: ଆମର ଏଲ୍ ଆଇ ପଏଣ୍ଟ ପାଣିର ସୁବିଧା କିଛି ନାହିଁ ଆଜ୍ଞା, ବୋର୍ କରିଛୁ
1: ଆଜ୍ଞା,
0: ସରକାରଙ୍କ ଦ୍ୱାରା ଯୋଉ ବୋର୍ ହେଇଥିଲା ବୋର୍ କରିଛୁ।
1: ହଁ
0: ହଁ ହଁ, ଆଜ୍ଞା
1: ପାଣି ଚପଉଛନ୍ତି ନାଇଁ କି? ବର୍ତ୍ତମାନ ପରିସ୍ଥିତି ଧାନ ଚାଷର କ'ଣ ଅଛି?
0: ଧାନ ତ ଆଜ୍ଞା ଆମର 22-25 କୁଇଣ୍ଟାଲ ପର୍ଯ୍ୟନ୍ତ ଆସୁଛି
1: ଆଜ୍ଞା,
0: ସରକାର ତ 24 କୁଇଣ୍ଟାଲ ନେବା ପାଇଁ ନିଷ୍ପତ୍ତି କରିଛନ୍ତି। ହେଲେ ମୁଖ୍ୟ ସମସ୍ୟା ହେଉଛି ଆମକୁ ପାଣିପାଗ।
1: ହଁ ପାଣିପାଗ
0: ଦେଖନ୍ତୁ, ଧାନଟା ଧାନ ଦାମ ବୋଲି କିଛି ଖରାରେ ପଡ଼ିଛି, ଅଦିନିଆ ବର୍ଷା ଆସୁଛି, ଧାନ ଗଜା ବାହାରିଲାଣି, ସରକାର ପ୍ରସ୍ତୁତି ନାହିଁ ନେବା ପାଇଁ, ବହୁତ ହଇରାଣ ରହୁଛୁ ଆଜ୍ଞା।
1: ହେଲେ ଆପଣ କେମିତି ସବୁ କରୁଛନ୍ତି ଧାନ ଏବେ ବର୍ଷା ସବୁ ଆସିଲା?
0: ଧାନ ଆଜ୍ଞା, ଧାନ ଆଜ୍ଞା ଜମିରୁ ଆଣିକି ଅମଳ କଲା ପରେ ଖଳାରେ ରଖିକି ପାଲ ଢାପିକି ରଖିଛୁ।
1: ହଁ
0: ନାଇଁ, ଖଳାରେ ରଖିଛୁ ଆଣିକିରି,
1: ପାଲ ଢାଲି ଢାପିକି ଅଛନ୍ତି।
0: ହଁ ହଁ, ଆମେ ଯୋଗୁଛୁ ସରକାରଙ୍କୁ କେବେ ନେବେ ଆମର ଧାନ, ଟୋକେନ୍ ଇସ୍ୟୁ ହେଇସାରିଲାଣି।
1: ଟୋକେନ୍ ଇସ୍ୟୁ ହେଇସାରିଲାଣି,
0: ହଁ ଦେଖନ୍ତୁ, 1 ତାରିଖରୁ ଟୋକେନ୍ ଇସ୍ୟୁ ହେଲାଣି, 28 ତାରିଖ ଟୋକେନ୍ ଇସ୍ୟୁ ହେଲାଣି, ଆଜିକି ହେଲାଣି 12-13 ଦିନ ହେଲାଣି, ଧାନ ଉଠି ପାରୁନାହିଁ, ବହୁତ ସମସ୍ୟାରେ ଅଛୁ।
1: ହେଲେ ଆପଣଙ୍କର କ'ଣ କୋଉ କିସମର ଧାନ ଲାଗିଥିଲା ଆଜ୍ଞା?
0: ଆଜ୍ଞା, ଆମେ 120 ଦିନ ଧାନ କରୁଥିଲୁ, ଜଲ୍ଦି ଅମଳ ହେବା ପାଇଁ ମୋଟା ଧାନ କରିଥିଲୁ।
1: ଏଥର କେମିତି ରୋଗ ପୋକ କ'ଣ ଲାଗିଥିଲା ଆଜ୍ଞା?
0: ନାଇଁ, ଖରିଫ ରବିରେ ରୋଗ ପୋକ ସେତେ ହେଉନି, ଖରିଫରେ ଟିକେ ରୋଗ ପୋକ ହେଉଛି ଆଜ୍ଞା, ରବିରେ ଟିକେ କାଣ୍ଡବିନ୍ଧା ବେଶୀ ହେଉଛି। ତାକୁ ଔଷଧ ଆମେ ପଚାରିକି କଲୁ, ଔଷଧ ଆଣିକି ସ୍ପ୍ରେ କଲୁ, ହେଲେ ବି କାମ କରୁନାହିଁ,
1: କାମ କରୁନାହିଁ। କୋଉ ଔଷଧ କ'ଣ ସ୍ପ୍ରେ କଲେ ଆଜ୍ଞା?
0: ନା, ଔଷଧ ଆମେ ଇଏ କରୁଥିଲୁ ଆଜ୍ଞା, ରିଜେଣ୍ଟ ଅଲ୍ଟ୍ରା ସ୍ପ୍ରେ କରୁଥିଲୁ, ଆଉ ଇଏ ଦିଆ ହେଇଥିଲା ଆମର ରୋଗ ପୋକ ପାଇଁ ବୋଲିକିରି ଜାଇମ୍ ଦିଆ ହେଇଥିଲା, କୋଉଟା ବି କାମ କରୁନାହିଁ ଆଉ।
1: ହେଲେ ବର୍ତ୍ତମାନ ଯୋଉ ରବି ଫସଲ ତ ସରିଲା, ପାଇଁ କ'ଣ କେମିତି କ'ଣ କରିବେ?
0: ଖରିଫ ପାଇଁ ଆଜ୍ଞା ଦେଖନ୍ତୁ, ଏବେ ଧାନ ତ ଆମର ଅମଳ ସରିକିରି ବିକ୍ରି ହେଇପାରିଲେ, ବିକ୍ରି ହେଲେ ତ ସେ ପଇସା ଆଣିଲେ ତ ଆମେ ରବି ପାଇଁ ଖରିଫ ପାଇଁ ପ୍ରିପେୟାର ହେବୁ।
1: କେମିତି କ'ଣ ପ୍ରୋସେସଟା କୁହନ୍ତୁ, କେମିତି କ'ଣ
0: ପ୍ରୋସେସ ଆଜ୍ଞା? ଆମେ ଏବେ ତଳି ପକେଇବୁ, ତଳି ପକେଇଲା ପରେ କାଦୁଅ କରିକି ରୁଆ କରିବୁ, ରୁଆ କାମ ସରିବାକୁ ଆହୁରି ସମୟ ଲାଗିବ।
1: ହେଲେ କୋଉ ପଦ୍ଧତିରେ ଆପଣ ଚାଷ କରୁଛନ୍ତି?
0: ଆମେ ଆଜ୍ଞା ଧାଡ଼ି ରୁଆ କରୁଛୁ ଆଜ୍ଞା,
1: ଧାଡ଼ି ରୁଆ। ହଉ, ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗିଲା। ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ହେଲା କିରେ
3: ହେଲା ନାଇଁ ଯେ,
2: ଗୋଟେକୁ ଗୋଟେ କିରି ପଚାରି ଦେଇଛ ହେଲା ସବୁ ଯାକ?
4: ଆରେ ପୋଡ଼ାଲିକା ଚାଷ
3: ନାଇଁ ନାଇଁ ଆଜ୍ଞା, ଡୁମିଶା କେତେ ପ୍ରକାର ଚାଷ ଯୋଉ କରୁଛନ୍ତି, 15-20 ଏକର ଚାଷ କରୁଛନ୍ତି, କେମିତି ପାରୁଥିବେ ଦୁଇ ପ୍ରକାର ଚାଷ? ଦେଖ, ରବି କରୁଛନ୍ତି, ଆଡେ ଖରିଫ କରୁଛନ୍ତି, ହେଲା।
4: ନାଇଁ ନାଇଁ ନାଇଁ, ତୁ କହିଲୁ ଯେ ସବୁ ହେଲା ଯେ, ଆମେ ଗଲାବେଳକୁ ଟିକେ ଠିକଣା ଟିକେ କହିଦେଲେ ହେତା
3: ନାଇଁ? ଗଲାବେଳେ ଆମେ ଠିକଣାଟା ଆମର ପୁଣି ଥରେ ଆମେ କହି ରଖୁଛୁ, ଆମ ପାଖକୁ ଚିଠି ଲେଖିବାର ଠିକଣା ହେଲା, କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଜୟପୁର, ପିନ୍କୋଡ଼ଟି ହେଲା 7640005।
4: ନାଇଁ ନାଇଁ ନାଇଁ, ଶୁଣୁ,
3: ହଁ ଭାଇନା,
4: ତୁ ଏତିକି କହିଦଉଛୁ ଯେ, ଯେଉଁମାନେ ପଢା ଲିଖା ନଥିବା ପିଲା
3: ସେମାନେ ମଧ୍ୟ ଭାଇନା, ଯଦି ସେମାନେ ନିୟମିତ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ତାହେଲେ ମଧ୍ୟ ଆମର କାର୍ଯ୍ୟକ୍ରମରେ ଆମର ବୈଠକରୁ ଆମେ କେତେ ପ୍ରକାର ବିଷୟରେ ଆଲୋଚନା କରୁଛେ, ସେଗୁଡ଼ିକ ଶୁଣିକିରି ମଧ୍ୟ ସେମାନେ ତାଙ୍କର ଦୈନନ୍ଦିନ ଜୀବନରେ ଚାଷ ଜମିରେ କାମରେ ଲଗେଇ ପାରିବେ।
4: ସେଥିପାଇଁ ଆମେ କହି ରଖିଛୁ ଯେ ନିୟମିତ ଆମର ପ୍ରୋଗ୍ରାମ କିଷାନବାଣୀ ପ୍ରୋଗ୍ରାମଟା
3: ଶୁଣନ୍ତୁ
4: ଶୁଣନ୍ତୁ,
3: ହେଲା, ଶୁଣିଲେ କେତେ କଥା ଜାଣିବେ ଆଉ, ହେଲା ଯେ ଭାଇନା, ଇଆଡେ ମେଘ ପାଣି ସାଇଲାଣି,
4: କାଳ ବୈଶାଖୀ
3: ବର୍ଷା ସିଟି
4: ନାହିଁ,
3: ବାହାରି ଯିବା, ଚାଲ
4: ବାହାରି ଯିବା,
3: ଯିବା
4: ଯିବା ଯିବା ଯିବା।
5: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିୟାଣା, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
6: ମୋର କୃଷକ ଭାଇ ଓ ଭଉଣୀ ମାନେ ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
5: ତାହା କିପରି?
6: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏହି ନମ୍ବରରେ ଫୋନ କରନ୍ତୁ, 1800-1801551।
7: ଇଏ ନମ୍ବର କାହାର ଭାଇ?
6: କୃଷକ କଲ୍ ସେଣ୍ଟରର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
5: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
6: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
7: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
6: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ

0: ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡ଼ିବନି। ହଁ, ଷୋଳ ଅଣା ସତ।
1: କୃଷକ ଭାଇମାନେ ଚାଷର ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ୍ ନମ୍ବର 1800 1800 1551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ କୃଷକ କଲ୍ ସେଣ୍ଟର।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଶୁଣିଲେ କିଷାନବାଣୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଉତ୍ତମ ପାଣିଗ୍ରାହୀ ଓ ଯୋଗେନ୍ଦ୍ର ମହାପାତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସାକ୍ଷାତକାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଆ ପୂର୍ବରୁ ଆମର ଜିଲ୍ଲାପାଳଙ୍କ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
1: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
2: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ ସର୍ଜରୀ ଅର୍ଥୋପେଡିକ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ, ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
1: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
2: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି, ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି, ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେହି ଅନୁସାରେ ଆମେ 10 ଲେଖାଁ ଅଧିକ ଶଯ୍ୟା ରଖିଅଛୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ

0: ସେମାନଙ୍କର ଚିକିତ୍ସା ଯଦି ଦରକାର ପଡେ କରିପାରିବେ।
1: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯୋଉଟାକି ଏ ବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ବିଶିଷ୍ଟ ହସ୍ପିଟାଲ ମିନି ହସ୍ପିଟାଲ ଆମେ କରିଅଛୁ, ଯୋଉଠି ଆମର ମେଡିସିନ ସ୍ପେଶାଲିଷ୍ଟ ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ। ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 10 ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ, ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ ଏବଂ ମନ୍ଦିର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
0: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯୋଉ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯୋଉ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି?
1: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନ ଦ୍ୱାରା ସେବା ଯୋଗାଇ ପାରିବୁ। ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ, ଯେଉଁ ପ୍ରକାର ଔଷଧ ଦରକାର ପଡିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
0: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯୋଉ ଆଷାଢ଼ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ ଯୋଉ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ର କୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
1: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ May 15 ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ର କୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପାୟରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ୍ ବଜାୟ ରଖିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
0: ଆଉ ଗୋଟିଏ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କଣ ବ୍ୟବସ୍ଥା ରହିଛି? ଯୋଉ ଗ୍ରୀନ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା କଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
1: ଗହଳି ସମୟରେ ଯୋଉମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନା ମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି ଏବଂ ଯୋଉଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ, ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
0: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ। ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲିଫିସ୍ ଏବଂ ଅନ୍ୟାନ୍ୟ ଯୋଉ କୌଣସି ଯୋଉ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି କଣ ସୁବିଧା ରହିଛି ଏବଂ ସେମାନଙ୍କୁ କଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହୋଇପାରିବେ?
1: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରି ହେଲା, ସି ଇଞ୍ଜୁରି ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ ଦିଆ ଟାଇପ୍ର ହୁଏ, ଅବର ସ୍କିନ୍ ଇଞ୍ଜୁରି ହୁଏ, ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶୀ ଭିଡ଼ ସମୟରେ ସମୁଦ୍ରରେ ବେଶୀ ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ଉପରେ ତାଙ୍କର ପରାମର୍ଶ ନିଅନ୍ତୁ ଏବଂ ଯଦି କିଛି ଅସୁବିଧା ହେଲା ଆମେ ସି ବିଚ୍ ଅଞ୍ଚଳରେ ଆମେ 5 ଆଶୁ ଚିକିତ୍ସା କେନ୍ଦ୍ର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
0: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
1: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46 ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41 ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46 ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ, ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ। ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
0: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ,

0: ସ୍ଥାନରେ ସେ ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
1: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ଯେଉଁ ରାସ୍ତା କଡ଼ ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହେବ ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24/7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ସେମାନେ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ।
0: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
1: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15 ଆଇସିୟୁ ବେଡ୍ ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10 ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
0: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
1: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କେଉଁଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବନି।
0: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
1: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ। ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
0: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ ରହିଛି?
1: ସ୍ୱାସ୍ଥ୍ୟସେବୀ ମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ। ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେହି ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
0: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
1: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏଇ ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ୍, ହାଇପର ଟେନସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
0: ଚଳିତ ବର୍ଷ 2026ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

ଶୁଣିଲେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ସାକ୍ଷାତକାର ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଜୟପୁରରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଶ୍ରୋତାଙ୍କର ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଓ ଅନୁପମା ରାଜୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ସମ୍ପର୍କ କେବଳ ଭାବର ବନ୍ଧନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଏବଂ ପରସ୍ପର ବୁଝାମଣାର ଏକ ସୁନ୍ଦର ସେତୁ। ଏହି ସେତୁକୁ ଦୃଢ଼ କରିବା ପାଇଁ ଆବଶ୍ୟକ ହୁଏ ମଧୁର କଥା, କିଛି ସମୟ ଏବଂ ସଠିକ୍ ଯୋଗାଯୋଗ।
1: ଆଜିର ବ୍ୟସ୍ତ ଜୀବନରେ ଆମେ ପ୍ରାୟତଃ ନିଜ ଲୋକଙ୍କୁ ସମୟ ଦେବାକୁ ଭୁଲି ଯାଉଛୁ, କିନ୍ତୁ ଏକ ସ୍ନେହଭରା ବାର୍ତ୍ତା, କିଛି ଆନ୍ତରିକ କଥାବାର୍ତ୍ତା କିମ୍ବା ଏକ ଛୋଟ ପ୍ରତିକ୍ରିୟା ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରୁଛି।
0: ଆସନ୍ତୁ ନା ସମସ୍ତେ ମିଶି ସମ୍ମାନ ଏବଂ ବିଶ୍ୱାସର ଡୋରିରେ ସମ୍ପର୍କର ସେତୁକୁ ଆହୁରି ମଜବୁତ କରିବା ସୁନ୍ଦର ସୁନ୍ଦର ବାର୍ତ୍ତା ବା ମେସେଜ ମାଧ୍ୟମରେ।
1: ତେବେ ଏହି ସମ୍ପର୍କର ସେତୁବନ୍ଧକୁ ସୁନ୍ଦର ଭାବେ ଗଢ଼ିବା ପାଇଁ କିଛି ଶ୍ରୋତାବନ୍ଧୁ ଆମ ପାଖକୁ ନିଜର ମତାମତ ପଠାଇଛନ୍ତି, ଆସନ୍ତୁ ଶୁଣିବା।
0: ଆଜି ପାଇଁ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ,
0: ନମସ୍କାର।
2: ସମ୍ପର୍କ ସେତୁ,
3: ସମ୍ପର୍କ ସେତୁ।
0: ତେବେ ଅନୁ, ଆଜି ଆରମ୍ଭ କରିବା ଭଏସ୍ ମେସେଜରୁ। ଏହି ଭଏସ୍ ମେସେଜକୁ ପଠାଇଛନ୍ତି ଭୀମସେନ ମହାରଣା।
4: ନମସ୍କାର, ମୁଁ ଭୀମସେନ ମହାରଣା, ଲେକ୍ଚରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଣ୍ଡ ଆର୍ଟିଷ୍ଟ ଅଫ୍ ଅଲ୍ ଇଣ୍ଡିଆ ରେଡ଼ିଓ ଜୟପୁର। ଅନେକ ଦିନ ହେଲା ଚେଷ୍ଟା କରୁଥିଲି ସମ୍ପର୍କ ସେତୁର ମୁଁ ବି ଟିକେ ଭାଗ ନେବି, କିନ୍ତୁ ଭାଗ ନେଇପାରୁନଥିଲି। ଯାହା ବି ହଉ, ଆଜି ସମ୍ପର୍କ ସେତୁ ସମ୍ପର୍କରେ ମୋର ବି କିଛି ମତାମତ ଏବଂ ଅଭିଯୋଗ

0: ରଖିବାର ଅବକାଶ ପାଇଛି। ଆଗାମୀ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକା ଯିଏ ବି ଥାନ୍ତୁ ତାଙ୍କୁ ମୋର ପ୍ରଥମେ ନମସ୍କାର। ଏଠି ସମ୍ପର୍କ ସେତୁ, ସେତୁ କହିଲେ ମୋର କାହିଁକି କେଜାଣି ସ୍ମରଣ ଆସେ ବା ମନେ ପଡ଼ିଯାଏ ତ୍ରେତୟା ଯୁଗର କଥା। ତ୍ରେତୟା ଯୁଗରେ ସ୍ୱୟଂ ରାମଚନ୍ଦ୍ର ଲଙ୍କାକୁ ଯାତ୍ରା କରି ରାବଣ ବଧ କରିବା ପାଇଁ ହିଁ ସେ ସେତୁ ବନ୍ଧ ସ୍ଥାପନ କରିଥିଲେ, ଅର୍ଥାତ୍ ଅସତ୍ୟ ଉପରେ ସତ୍ୟର ବିଜୟ। ସେମିତି ଆକାଶବାଣୀ ଜୟପୁରର କାର୍ଯ୍ୟକ୍ରମ ନିଆରା, ଶ୍ରୋତା ଏବଂ ଆକାଶବାଣୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ଏକ ସେତୁ ବା ସମ୍ପର୍କର ସେତୁ ସ୍ଥାପନ କରିଛନ୍ତି। ସ୍ପେଶାଲି କହିବାକୁ ଗଲେ ଆକାଶବାଣୀ ଜୟପୁର ଏମିତି କୌଣସି ପ୍ରୋଗ୍ରାମ ନାହିଁ ଯୋଉ ପ୍ରୋଗ୍ରାମର କି ଭ୍ୟାଲିଡ୍। ଚରଖ କହିଥିଲେ ବଣର ଘାସଠୁ ଆରମ୍ଭ କରିକି ଗ୍ରୁମ ପର୍ଯ୍ୟନ୍ତ ପ୍ରତ୍ୟେକ ଗଛର କିଛି ନା କିଛି ଗୁଣ ରହିଛି। ସକାଳ 5:55 ଆରମ୍ଭ କରିକି ରାତି 11:10 ପର୍ଯ୍ୟନ୍ତ ଆକାଶବାଣୀର ଯେତେ ବି ପ୍ରୋଗ୍ରାମ ବା ଯେତେ ବି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ସବୁ କାର୍ଯ୍ୟକ୍ରମ ନିଆରା ବୋଲି ମୁଁ ଅନୁଭବ କରେ। ଏମିତି ଆକାଶବାଣୀ ତାର ଅନବରତ କାର୍ଯ୍ୟକ୍ରମ ପ୍ରଚାର କରିଚାଲୁ, ଏତିକି ଗର୍ବ ଲାଗେ। ଆକାଶବାଣୀ ଜୟପୁରରେ ସଦସ୍ୟ ସଂଖ୍ୟା କମ୍, କିନ୍ତୁ ପ୍ରୋଗ୍ରାମ ବୋଧେ ଓଡ଼ିଶାର ସବୁ ଷ୍ଟେସନ ଅପେକ୍ଷା ଉଚ୍ଚମାନର ହେଇପାରୁଛି, ଏତିକି ମୋର ଅଭିଯୋଗ ଗୋଟେ ରହିଯାଇଛି। ଆମଠୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରାଯାଉଛି, କେବଳ ବାହାର କଳାକାରମାନଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର ପ୍ରସାର କରାଯାଉଛି। ଆମ ଓଡ଼ିଶାର ଯେମିତିକି ପଣ୍ଡିତ ଦେବେଶ ରାଓ, ପଣ୍ଡିତ ଉମେଶ କର, ବାଉରୀ ବନ୍ଧୁ ସେଠୀ, ଏମିତି ଅନେକ ଓଡ଼ିଶାର କଳାକାର ସେମାନଙ୍କର କାର୍ଯ୍ୟକ୍ରମ ଆମର ଶାସ୍ତ୍ରୀୟ ସଙ୍ଗୀତ ବାଜିଲେ ଟିକେ ଭଲ ହୁଅନ୍ତା ବୋଲି ମୁଁ ଅନୁଭବ କରୁଛି। ରହିଲି, ନମସ୍କାର।
1: ଭୀମସେନ ବାବୁ, ଆପଣ ଆମ କାର୍ଯ୍ୟକ୍ରମ ଶୁଣି ସମ୍ପର୍କ ସେତୁକୁ ଭଏସ୍ ମେସେଜ ପଠାଇଛନ୍ତି, ସେଥିପାଇଁ ଆପଣଙ୍କୁ ବିଶେଷ ଧନ୍ୟବାଦ ଦେଉଛୁ। ଆପଣ ପ୍ରଶଂସା କରିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ, କହିଛନ୍ତି ଯେ ସବୁ ପ୍ରୋଗ୍ରାମ ଉଚ୍ଚମାନର ହୋଇପାରୁଛି। ଏହା କେବଳ ସମ୍ଭବ ଆପଣମାନଙ୍କ ଯୋଗୁଁ, କାରଣ ଆପଣମାନେ କାର୍ଯ୍ୟକ୍ରମ ଶୁଣି ଅଭିଯୋଗ, ପ୍ରସ୍ତାବ ଏବଂ ମତାମତ ଦେଉଥିବାରୁ ଆମେ ସବୁ କାର୍ଯ୍ୟକ୍ରମ ଶ୍ରୋତାଙ୍କ ମନଲାଖି ପରିବେଷଣ କରିବା ପାଇଁ ଚେଷ୍ଟା କରୁଛୁ। ଏହା ଏବେ ଜାରି ରହିଛି, ଆଗକୁ ମଧ୍ୟ ଜାରି ରହିବ। ଆପଣ ଗୋଟିଏ ଅଭିଯୋଗ କରିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅନ୍ୟ କଳାକାରମାନଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରାଯାଉଛି, କିନ୍ତୁ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରୁନାହାନ୍ତି। ଯେମିତିକି ଆପଣ ବାଉରୀବନ୍ଧୁ ସେଠୀ କିମ୍ବା ପଣ୍ଡିତ ଉମେଶ କର, ପଣ୍ଡିତ ଜେଭିଏସ୍ ରାଓଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି। ଆମେ ଆଗାମୀ ସମୟରେ ଚେଷ୍ଟା କରିବୁ ଯେମିତିକି ଓଡ଼ିଶାର ଏଇ ଯେଉଁ କଳାକାରମାନଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରଚାର କରିବା ପାଇଁ ଯଦି ଗଚ୍ଛିତ ଥାଏ ଆମେ ତ ନିଶ୍ଚୟ ପ୍ରଚାର କରିବୁ, ଯଦି ନାହିଁ ଆମେ ଚେଷ୍ଟା କରିବୁ ସେସବୁ ସଂଗ୍ରହ କରି ଆମର କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ଆମେ ଆଶା କରୁଛୁ ଯେ ଆପଣ ଏମିତି ଭଏସ୍ ମେସେଜ ପରବର୍ତ୍ତୀ ସମୟରେ ଦେବେ ଏବଂ ଆମର ଆକାଶବାଣୀ ଜୟପୁର କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ନିଶ୍ଚୟ ଶୁଣୁଥିବେ। ବର୍ତ୍ତମାନ ଦେଖିବା ଆମର ଅନ୍ୟ ମେସେଜ ସବୁ।
2: ପ୍ରଥମ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ, ସେ ପଠାଇଛନ୍ତି ସୁନାରୀ ସାହି ଜୟପୁର। ସେ ଲେଖିଛନ୍ତି, ଆଜିର ଚୈତିଜହ୍ନ ପ୍ରୋଗ୍ରାମଟି ନେଇ ଆସିଥିଲେ ରାଜକୁମାରୀ ମହାନ୍ତି ଏବଂ ଜୟରାମ ମୁର୍ଜା, ଉଭୟଙ୍କର ଉପସ୍ଥାପନା ଶୁଣିକରି ବହୁତ ଭଲ ଲାଗିଲା। ବନ ମହୋତ୍ସବ ବିଷୟରେ ଭେଟଘାଟ ଶୁଣିକରି ମଧ୍ୟ ଭଲ ଲାଗିଲା। ତାପରେ ଦେଶିଆ ଗୀତ ଯାହା ପ୍ରଚାର କରିଥିଲେ ତାହା ମଧ୍ୟ ବହୁତ ଭଲ ଲାଗିଲା। ତାପରେ ସେ ଲେଖିଛନ୍ତି, ଏସ୍ସି ଏସ୍ଟି ମାନେ କ'ଣ ସେହି ବିଷୟରେ ଅନୁପ ପାତ୍ରଙ୍କ ସହିତ ସାକ୍ଷାତକାରଟି ବହୁତ ଭଲ ଲାଗିଲା।
1: ହଁ ଆଚାର୍ଯ୍ୟ ବାବୁ, ଆପଣ 3 ତାରିଖର ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିଛନ୍ତି, ରାଜକୁମାର ମହାନ୍ତି ଏବଂ ଜୟରାମ ମୁର୍ଜାଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି, ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆପଣଙ୍କର ଧନ୍ୟବାଦ କାର୍ଯ୍ୟକ୍ରମ ମାଧ୍ୟମରେ ରାଜକୁମାର ମହାନ୍ତି ଏବଂ ଜୟରାମ ମୁର୍ଜାଙ୍କୁ ଜଣାଇ ଦେଉଛୁ। ତାପରେ ସେଦିନର ସାକ୍ଷାତକାର ପ୍ରକୃତରେ ଥିଲା ଏସ୍ଟିଏସ୍ସି ଆକ୍ଟ ବୋଲେ କାହିଁଟା, ଯେଉଁ ଆଡ଼ଭୋକେଟ୍ ସେ ସମ୍ପର୍କରେ ନିଜର ମତାମତ ଦେଇଥିଲେ ତାହା ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଅନୁରୋଧ କରୁଛୁ ଯେ ଆପଣ ଏମିତି ପ୍ରତିଟି କାର୍ଯ୍ୟକ୍ରମ ଶୁଣନ୍ତୁ, କିନ୍ତୁ ମେସେଜ୍ ଲେଖିଲା ବେଳେ ଟିକେ ସ୍ପଷ୍ଟ ଲେଖନ୍ତୁ, କାରଣ ଯାହାକି ଆମକୁ ପଢ଼ିବା ପାଇଁ ଅସୁବିଧା ହେଉଛି।
2: ପରବର୍ତ୍ତୀ ମେସେଜଟି ଆସିଛି ଶାସ୍ତ୍ରୀନଗର ବଲାଙ୍ଗୀରରୁ, ପଠାଇଛନ୍ତି ନୀଲୁ ଦାସ। ସେ ଲେଖିଛନ୍ତି, 5 ତାରିଖର ଦେଶୀୟ ଭାଷାର ଚୈତିଜହ୍ନ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ ବହୁତ ଭଲ ଲାଗିଲା। ଦାନ୍ତର ଯତ୍ନ କେନ୍ତା ନେବା ସେ ବିଷୟରେ ବହୁତ ସୁନ୍ଦର ମତାମତ ଦେଲେ ଡାକ୍ତର ରୂପେଶ କୁମାର ବେଉରା ସାର। କାର୍ଯ୍ୟକ୍ରମରେ ଅନେକ ଥର ଚେଷ୍ଟା କଲି, ସାମିଲ ହେଇପାରିଲିନି, ଦୁଃଖ ତ ଲାଗିଲା ନିଶ୍ଚୟ।
1: ନୀଲୁ ବାବୁ, ପ୍ରକୃତରେ ରେଡିଓ କେ ପଚାରୁ ଯାହା ଆମେ ପ୍ରଚାର କରିଥିଲୁ 5 ତାରିଖ ରବିବାର ଅପରାହ୍ନ 5:30 ସେଥିରେ ଦାନ୍ତର ଯତ୍ନ କେନ୍ତା ନେବାର ସମ୍ପର୍କରେ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଦନ୍ତ ଚିକିତ୍ସକ ଡାକ୍ତର ରୂପେଶ କୁମାର ବେଉରିଆ। ସେ ଭଲ ଭାବରେ ଶ୍ରୋତାଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ।

କିନ୍ତୁ ଏଇଠି ଦୁଃଖ ପ୍ରକାଶ କରିଛନ୍ତି ନୀଲ ବାବୁ ଯେ ସେ ବହୁତ ଥର ଚେଷ୍ଟା କଲେ ସେହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ, ଅଂଶଗ୍ରହଣ କରିପାରିଲେ ନାହିଁ। ନୀଲୁ ଭାଇଙ୍କୁ କହିବା ଯେ ପ୍ରକୃତରେ ସେହି କାର୍ଯ୍ୟକ୍ରମରେ ଅନେକ ଶ୍ରୋତା ଭାଗ ନିଅନ୍ତି, ତେଣୁ ଫୋନ୍ ଲାଗିବା ଟିକେ କଷ୍ଟ ହୋଇଯାଏ। ତଥାପି ଆପଣ ଚେଷ୍ଟା କରିଛନ୍ତି, ନିରାଶ ହୋଇଛନ୍ତି, ନିରାଶ ହେବା ଦରକାର ନାହିଁ। ଆପଣ ତ କାର୍ଯ୍ୟକ୍ରମ ଶୁଣିଛନ୍ତି, ଥର ଚେଷ୍ଟା କରନ୍ତୁ ଯେମିତିକି ଆପଣଙ୍କର ଫୋନ୍ ଲାଗିଯିବ ଏବଂ ଆପଣ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ହେବେ, ନିଜ ପ୍ରଶ୍ନର ଉତ୍ତର ପାଇବେ। ଆପଣଙ୍କର ଧନ୍ୟବାଦ। କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପକ ଉପସ୍ଥାପିକା ବିଶେଷଜ୍ଞ ମହାଶୟ ଏବଂ ଆକାଶବାଣୀ ଜୟପୁରର ସମସ୍ତ କର୍ମକର୍ତ୍ତାଙ୍କୁ ଜଣାଇ ଦେଉଛୁ।

0: ଏବଂ ଆପଣ ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା ହେବେ, ନିଜ ପ୍ରଶ୍ନର ଉତ୍ତର ପାଇବେ। ଆପଣଙ୍କର ଧନ୍ୟବାଦ। କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପକ ଉପସ୍ଥାପିକା ବିଶେଷଜ୍ଞ ମହାଶୟ ଏବଂ ଆକାଶବାଣୀ ଜୟପୁରର ସମସ୍ତ କର୍ମକର୍ତ୍ତାଙ୍କୁ ଜଣାଇଦେଉଛୁ।
1: ସେ 5 ତାରିଖର ଟିକି ରାଇଜ କାର୍ଯ୍ୟକ୍ରମ ପାଇଁ ଆହୁରି ମଧ୍ୟ ଲେଖିଛନ୍ତି, ଅପା ଓ ବଡ଼ ଭାଇଙ୍କୁ ନମସ୍କାର। ମାଲକାନଗିରି ଫରେଷ୍ଟ ଡିଭିଜନରେ 26 ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବନପାଳ ମୃତ୍ୟୁଞ୍ଜୟ ସେଠୀ ଆଜ୍ଞାଙ୍କ ସହିତ ସାକ୍ଷାତକାର ବହୁତ ଶିକ୍ଷଣୀୟ ଥିଲା। ତା ସହିତ ସେ ଲେଖିଛନ୍ତି, 5 ତାରିଖର ଆକାଶବାଣୀ ଜୟପୁର ଘର ଘରଣୀ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଦୀପିକା ପଟ୍ଟନାୟକ ମ୍ୟାମ୍, ମେଘାରାଣୀ ପାଳ ମ୍ୟାମ୍ଙ୍କ ସହିତ ସାକ୍ଷାତକାରରୁ ମଧ୍ୟ ଆମେ ଅନେକ କିଛି ଜାଣିପାରିଲୁ। ବହୁତ ଭଲ ଲାଗିଲା ଘର ଘରଣୀ କାର୍ଯ୍ୟକ୍ରମ।
0: ହଁ ନୀଲବାବୁ, ଆପଣ 5 ତାରିଖ ରବିବାରର ଟିକିରାଇଜ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ଆମେ ପ୍ରଚାର କରିଥିଲୁ କଚ୍ଛ ଆମର ବନ୍ଧୁ ସମ୍ପର୍କରେ ମୃତ୍ୟୁଞ୍ଜୟ ସେଠୀଙ୍କ ସହିତ କଥାବାର୍ତ୍ତା। ଯାହା ହେଉ, ଆପଣଙ୍କୁ ସେହି ସାକ୍ଷାତକାର ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ମୃତ୍ୟୁଞ୍ଜୟ ସେଠୀଙ୍କୁ ଉପସ୍ଥାପିକା ସୁରଭି ମହାପାତ୍ର ତାଙ୍କୁ ଜଣାଇଦେଉଛୁ, ଏବଂ ମୁଁ ତ ଉପସ୍ଥାପନା କରିଥିଲି, ମୁଁ ବି ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରୁଛି। ତାପରେ ଆପଣ ଘର ଓ ଘରଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଦୀପିକା ପଟ୍ଟନାୟକଙ୍କ ସାକ୍ଷାତକାର ଭଲ ଲାଗିଲା, ତାପରେ ସାକ୍ଷାତକାର ଶୁଣିଛନ୍ତି ମେଘାରାଣୀ ପାଳଙ୍କ ସହିତ, ତାହା ବି ଆପଣଙ୍କୁ ଭଲ ଲାଗିଛି, ଉପସ୍ଥାପନା ଭଲ ଥିଲା ବୋଲି ଆପଣ ଲେଖିଛନ୍ତି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ବବିତା ମ୍ୟାମ୍ ଏବଂ ଗୀତାଞ୍ଜଳି ମ୍ୟାମ୍ଙ୍କୁ ଜଣାଇଦେଉଛୁ, ଆଉ ସାକ୍ଷାତକାର ଦେଇଥିବା ଅଧ୍ୟାପିକା ଦୀପିକା ପଟ୍ଟନାୟକ ଏବଂ ମେଘାରାଣୀ ପାଳଙ୍କୁ ଜଣାଇଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଦୀପିକା ପଟ୍ଟନାୟକ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ। ସେ ଲେଖିଛନ୍ତି, ଆପଣଙ୍କର ଘର ଘରଣୀ କାର୍ଯ୍ୟକ୍ରମର ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି, ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ପାଇ ମୁଁ ବହୁତ ଖୁସି। ଏହିପରି ସାମାଜିକ ପ୍ରସଙ୍ଗକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇଥିବାରୁ ଟିମ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
0: ନିଶ୍ଚୟ ଦୀପିକା ଭଉଣୀ, ଆପଣ ଘର ଓ ଘରଣୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି, ଏ ସମ୍ପର୍କରେ ଖୁବ୍ ସୁନ୍ଦର ମତାମତ ଦେଇଥିଲେ, ଆପଣଙ୍କୁ ପୁଣିଥରେ ଧନ୍ୟବାଦ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଯଶସ୍ୱିନୀ ଦାସ ପାରାବେଡ଼ା ଜୟପୁର। ସେ ଲେଖିଛନ୍ତି, ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି ଏବଂ ଏସ୍ଆଇଆର୍ କ'ଣ, ବହୁତ ଭଲ ଲାଗିଲା। ଉପସ୍ଥାପନା କରିଥିବା ଗୀତାଞ୍ଜଳି ଅପା ଆଉ ବବିତା ଅପା ଦୁଇ ଜଣଙ୍କୁ ମୋର ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚୟ ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ସେହି କାର୍ଯ୍ୟକ୍ରମ ଶୁଣିଛନ୍ତି, ଆଉ ଶୁଣିଲା ପରେ ଖୁବ୍ ସୁନ୍ଦର ମତାମତ ଦେଇଛନ୍ତି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ବବିତା ଭଉଣୀ ଏବଂ ଗୀତାଞ୍ଜଳି ଭଉଣୀଙ୍କୁ ଜଣାଇଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଚିତ୍ତରଞ୍ଜନ ପଟ୍ଟନାୟକ। ସେ ଲେଖିଛନ୍ତି, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣିଲି, ବହୁତ ଭଲ ଲାଗିଲା। ଉପସ୍ଥାପିକା ଅପର୍ଣ୍ଣା ପଟ୍ଟନାୟକଙ୍କ ଉପସ୍ଥାପନା ଆଉ ସାକ୍ଷାତକାରରେ ପ୍ରଶ୍ନ ପଚାରିବା ଶୈଳୀ ବହୁତ ଭଲ ଥିଲା। ରାମ ସିସାଙ୍କ ପରି ଅନେକ କଳାକାର ଆମ ଏ ଅଞ୍ଚଳରେ ଲୋକଲୋଚନର ଆଢୁଆଳରେ ରହିଛନ୍ତି। ସେହିଭଳି କଳାକାରମାନଙ୍କୁ ଖୋଜି ଆମ ସମ୍ମୁଖରେ ପରିବେଷଣ କରୁଛନ୍ତି, ତାହା ସ୍ୱାଗତଯୋଗ୍ୟ। ଆକାଶବାଣୀ ଜୟପୁରର ଉତ୍ତରତର ଉନ୍ନତି କାମନା କରୁଛି।
0: ପଟ୍ଟନାୟକ ବାବୁ, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ପ୍ରଥମ କରି ଆମର ସମ୍ପର୍କ ସେତୁକୁ ନିଜର ମତାମତ ପଠାଇଛନ୍ତି। ଆପଣଙ୍କୁ ଭଲ ଲାଗିଛି ବନମଲ୍ଲିକା, ଯାହା ଆମେ ପ୍ରଚାର କରିଥିଲୁ 7 ତାରିଖ ମଙ୍ଗଳବାର ସକାଳ 9:30 ରେ, ଯେଉଁଥିରେ ସ୍ଥାନ ପାଇଥିଲେ ରାମ ସିସା। ଆମେ ଏଠି କହି ରଖୁଛୁ ଯେ ଆମର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମ ଏ ଅଞ୍ଚଳରେ ଲୁଚିକି ରହିଥିବା ପ୍ରତିଭାମାନଙ୍କୁ ଆପଣମାନଙ୍କ ସାମ୍ନାରେ ଆଣିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଚିନ୍ତାମଣି ପ୍ରଧାନ। ସେ ଲେଖିଛନ୍ତି, ଆଜିର କିଷାନବାଣୀ କାର୍ଯ୍ୟକ୍ରମ ଶୁଣିଲି, ସାପ୍ତାହିକ ବନ ମହୋତ୍ସବ ବିଷୟରେ ବେଶ ଶିକ୍ଷଣୀୟ ଆଉ ଉଚ୍ଚକୋଟୀର ହୋଇପାରିଥିଲା, ଏଣୁ ହୃଦୟରୁ ଧନ୍ୟବାଦ ଦେବି ସାକ୍ଷାତକାରରେ ଭାଗ ନେଇଥିବା ଭଉଣୀଙ୍କୁ।
0: ଆକାଶବାଣୀ ଜୟପୁର କେନ୍ଦ୍ରର କିଷାନବାଣୀ କାର୍ଯ୍ୟକ୍ରମରେ ଆମେ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ମଙ୍ଗଳବାରରେ ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯେଉଁଥିରେ ଗୋଟିଏ ବିଷୟବସ୍ତୁ ଥାଏ ଏବଂ ବିଶେଷଜ୍ଞ ମହାଶୟ ବା ମହାଶୟ ଆସି ସେଥିରେ ଅଂଶଗ୍ରହଣ କରନ୍ତି ଏବଂ ଶ୍ରୋତାମାନଙ୍କର ଉତ୍ତର ଦିଅନ୍ତି। ଯାହା ହେଉ, ଆପଣ ସେହିଭଳି କାର୍ଯ୍ୟକ୍ରମ ଶୁଣିଛନ୍ତି କିଷାନବାଣୀ କାର୍ଯ୍ୟକ୍ରମରେ, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣି ମତାମତ ଦେଇଛନ୍ତି।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଶାଶ୍ୱତ ମହାପାତ୍ର। ସେ ଲେଖିଛନ୍ତି, କୃଷ୍ଣଚନ୍ଦ୍ର ସାର୍ଙ୍କ ସହ ସାକ୍ଷାତକାର ଶୁଣିଲି, ଭଲ ଲାଗିଲା। ଉପସ୍ଥାପନରେ ଥିଲେ ରଞ୍ଜନ ସାର୍, ସସ୍ମିତା ମ୍ୟାମ୍, ଦୁଇଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା।
0: ହଁ ଅନୁ, ଶାଶ୍ୱତ ମହାପାତ୍ର ବି ଆମର ଜଣେ ନିୟମିତ ଶ୍ରୋତା, ସେ ବୁଧବାରର ବିବିଧ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ଆମେ ପ୍ରଚାର କରିଥିଲୁ ସମାଜସେବୀ କୃଷ୍ଣଚନ୍ଦ୍ର ସହଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପ। ଯାହା ହେଉ, ଆପଣ ଶୁଣିଛନ୍ତି, କିଛିଟା ପ୍ରେରଣା ପାଇଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତେବେ ଅନୁ ଯଦିଓ ଆମ ପାଖରେ ମେସେଜ୍ ଅଛି କିନ୍ତୁ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ, କିନ୍ତୁ ଶ୍ରୋତାଙ୍କୁ କହି ରଖିବା ଆପଣମାନେ ଦୟାକରି ଆମର ସବୁ କାର୍ଯ୍ୟକ୍ରମ ଶୁଣି ଆପଣମାନଙ୍କର ସୁନ୍ଦର ମତାମତ

0: ଆମ ନିକଟକୁ ପଠାନ୍ତୁ ଆମର ସମ୍ପର୍କ ସେତୁକୁ। ମେସେଜ୍ ପଠାଇବା ପାଇଁ ବା ଭଏସ୍ ମେସେଜ୍ ପଠାଇବା ପାଇଁ ଆମର ନମ୍ବର ହେଲା 9438268568। ସମ୍ପର୍କ ସେତୁ ଆମେ ପ୍ରଚାର କରୁଛୁ ପ୍ରତି ରବିବାର ରାତି 8:15, କିନ୍ତୁ ବେଳେବେଳେ କିଛିଟା କାର୍ଯ୍ୟକ୍ରମ ପ୍ରସାରଣ ଯୋଗୁଁ ଆମେ ତାକୁ ପରିବର୍ତ୍ତନ କରିଥାଉ ଆମର ପ୍ରଚାର ସମୟରେ। ତେଣୁ ଆପଣମାନେ ନିୟମିତ କାର୍ଯ୍ୟକ୍ରମର ସୂଚନା ଶୁଣନ୍ତୁ। ତା ଛଡ଼ା ଆମେ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ଫେସବୁକ୍ ମାଧ୍ୟମରେ ଆଗୁଆ ସୂଚନା ଦେଉଛୁ କାର୍ଯ୍ୟକ୍ରମ ପ୍ରସାରଣ ସମ୍ପର୍କରେ, ତାହାକୁ ଆପଣମାନେ ଦେଖୁଥାନ୍ତୁ। ତେବେ ଅନୁ ଏ ସପ୍ତାହ ପାଇଁ ବିଦାୟ ନେବା, ପୁଣି ମିଶିବା ଆସନ୍ତା ରବିବାର ଆମର ସମ୍ପର୍କ ସେତୁରେ। ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ କୁମାର ବେହେରା
1: ଆଉ ମୁଁ ଅନୁପମା ରାଜୁ।
0: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:30। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଚଳଚ୍ଚିତ୍ର।
1: ସମାଚାର ଦର୍ପଣ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟିଏ ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନିଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚୌଦିଗକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟ। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ପୁଲିସ୍ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶ ସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
0: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥ କାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗ

0: ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧଉରା କାଠରେ କୁରାଡ଼ି ମାରି ରଥ କାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
1: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ଭାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
2: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରିୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଙ୍ଗ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଓ ସହକର୍ମୀ ମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଙ୍ଗ କରାଯିବ। ଟ୍ରାଫିକ୍ ପାଇଁ, ଭିଡ଼ ନିୟନ୍ତ୍ରଣ ପାଇଁ, ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସେସର 15 କମ୍ପାନୀ ସେଥିରେ CRPF, BSF, RAF ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ NSG ର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, RPF, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
0: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୁଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧ ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
3: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକାବିଜ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନାବଦ୍ଧ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ୍ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ

0: କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି ଦୈନନ୍ଦିନ ଯେଉଁ ନୀତି ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା ସେମିତି ସମସ୍ତ ଫଳ ଠାକୁରଙ୍କୁ ଭୋଗ ହେଉଛି। ସବୁ ପ୍ରକାର ଛେନା ସର ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଦା ବର୍ଣ୍ଣରେ ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁରୁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତପତିମାନେ ସମସ୍ତ ଏକୋଇଶ ଦିନର ଛୁଆ ପର୍ଯ୍ୟନ୍ତ ସମସ୍ତେ ସେବା କରୁଛୁ।
1: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷ ସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
2: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଏହା ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
1: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
3: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ରଖିଛନ୍ତି, ସେଥିରେ ତାଙ୍କର ଫୁଲୁରୀ ତେଲ ଲାଗିକିରି ଶରୀର ପୀଡ଼ା ଗଲା, ଔଷଧ ଲାଗିଗଲା। ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେନି ସେତେବେଳେ ରାଜବୈଦ୍ୟ ହେଉଛନ୍ତି ଦଶମୂଳ ଔଷଧ ଦେଇକିରି ମହାପ୍ରଭୁଙ୍କୁ ସୁସ୍ଥ କଲେ। ତାପରେ ରଥଯାତ୍ରା ପିଙ୍ଗା ପ୍ରସ୍ତୁତି ଆରମ୍ଭ ହେଲା। ଏଥିରେ ସାଧାରଣତଃ 10 ଗଛର ଚେର ମୂଳି ପତ୍ର ଏଗୁଡ଼ାକ ବ୍ୟବହାର ହୁଏ। 5 ବୃହତ ମୂଳି, 5 ଲଘୁମୂଳି, ସେଟା ଯୋଡ଼ା ମାନେ ମିଶିଲେ ସେଟା ଦଶମୂଳି କୁହାଯାଏ। ଯଥା ହେଉଛି ବେଲ, ଗମ୍ଭାରି, ଶାଳପୂର୍ଣ୍ଣି, କୁଷ୍ଠପୂର୍ଣ୍ଣି, ଅଙ୍କରାଣ୍ଟି ଏହି ପ୍ରକାର 10 ଗଛର ଚେର ଛାଲି ପତ୍ର ହିଁ ବ୍ୟବହାର ହୁଏ। ଆଜ୍ଞା, ବେଲ, ଗମ୍ଭାରି, ଶାଳପୂର୍ଣ୍ଣି, କୁଷ୍ଠପୂର୍ଣ୍ଣି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ କାଟେ, ପେଟ ସଫା କରେ, ଆମର ଏହି ପ୍ରକାର ହେଇକିରି ରୋଗ ବ୍ୟାଧି ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡ଼ାକ ଅତ୍ୟନ୍ତ ପିତା ହୁଏ, ପିତା ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦୁ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
1: ଶ୍ରୀମନ୍ଦିର ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଉପରକୁ ପବିତ୍ର କଳସ ଉଠାଯିବା ସହିତ ଭୋଇ ସେବକମାନେ ପରମ୍ପରା ଅନୁସାରେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍ତି। ରଥରେ ଚକା ପଡ଼ିବା ଦିନ ଭୋଇ ସେବକମାନେ ଶେଷ ହରିବୋଲ ଧ୍ୱନି ଦେବେ। ରଥ ନିର୍ମାଣ ଓ ମହାପ୍ରଭୁଙ୍କ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର।
4: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହେଇକି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ 2 ଚକ ସହ ଗୋଟେ ଗୋଟେ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଗୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି, ଅଖ ସରି, ଦଣ୍ଡା ମଧ୍ୟ ସରି, ସ୍ନାନ ପୁଣ୍ୟ ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର 3 ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି, ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ, ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କର ରଥ ଯାଇକି ସିଂହଦ୍ୱାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନର ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ପହଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଜଗନ୍ନାଥ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ଶରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ଲହରିକା ପଟ୍ଟନାୟକ।

ପଣ୍ଡା ସରଧାରେ ବାଡ଼ା ଭୋଗ କରି ବାଢ଼େ ବାଡ଼ା ପଣ୍ଡା ସରଧାରେ ବାଡ଼ା ଭୋଗ କରି ବାଢ଼େ ଖାଇ ଖାଇ ବଡ଼ା ପେଟା ଖାଇ ଖାଇ ବଡ଼ା ପେଟା।

낭가반도 자야자가자 디바나 하이헤 자야바가자자 낭가반도

Pavo.

ଶୁଣିଲେ କେତୋଟି ଲୋକଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅନୁରୋଧରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏଥିରେ ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ମୁଁ ଅଭିପ୍ସା ସାହୁ। ପ୍ରଥମ ଗୀତଟି ଲଭ୍ ମାଷ୍ଟର ଚଳଚ୍ଚିତ୍ରରୁ, ଶିଳ୍ପୀ ଶାନ୍ ଏବଂ ତପୁ ମିଶ୍ର, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମର ଶ୍ରୋତା ବେଦପ୍ରକାଶ ସାହୁ ଉମରକୋଟରୁ।

ଏବେ ଆସନ୍ତୁ ଶୁଣିବା ଲଫର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଶାନ ଏବଂ ତପୁ ମିଶ୍ର, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଗୁଡ଼ଲି ରଥ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମ ଶ୍ରୋତା ବୁଦ୍ରାମାଳୀ କାଳିଆଗୁଡ଼ାରୁ।

ପରବର୍ତ୍ତୀ ଚଳଚ୍ଚିତ୍ର ମଥାରେ ଦେଇ ପାଟ ଓଢ଼ଣି, ଶିଳ୍ପୀ କୁମାର ବାପି ଏବଂ ଶୈଳଭାମା, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମ ଶ୍ରୋତା ପଞ୍ଚାନନ ସାହୁ କେନ୍ଦ୍ରପଡ଼ାରୁ।

ପରବର୍ତ୍ତୀ ଗୀତଟି କଥା ଦେଲି ମାଙ୍କୁ ଚଳଚ୍ଚିତ୍ରରୁ ଶିଳ୍ପୀ ସୋହମ ଏବଂ ଶୈଳଭାମା, ଗୀତ ରଚନା ସ୍ୱାମୀ ଅରୂପ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣ ଚନ୍ଦ୍ର। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମ ଶ୍ରୋତା ପ୍ରଭା ଟାକରେ ଏକତାଗୁଡ଼ରୁ।

ପରବର୍ତ୍ତୀ ଚଳଚ୍ଚିତ୍ର ଲଭ୍ ୟୁ ହମେସା, ଶିଳ୍ପୀ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଆମ ଶ୍ରୋତା ଅମନ କୁମାର ଦାସ ବଲାଙ୍ଗୀରରୁ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ସନ୍ତାନ ଚଳଚ୍ଚିତ୍ରରୁ। ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରାଜେନ୍ଦ୍ର ମିଶ୍ର ଖଟିଗୁଡ଼ାରୁ।

ଶୁଣିଲେ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖୟାଲ ପରିବେଷଣ କରିଛନ୍ତି ଶିଳ୍ପୀ ଶ୍ରୀମତୀ ଧନ୍ଦୁତାଇ କୁଲକର୍ଣ୍ଣୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ କାବିରେ ଭୈରବ।

0: Kritika Bhatia became the first female test centurion at Lord's, scoring 113 runs. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:10। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ିରେ ଶୁଣିବେ ଅମାନାତ୍ୟ ସମ୍ପ୍ରଦାୟର ଗୀତ। ସକାଳ 6:45 ପରିବେଷଣ କରିଛନ୍ତି ଶିବରାମ ଅମାନାତ୍ୟ ଏବଂ ସାଥୀ। ସକାଳ 7:10 ଶୁଣିବେ ଆମରି ସ୍ୱାସ୍ଥ୍ୟ। ସକାଳ 7:25 ପ୍ରଚାର କରିବୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ହାସ୍ୟ କଳାକାର ପ୍ରଭାକର ମିଶ୍ରଙ୍କ ସହ କଥାବାର୍ତ୍ତା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିବେ ରଥ ଉପରେ ଗଜପତିଙ୍କ ଛେରା ପହଁରା ସେବା ସମ୍ପର୍କରେ ଡକ୍ଟର ଭାସ୍କର ମିଶ୍ରଙ୍କ ସହିତ ସାକ୍ଷାତକାର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା ଏବଂ କୁମାର ସାନୁ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9:00। ସକାଳ 9:30 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଏବଂ ଦିନ 2:15। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ପୂର୍ବାହ୍ନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଦିନ 12:00 ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, କଥା ଆପଣଙ୍କର, ଗୀତ ଆମର। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।